ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 5:56 ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ଏକ ଦିନ 2026 ମଇ ମାସର 21 ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭକାମନା ସହିତ ଅଭିବାଦନ ଜଣାଇ ଆରମ୍ଭ କରିଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ତଥା 945 କିଲୋହର୍ସ ଓ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଜ୍ଞାନର ଦୀପ ଜଳାଇ ଅଜ୍ଞାନ ଅନ୍ଧକାରରେ ପଥ ଦେଖାଇଥାନ୍ତି ଜଗଜ୍ଜନନୀ କରୁଣାମୟୀ ମା ଆମର। ମାଆର ଚରଣରେ ସମସ୍ତ ଭକ୍ତି, ସମସ୍ତ ଅଳି ଆଶା ସବୁକିଛି ଏହି ସନ୍ତାନର। ହେ ମା ଶାରଦା, ତୁମ ବୀଣାର ସୁରେ ସୁରେ ଭରିଯାଉ ସାରା ସଂସାରରେ ଶାନ୍ତିର ସଙ୍ଗୀତ। ତୁମରି କୃପାରେ ପରିପୂର୍ଣ୍ଣ ହେଉ ଜୀବନର ଚଲପଥ। ତୁମରି ଆଶିଷର ପୁଷ୍ପରେ ସୁସଜ୍ଜିତ ହେଉ ସାରା ଧରଣୀ। ତୁମ ନାମ ସ୍ମରଣରେ ଜନ୍ମ ନେଉ ନୂତନ ଆଲୋକର ପବିତ୍ର ଶିଖା। ଭକ୍ତିର ମଧୁର ମୂର୍ଚ୍ଛନାରେ ଏଥର କଣ୍ଠଶିଳ୍ପୀ ମଧୁଛନ୍ଦା ପାଢ଼ୀ, ଗୀତିକାର ପ୍ରଶାନ୍ତ କୁମାର ମିଶ୍ର।

ଭକ୍ତର ହୃଦୟରେ ଅନନ୍ତ ଶାନ୍ତିର ଦୀପ ପ୍ରଜ୍ୱଳିତ କରେ ରାମ ନାମ ସ୍ମରଣ। ଧର୍ମ ଓ ସତ୍ୟର ପଥ ପ୍ରଦର୍ଶନ କରେ ପ୍ରଭୁ କେବଳ ଆପଣଙ୍କ ନାମ କୀର୍ତ୍ତନ। ଆପଣଙ୍କ ନାମ ସ୍ମରଣ ମାତ୍ରକେ ସଞ୍ଚରିତ ହୁଏ ଅନ୍ୟାୟ ଉପରେ ସତ୍ୟର ବିଜୟର ପବିତ୍ର ସନ୍ଦେଶ। ତୁମେ କୌଶଲ୍ୟା ନନ୍ଦନ ରାମ, ତୁମେ ଦେବକୀ ନନ୍ଦନ ଶ୍ୟାମ। ଭକ୍ତିର ଭାବଧାରା ନେଇ ଏଥର କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ, ଗୀତ ରଚନା ସୁରମା ମିଶ୍ର।

ହେମା ଜଗତ ଜନନୀ, ତୁମ କୃପା ହେଲେ ସନ୍ତାନର ଜୀବନ ହୁଏ ଖୁବ୍ ଶାନ୍ତ ମଧୁମୟ। ତୁମ ଚରଣରେ ମିଳିଥାଏ ଶକ୍ତି ଓ ଅସୀମ ସାହସ, ଜୀବନର ଚଲାପଥ ହୁଏ ନିର୍ଭୟ। ହେ ମା ଅଭୟଦାୟିନୀ, ସବୁରି ଉପରେ କରୁଣା ରହିଥାଉ ମା। ଜୟ ତୁ ଜନନୀ ଶ୍ୟାମା ଅଭୟଦାୟିନୀ, କାଳୀ କରାଳ ବଦନୀ ଚଣ୍ଡୀ ମାଗ ସାମାଙ୍ଗୀ କାଳ ରୂପିଣୀ। ଭକ୍ତିର ଛଳ ଛଳ ମୂର୍ଚ୍ଛନାରେ ଧନପତି ମହାପାତ୍ରଙ୍କ ଗୀତରଚନାରୁ ଏଥର କଣ୍ଠଶିଳ୍ପୀ ନବକିଶୋର ମହତ୍ତମ।

ହେ ମା, ତୁମରି କୃପାରେ ଏଇ ମନର ନଈଟି ତୁମରି ନାଁରେ ପରିପୂର୍ଣ୍ଣ ହେଉ। ତୁମ କରୁଣାର ଛାୟାରେ ସାରା ସଂସାର ସୁଖ ଶାନ୍ତିରେ ହସି ଉଠୁ। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ସମ୍ବଲପୁରୀ ଭକ୍ତିଗୀତଟିଏ। କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ, ଗୀତ ରଚନା ଅନୁଭୋଲ ବିଭାର।

ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ କଣ୍ଠଶିଳ୍ପୀମାନେ ଥିଲେ କିରଣମାଳା ସାହୁ, ମଧୁଛନ୍ଦା ପାଢ଼ୀ, ଶଙ୍କର ପ୍ରସାଦ ଦତ୍ତ, ନବକିଶୋର ମହତ୍ତମ ଏବଂ ପୂର୍ଣ୍ଣିମା ନନ୍ଦ। ଗୀତଗୁଡ଼ିକୁ ରଚନା କରିଥିଲେ ସନ୍ଥ କବି ଭୀମ ଭୋଇ, ପ୍ରଶାନ୍ତ କୁମାର ମିତ୍ର ମିଶ୍ର, ସୁରମା ମିଶ୍ର, ଧନପତି ମହାପାତ୍ର ଏବଂ ଅନୁଭୁଲ ବିଭାର। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ସନ୍ତୋଷ ପିଙ୍କ।

ଆତଙ୍କବାଦ ଆଜି ଏକ ବିଶ୍ୱବ୍ୟାପୀ ସମସ୍ୟା ହୋଇଯାଇଛି। ଏହାର ଦଂଶନରେ ବିଶ୍ୱର କୌଣସି ଏକ ସୀମିତ କ୍ଷେତ୍ର ନୁହେଁ, ବରଂ ସମଗ୍ର ଭୂଗୋଳ ପୀଡ଼ିତ। ସମସ୍ତ ମାନବୀୟ ସୀମା ଲଙ୍ଘନ କରି ଏହା ଏପରି ପରିସ୍ଥିତିରେ ପହଞ୍ଚିଯାଇଛି ଯାହାଦ୍ୱାରା ନିରୀହ ମାନବ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ମାନବିକତାର ନାମରେ ଆସୁରିକତାର ସ୍ୱଚ୍ଛନ୍ଦ ଖେଳ ଖେଳୁଛି। ମାନବୀୟ ସମସ୍ୟାଗୁଡ଼ିକ ବଢ଼ିଯିବା ଫଳରେ ତହିଁରୁ ହିଂସା, ହତ୍ୟା ଓ ଘୃଣାର ଅଗ୍ନି ପ୍ରଜ୍ୱଳିତ ହୋଇଚାଲିଛି।

ଏବଂ ଏହା ସମସ୍ତ ବିଚାରଧାରାକୁ ନଷ୍ଟ କରିଦେବାରେ ପଛଘୁଞ୍ଚା ଦେଉନାହିଁ। ଆତଙ୍କବାଦର ଅର୍ଥ ହେଉଛି ଆତଙ୍କ ବିସ୍ତାରର ଏକ ବିରାଟ ତନ୍ତ୍ର, ଯାହା ବିଶ୍ୱର ଶାନ୍ତି ଓ ସୁରକ୍ଷାକୁ ନଷ୍ଟ କରି ଭୟଭୀତ କରିଥାଏ। ଆତଙ୍କବାଦ ଏପରି ଏକ ଅଗ୍ନି ଯାହା ସ୍ୱୟଂକୁ ଜଳାଏ ଏବଂ ସେଥିରୁ ଉତ୍ପନ୍ନ ଜ୍ୱାଳାକୁ ଅନ୍ୟର ଜ୍ୱଳନ ଦ୍ୱାରା ଶାନ୍ତ କରାଇବାର ଅପଚେଷ୍ଟା କରିଥାଏ। ମାନବୀୟ ଭାବନା ଯେତେବେଳେ ଶୁଷ୍କ ଓ କଠୋର ହୋଇଯାଏ, ସେତେବେଳେ ଏହା ବିନାଶର ଅନ୍ଧାର ପଥରେ ଚାଲିବାକୁ ଲାଗେ। ତାପରେ ଏହା ମାନବତାର କରୁଣ ଚିତ୍କାର ମଧ୍ୟରେ ଏକ ଅସୀମ ସୁଖପ୍ରାପ୍ତିର ଭ୍ରମରେ ପଡ଼ିଯାଏ। ଆତଙ୍କବାଦୀ କାର୍ଯ୍ୟରେ ମନୁଷ୍ୟର ଶରୀରକୁ ଖଣ୍ଡବିଖଣ୍ଡିତ କରିଦେବା କୌଣସି କାଗଜ ବା କନାକୁ ଚିରିଦେବା ପରି ହୋଇଥାଏ। ଏହା ଭିତରେ ଥିବା ସମସ୍ତ ଶକ୍ତି ଓ କ୍ଷମତା ବିନାଶ ଦିଗକୁ ଅଗ୍ରସର ହୁଏ। ବିନାଶର ପଥରେ ନା ଭିତରେ ଥାଏ ଶାନ୍ତି, ନା ବାହାରେ ଥାଏ ସୁଖ, ଚାରିଆଡ଼େ କେବଳ ଆତଙ୍କ ବିସ୍ତାର କରି ରହିଥାଏ। ଏଣୁ ଆତଙ୍କବାଦୀମାନଙ୍କ ଜୀବନର ପ୍ରତ୍ୟେକ କ୍ଷଣ ଆତଙ୍କ ଦ୍ୱାରା ଭରି ରହିଥାଏ। ମନୋବୈଜ୍ଞାନିକମାନେ ଏହାକୁ ବିଖଣ୍ଡିତ ଭାବନାରୁ ଉତ୍ପନ୍ନ ବାହ୍ୟ ଯନ୍ତ୍ରଣାର ପରିଣତି ବୋଲି ମନେ କରନ୍ତି। କାହା ଭାବନାକୁ ଯଦି ସତତ ଆଘାତ କରାଯାଏ, ତେବେ ତାର ହୃଦୟରେ ଏପରି ଏକ ବିଦ୍ରୋହ ଜନ୍ମ ନିଏ ଯାହା ପୀଡ଼ିତ କରିଥିବା ସମସ୍ତ ବର୍ଗ ବା ସମୂହର ସମୂଳେ ବିନାଶ କରିଦେବା ପାଇଁ ବ୍ୟଗ୍ର ହୋଇଉଠେ। କୋମଳ ଭାବନାରେ ଆଘାତ ଲାଗିଲେ ବ୍ୟଥା ଉତ୍ପନ୍ନ ହୁଏ ଏବଂ ଏହି ବ୍ୟଥା ଧୀରେ ଧୀରେ ମନୁଷ୍ୟକୁ ଆତଙ୍କବାଦୀ କରିପକାଏ ଏବଂ ଆତଙ୍କବାଦର ଅନ୍ତହୀନ ଶୃଙ୍ଖଳା ଆରମ୍ଭ ହୋଇଯାଏ। ଏହା ସମସ୍ତ ପ୍ରକାର ବିକାଶକୁ ବିନାଶର କାଳିମାରେ ଢାଙ୍କିଦେବା ପାଇଁ ଅପଚେଷ୍ଟା କରେ। ବର୍ତ୍ତମାନ ଆତଙ୍କବାଦର ସ୍ଥିତି ଭୟାବହ ଓ ଭୀଷଣ, କାରଣ ଏହା ପରିସ୍ଥିତି ଅନୁରୂପ ନିଜର ସ୍ୱରୂପକୁ ଏପରି ବଦଳାଇ ଦେଇଛି ଯେ ତାହା ପ୍ରତ୍ୟେକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଯାଇଛି। ପୂର୍ବକାଳରେ ଚୋର ଡକାୟତମାନଙ୍କର ସ୍ୱତନ୍ତ୍ର ବଳ ଥିଲା, ସେମାନେ ସ୍ପଷ୍ଟ ରୂପେ ଜଣାପଡ଼ୁଥିଲେ ଏବଂ ଖୋଲା ଭାବରେ ନିଜର ପରିଚୟ ମଧ୍ୟ ଦେଉଥିଲେ। ଏଣୁ ସେ ସମୟରେ ସେମାନଙ୍କୁ ଖୋଜି ଧରିବା ସେତେ କଠିନ କାର୍ଯ୍ୟ ନଥିଲା। କିନ୍ତୁ ବର୍ତ୍ତମାନର ସମୟରେ ଆତଙ୍କବାଦୀମାନେ ନିଜର ଘୃଣ୍ୟ କାର୍ଯ୍ୟକଳାପକୁ ସଫଳ କରି ବିଲୁପ୍ତ ହୋଇଯାଉଛନ୍ତି। ସେମାନଙ୍କୁ ଚିହ୍ନି ଧରିବା ପୂର୍ବରୁ ହିଁ ଅନେକ ଘୃଣିତ କାର୍ଯ୍ୟକୁ ସଫଳ କରାଇ ସାରିଥାନ୍ତି। ହେଲେ ବର୍ତ୍ତମାନର ଆତଙ୍କବାଦର ମୂଳ ଆଧାର ହେଉଛି ଧାର୍ମିକ ବିଦ୍ୱେଷ। ଏହାକୁ ଭେଦ କରିବା କାହାରି ପକ୍ଷେ ସମ୍ଭବପର ମଧ୍ୟ ନୁହେଁ। ଆଜିର ବିଶ୍ୱ ବିକାଶର ଅନେକ ନୂତନ ଦିଗକୁ ସ୍ପର୍ଶ କରିସାରିଛି, କିନ୍ତୁ ବର୍ତ୍ତମାନର ମାନସିକତା, ହୁଏତ ତାହା ବ୍ୟକ୍ତିର ହେଉ ବା ରାଷ୍ଟ୍ରର ହେଉ ବା ସାରା ବିଶ୍ୱର ହେଉ, ନିଜର କ୍ଷୁଦ୍ର ସ୍ୱାର୍ଥ ଓ ଅହଂରୁ ମୁକ୍ତ ହୋଇପାରିନାହିଁ। ଏହା ହ୍ରାସ ନ ହେବା ପର୍ଯ୍ୟନ୍ତ ଆତଙ୍କବାଦ ସହିତ ଲଢ଼ିବା ଏବଂ ତାର ମୂଳୋତ୍ପାଟନ କରିବା କଷ୍ଟସାଧ୍ୟ ହୋଇପଡ଼ୁଛି। ଆମେ ସେହି କାରଣଗୁଡ଼ିକୁ ଖୋଜିବା ଉଚିତ ଯାହା ଆତଙ୍କବାଦ ସୃଷ୍ଟି କରୁଛି ଏବଂ ତାପରେ ଏହି ବିଷବୃକ୍ଷର ବୀଜ ଓ ଅଙ୍କୁର ଉଭୟକୁ ନଷ୍ଟ କରିଦେବା ଆବଶ୍ୟକତା ରହିଛି। ବିଚାରର ସତ୍ପ୍ରେରଣାରୁ ପ୍ରେରିତ ହୋଇଥାଏ କ୍ରାନ୍ତି, ସାହସ ଓ ଧୈର୍ଯ୍ୟର ସମନ୍ୱୟରେ ହୋଇଥାଏ କ୍ରାନ୍ତି। ହେଲେ ଆତଙ୍କବାଦୀମାନେ ସାହସୀ ହେଲେ ମଧ୍ୟ ସେମାନଙ୍କଠାରେ କଲ୍ୟାଣକାରୀ ବିଚାରଧାରା ପାଇଁ ଅସୀମ ଧୈର୍ଯ୍ୟର ଘୋର ଅଭାବ ରହିଛି। ଆତଙ୍କବାଦୀ କେବେ କାହାରି ସାହାଯ୍ୟ କରନ୍ତି ନାହିଁ, ସେମାନେ କେବଳ କ୍ରୂର ହିଂସାର ପକ୍ଷଧର ଅଟନ୍ତି। କିନ୍ତୁ କ୍ରାନ୍ତିକାରୀମାନେ ପ୍ରକୃତ ମଣିଷ ହୋଇଥାନ୍ତି ଏବଂ ସେମାନଙ୍କର ତ୍ୟାଗ ଓ ବଳିଦାନକୁ ସାରା ରାଷ୍ଟ୍ର ସମ୍ମାନ ଜଣାଏ। ତେଣୁ ଆତଙ୍କବାଦ କେବେ ହେଲେ ଆଦର ଓ ସମ୍ମାନର ପ୍ରତୀକ ହୋଇପାରିବ ନାହିଁ। ଯୁଗେ ଯୁଗେ ଧର୍ମର ଜୟ ହୋଇଥାଏ ଏବଂ ଅଧର୍ମର କ୍ଷୟ ହୋଇଥାଏ। ଭଗବାନ ମଧ୍ୟ ଏହି ଧରାପୃଷ୍ଠରେ ଧର୍ମ ସଂସ୍ଥାପନ କରିବା ପାଇଁ ଯୁଗେ ଯୁଗେ ଅବତାର ଗ୍ରହଣ କରିଛନ୍ତି। ହେଲେ ଆଜିର ଏହି ଶୁଭ ସକାଳରେ ଅଧର୍ମର ପରାଜୟ ହୋଇ ଧର୍ମର ଜୟ ହେଉ, ଏହା ହିଁ ଆଜିର ଭାବନା।

ଶୁଣିଲେ ଆଜିର ଭାବନା ଉପସ୍ଥାପନ କଲେ ସନ୍ତୋଷ ପିଂ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 387 ଭାଗ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 387ତମ ଭାଗ ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 3:30 ହିନ୍ଦୀ କଥାଚିତ୍ର ଗୀତ, ଅପରାହ୍ନ 4:00 ସନ୍ଦେଶ ଟୁ ସୋଲଜର ଶ୍ରୀଲେଖରୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ସନ୍ଧ୍ୟା 5:02 ଲୋକଗୀତ, ଏଥିରେ ଶୁଣିବେ ସଞ୍ଚାର, ପରିବେଷଣ କରିବେ ଶାନ୍ତିଲତା ବିଶ୍ୱାଳ ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀ, ଏଥିରେ ଶୁଣିବେ ଟାଇକୋନ୍ ଖେଳାଳି ଅଶିଷ ହୋତାଙ୍କ ସହିତ ସାକ୍ଷାତକାର। 6:10 ଓଡ଼ିଆ ଲଘୁ ସଙ୍ଗୀତ, 6:30 ବିକାଶ ମନ୍ତ୍ର ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହାଲଚାଲ ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାର, ଏଥିରେ ଶୁଣିବେ ଓଡ଼ିଶାର ମୃତ୍ତିକା କିସମ ଓ ଫସଲ ଚାଷ। 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ। ଏହି ଥିଲା ଚଳିତ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 10ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, 1974ରୁ 2025 ମସିହା ମଧ୍ୟରେ ପ୍ରଣୀତ 358ଟି ଅଧିନିୟମ ଅନାବଶ୍ୟକ ହୋଇଥିବାରୁ ବିଲୋପ ପାଇଁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ରେ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ କୋର୍ଟ ମ୍ୟାନେଜରମାନଙ୍କ ନିୟମିତୀକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିଭଳି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ନିଷେଧ ନିୟନ୍ତ୍ରଣ ବିଧେୟକ 2026କୁ ଅନୁମୋଦନ ମିଳିଛି। ଏହା ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ ପଞ୍ଜୁରୀ ମାଛଚାଷ, କୃତ୍ରିମ ପ୍ରବାଳ ବ୍ୟବହାର ଆଦିକୁ ପ୍ରୋତ୍ସାହନ ମିଳିବ। ବୈଠକରେ ତାପଜ ବିଦ୍ୟୁତ୍ ଶକ୍ତି କ୍ରୟ, ରାଜ୍ୟ ଅମଲା ସେବା କ୍ୟାଡରରେ ସମୁଦାୟ 1032 ନୂତନ ପଦବୀ ସୃଷ୍ଟି, ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିଗୁଡ଼ିକର ସୁରକ୍ଷା ପାଇଁ ଓଡ଼ିଶା ପ୍ରତ୍ନତାତ୍ତ୍ୱିକ କ୍ୟୁରେଟର ସେବା, ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟମାବଳୀ 2026କୁ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଅଧିକ 270 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ପୁଞ୍ଜି ନିଗମ ଲିମିଟେଡ୍ ଇପିକଲ୍ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ ରାଜ୍ୟରେ ଚାଲୁଥିବା ଶିଳ୍ପଭିତ୍ତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପଗୁଡ଼ିକର କ୍ଷେତ୍ରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶକ ସମ୍ମିଳନୀ ନେଇ ବୈଠକରେ ସମୀକ୍ଷା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା, ଏ ଦିଗରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି

0: ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେ ରଖିବା ଏହି ଦିବସର ଉଦ୍ଦେଶ୍ୟ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗାଣ ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଛନ୍ତି। ଏହାସହ ଅନ୍ନପୂର୍ଣ୍ଣା ଯୋଜନାର ସଫଳ ରୂପାୟନ ନେଇ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ନେଇ ପ୍ରାଧିକୃତ ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଗଣତି କାର୍ଯ୍ୟ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆୟୋଗର ମୁଖ୍ୟ ପରିଚାଳକ ସୁଭଦ ଚନ୍ଦ୍ର ଆଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ଆଚାର୍ଯ୍ୟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ସହ ଗ୍ରାମ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ବିଷୟରେ ଆଲୋଚନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ରିତିରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି ଓ ବୃଷ୍ଟିପାତ ବିବରଣୀ ପ୍ରେରଣ, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ, କୃଷି କାର୍ଯ୍ୟ ପାଇଁ ଆଗୁଆ ପଦକ୍ଷେପ ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସଡ଼କପଥ ଉନ୍ନତିକରଣ ଓ ସଂଯୋଗୀକରଣ ନେଇ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂଆପଡ଼ା ଜିଲ୍ଲା ସହ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରିବା ନେଇ ଶ୍ରୀ ପଣ୍ଡା ଦାବି ଉପସ୍ଥାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,80,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରାକ୍ ପ୍ରାଥମିକ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଗତକାଲି 20 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଭେତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା, ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ କହୁଛନ୍ତି ଡାକ୍ତର ତନୁଜା ପାତ୍ର।
2: ପରିଚ୍ଛନ୍ନତା 2 ପ୍ରକାର, ବ୍ୟକ୍ତିଗତ ଓ ପରିବେଶ ଜନିତ। ବ୍ୟକ୍ତିଗତ ପରିଚ୍ଛନ୍ନତା ହେଲା ଗାଧୋଇବା, ସଫା କପଡ଼ା ପିନ୍ଧିବା, ଶୌଚରୁ ଫେରି ହାତ ସାବୁନରେ ଧୋଇବା, ନଖ ଓ ଦାନ୍ତର ଯତ୍ନ ନେବା। ପରିବେଶ ଜନିତ ପରିଚ୍ଛନ୍ନତା ହେଲା ସ୍ୱଚ୍ଛ ଜଳ, ସ୍ୱଚ୍ଛ ବାୟୁ, ସ୍ୱଚ୍ଛ ଆଲୋକ, ଖାଦ୍ୟର ପରିଚ୍ଛନ୍ନତା, ପରିମଳର ବ୍ୟବସ୍ଥା, ମଶାମାଛିଙ୍କ ପ୍ରାଦୁର୍ଭାବ ରୋକିବା। ବ୍ୟକ୍ତିଗତ ପରିଚ୍ଛନ୍ନତା ଏବଂ ପରିବେଶ ଜନିତ ପରିଚ୍ଛନ୍ନତା ପରସ୍ପର ପରିପୂରକ। ବ୍ୟକ୍ତିଗତ ପରିଚ୍ଛନ୍ନତାରେ ଅଭାବ ବା ଅପରିଷ୍କାର ରହିଲେ ଚର୍ମରୋଗ ହେବାର ଅଧିକ ସମ୍ଭାବନା ଥାଏ। ଚର୍ମରୋଗଗୁଡ଼ିକ ହେଲା ଯାଦୁ, କାଛୁ ଏବଂ କୁଣ୍ଡିଆ। ଏହା ହେବାର କାରଣଗୁଡ଼ିକ ହେଲା ଅପରିଷ୍କାର କପଡ଼ା ପିନ୍ଧିବା, ନ ଗାଧୋଇବା ବା ଅପରିଷ୍କାର ପାଣିରେ ଗାଧୋଇବା। ଏହା ଏକ ସଂକ୍ରାମକ ରୋଗ। ଏହା ଜଣଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମିତ ହୋଇଥାଏ। ଉଚିତ ସମୟରେ କାଛୁକୁଣ୍ଡିଆର ଚିକିତ୍ସା ନକଲେ ବ୍ୟକ୍ତିର ବିଶେଷ କ୍ଷତି ହୋଇଥାଏ। ନିକଟତମ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ମାଗଣାରେ ମିଳିଥାଏ। ମୁଣ୍ଡକୁ ନିୟମିତ ସଫା କରିବା ଉଚିତ, ନହେଲେ ରୂପି ହେବାର ସମ୍ଭାବନା ଥାଏ। ଉକୁଣି ଏବଂ ପରେ ମୁଣ୍ଡରେ ଘା ହୋଇଥାଏ। ଜୀବାଣୁମାନେ ନଖସନ୍ଧିରେ ଦ୍ରୁତ ଗତିରେ ବଢ଼ନ୍ତି, ତେଣୁ ସମସ୍ତେ ନିୟମିତ ଭାବେ ନଖ କାଟନ୍ତୁ ଓ ନଖକୁ ପରିଷ୍କାର ରଖନ୍ତୁ। ଶୌଚରୁ ଫେରି ହାତକୁ ସାବୁନ ଓ ପାଣିରେ ଭଲ ଭାବରେ ଧୁଅନ୍ତୁ। ହାତ ସାବୁନରେ ନ ଧୋଇ ଖାଦ୍ୟ ଖାଇଲେ ଏହି ଜୀବାଣୁ ପାଟି ଦେଇ ପେଟକୁ ଯାଇଥାଏ, ପରେ ଏହା ନାନା ପ୍ରକାରର ପେଟ ରୋଗର

0: କାରଣ ହୋଇଥାଏ। ଅପରିଷ୍କାର ଜଳ ବ୍ୟବହାର ଦ୍ୱାରା ହେଉଥିବା ରୋଗଗୁଡ଼ିକ ହେଲା ହଇଜା, ଆନ୍ତରିକ ଜ୍ୱର, ନାଳ ରକ୍ତ ଝାଡ଼ା, ତରଳ ଝାଡ଼ା, କାମଳ ରୋଗ। ତେଣୁ ସଦାବେଳେ ଏକ ନିରାପଦ ଉତ୍ସର ଜଳ ବ୍ୟବହାର କରନ୍ତୁ। ଯଦି ଏକ ନିରାପଦ ଉତ୍ସ ନଥାଏ ତାହେଲେ ଜଳକୁ ଫୁଟାଇ ବ୍ୟବହାର କରନ୍ତୁ। ଜଳକୁ ଜୀବାଣୁମୁକ୍ତ କରିବା ନିମନ୍ତେ ଅତି କମ୍ରେ 5 ମିନିଟ୍ ପର୍ଯ୍ୟନ୍ତ ଫୁଟିବା ଅବସ୍ଥାରେ ରଖନ୍ତୁ। ଜଳକୁ ଏକ ପରିଷ୍କାର ପାତ୍ରରେ ପରିଷ୍କାର ସ୍ଥାନରେ ରଖନ୍ତୁ। ସଂକ୍ରମଣ ରୋକିବା ନିମନ୍ତେ ଏହାକୁ ଢାଙ୍କି ରଖନ୍ତୁ। ପାନୀୟ ଜଳ ନିମନ୍ତେ ଏକ ଅଲଗା ପାତ୍ର ବ୍ୟବହାର କରନ୍ତୁ। ଜଳ ବ୍ୟବହାର କରିବା ପାଇଁ ଲୋଟା ପରିବର୍ତ୍ତେ ଏକ ବେଣ୍ଟ ଲାଗିଥିବା ପାତ୍ର ବ୍ୟବହାର କରନ୍ତୁ। ଜଳ ଉତ୍ସର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ପରିଷ୍କାର ରଖନ୍ତୁ। ଶିଶୁମାନଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଜଳ ଓ ସାବୁନରେ ହାତ ନିଶ୍ଚୟ ଧୋଇବେ। ଯେମିତି ମଳତ୍ୟାଗ ପରେ, ମଳତ୍ୟାଗ କରିଥିବା ଶିଶୁକୁ ପରିଷ୍କାର କରିବା ପରେ, ରୋଷେଇ ପୂର୍ବରୁ, ଶିଶୁକୁ ଖୁଆଇବା ପୂର୍ବରୁ ଏବଂ ଖାଇବା ପୂର୍ବରୁ। ଜଳ ଗୋଟିଏ ଜାଗାରେ ବହୁତ ଦିନ ଧରି ଜମା ହୋଇ ରହିଲେ ମଶାମାନେ ସେଠାରେ ଅଣ୍ଡା ଦେଇ ନିଜର ବଂଶ ବିସ୍ତାର କରିଥାନ୍ତି। ଏହି ସଂକ୍ରମିତ ମଶା ଲୋକଙ୍କୁ କାମୁଡ଼ିଲେ ମ୍ୟାଲେରିଆ ରୋଗ ହୋଇଥାଏ, ଯାହାକୁ ଉଚିତ ସମୟରେ ଚିକିତ୍ସା ନକଲେ ଲୋକଟିର ମୃତ୍ୟୁ ସୁନିଶ୍ଚିତ। ଏହାର ପ୍ରତିକାର ସ୍ୱରୂପ ଜନଜୀବନ ଥିବା ବସ୍ତିର କୌଣସି ସ୍ଥାନରେ ପାଣି ଜମା ହେବାକୁ ଦେବା ଅନୁଚିତ। ଯଦି କୌଣସି ଜାଗାରେ ପାଣି ଜମା ହେଉଥାଏ ତାକୁ ପୋତିଦେବା ଉଚିତ, ନହେଲେ ସେଥିରେ ଗାମ୍ବୁସିଆ ମାଛ ଛାଡ଼ିଦେବା ଉଚିତ। ଗାମ୍ବୁସିଆ ମାଛ ମଶାର ଅଣ୍ଡାକୁ ଖାଇଦିଏ, ଯାହାଦ୍ୱାରା ମଶା ନିଜର ବଂଶ ବିସ୍ତାର କରିପାରେ ନାହିଁ। ଘରେ ମଧ୍ୟ କୌଣସି ସ୍ଥାନରେ ଅଯଥାରେ ବହୁଦିନ ପର୍ଯ୍ୟନ୍ତ ପାଣି ଜମା ହୋଇ ରହୁଥିଲେ ତାକୁ ସଫା କରିଦେବା ଉଚିତ। ଶୋଇବା ବେଳେ ମଶାରୀ ବ୍ୟବହାର କରିବା ଉଚିତ। ପ୍ରତି ସମାଜର ମୁଖ୍ୟ କର୍ମ ହେଲା ପରିମଳ ପ୍ରତି ସଚେତନ ହେବା। ମଳ ଦ୍ୱାରା ହେଉଥିବା ପରିବେଶ ଜନିତ ସମସ୍ୟାଗୁଡ଼ିକ ହେଲା ମାଟି ପ୍ରଦୂଷଣ, ଜଳ ପ୍ରଦୂଷଣ, ଖାଦ୍ୟ ସଂକ୍ରମଣ, ମାଛିମାନଙ୍କର ପ୍ରାଦୁର୍ଭାବ। ଖୋଲା ପାଦରେ ବାହାରକୁ ଗଲେ ପ୍ରଦୂଷିତ ମାଟିରେ ଥିବା କୃମି ସୁସ୍ଥ ଚର୍ମ ଦ୍ୱାରା ମନୁଷ୍ୟ ଶରୀରକୁ ପ୍ରବେଶ କରିଥାଏ ଏବଂ ଏହା ରକ୍ତହୀନତା ସୃଷ୍ଟି କରିଥାଏ। ଏହାର ପ୍ରତିକାର ସ୍ୱରୂପ ସମସ୍ତେ ଚପଲ ବ୍ୟବହାର କରିବା ଉଚିତ। ତେଣୁ ଶିଶୁମାନଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ସ୍ୱଳ୍ପ ମୂଲ୍ୟରେ ନିର୍ମାଣ କରାଯାଇ ପାରୁଥିବା ପାଣିଢଳା କିମ୍ବା ଫ୍ଲସ୍ ପାଇଖାନା ବ୍ୟବହାର କରିବା ଉଚିତ। ଏଥିପାଇଁ ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ପାଇଖାନା ବନାଇବା ପାଇଁ ଅନୁଦାନ ପ୍ରଦାନ କରୁଛନ୍ତି। ଯଦି ଛୋଟ ଶିଶୁ ଖୋଲା ଜାଗାରେ ମଳତ୍ୟାଗ କରେ ତାହେଲେ ତାକୁ ସାଙ୍ଗେ ସାଙ୍ଗେ ପାଇଖାନାରେ ପକାଇ ଦିଅନ୍ତୁ କିମ୍ବା ପୋତି ଦିଅନ୍ତୁ, ପରେ ହାତକୁ ଭଲ ଭାବରେ ସାବୁନରେ ଧୋଇ ଦିଅନ୍ତୁ। ତେବେ ଯେପର୍ଯ୍ୟନ୍ତ ସମସ୍ତ ପରିବାରରେ ପାଇଖାନା ହୋଇନାହିଁ ଏହା ନିଶ୍ଚିତ କରିବା ଦରକାର ଯେ ମଳତ୍ୟାଗ କରିବାର ଜାଗା, ଘର, ସର୍ବସାଧାରଣ ରାସ୍ତା, ଖେଳ ପଡ଼ିଆ ଓ ଜଳ ଉତ୍ସ ଠାରୁ ଯଥେଷ୍ଟ ଦୂରରେ ରହିବ।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ କହିଲେ ଡାକ୍ତର ତନୁଜା ପାତ୍ର, ଆକାଶବାଣୀ ସମ୍ବଲପୁର। ସମୟ ସକାଳ 7:15 ହେବାକୁ
2: ଯାଉଛି।
1: ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଇଟାଲୀ ଗସ୍ତ କରିଥିଲେ। ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଉଭୟ ଦେଶ ମଧ୍ୟରେ ଶ୍ରୀ ମୋଦିଙ୍କ ଗସ୍ତକାଳରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ନର୍ସମାନଙ୍କ ସେବା ପ୍ରଦାନ ନେଇ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ନେଇ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉଭୟ ଦେଶ ପୋତାଶ୍ରୟ ଆଧୁନିକୀକରଣ, ଜାହାଜ ଚଳାଚଳ, ପରିବହନ ଏବଂ ନୀଳ ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟ କରିବେ।

0: ଶ୍ରୀ ମୋଦି କହିଛନ୍ତି, ୟୁକ୍ରେନ୍, ପଶ୍ଚିମ ଏସିଆ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଆପୋଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିତ୍ତିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷି ଶିଳ୍ପ, ସାମୁଦ୍ରିକ ପରିବହନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଉଭୟ ଦେଶରେ ଅପାର ସମ୍ଭାବନା ରହିଥିବା ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲରେ ସମ୍ମାନିତ କରାଯାଇଛି। ଉଭୟ ଦେଶ 2027 ବର୍ଷକୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,
1: ୟେ ଭାରତ କେ କରୋଡୋ କିସାନୋ, ପଶୁପାଳକୋ, ମତ୍ସ୍ୟପାଳକୋ, କୃଷି ବୈଜ୍ଞାନିକୋ ଔର ହମାରେ ଶ୍ରମିକୋ କା ସମ୍ମାନ ହେ। ୟେ ଭାରତ କି ଉସ ଅଟୁଟ ପ୍ରତିବଦ୍ଧତା କା ଭି ସମ୍ମାନ ହେ, ଜିସକେ କେନ୍ଦ୍ର ମେ ମାନବ କଲ୍ୟାଣ, ଖାଦ୍ୟ ସୁରକ୍ଷା ଔର ସଷ୍ଟେନେବଲ ଡେଭଲପମେଣ୍ଟ ହେ। ମେ ଇସ ମେଡଲ କୋ ଅତ୍ୟନ୍ତ ବିନମ୍ରତା କେ ସାଥ ସ୍ୱୀକାର କରତେ ହୁଏ ଭାରତ କେ ଅନ୍ନଦାତାଓଁ କୋ ୟେ ମେଡଲ ସମର୍ପିତ କରତା ହୁଁ।
0: ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡ଼ିଓରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡ଼ିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4 ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ୍ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବା ବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ମୁଖ୍ୟତଃ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285ଟି ଯାକ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ 2,36,000ରୁ ଅଧିକ ଭୋଟର ରହିଛନ୍ତି। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ପ୍ରଶ୍ନପତ୍ର ପ୍ରଘଟ ଏବଂ ଯାଞ୍ଚ ହୋଇନଥିବା ତଥ୍ୟ ପ୍ରସାରଣ କରିବା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ଏକ ବୈଠକରେ ଆଗାମୀ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉପରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଯେଉଁସବୁ ଚ୍ୟାନେଲଗୁଡ଼ିକ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ମିଥ୍ୟା ତଥ୍ୟ ପ୍ରସାରଣ ନ କରିବା ଓ ପରୀକ୍ଷାରେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମାରେ କଣ୍ଟାବାଡ଼ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିଏସ୍ଏଫ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବାଡ଼ ଲଗାଇବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4,000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବାବେଳେ ପଶ୍ଚିମବଙ୍ଗରେ 2,200 କିଲୋମିଟର ରହିଛି। ସେଥିମଧ୍ୟରୁ 1,600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବା ବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା 27 କିଲୋମିଟର ସୀମା ମଧ୍ୟରୁ 18 କିଲୋମିଟର ସୀମାରେ ତାରବାଡ଼ ଲଗାଯିବା ସହ 9 କିଲୋମିଟର ସୀମାରେ ବିଏସ୍ଏଫ୍ ଆଉଟ୍ପୋଷ୍ଟ ଏବଂ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିଲାଗି ଆବଶ୍ୟକ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ବିଏସ୍ଏଫ୍ ବହନ କରିବେ। ଆଗାମୀ ଦିନରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ, ବିଏସ୍ଏଫ୍, ରାଜ୍ୟ ପୁଲିସ୍ ଏବଂ ସୀମା ଶୁଳ୍କ ବିଭାଗର ସମନ୍ୱୟ ବୈଠକ ନିୟମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସ୍ୱାଗତ କରିଛନ୍ତି। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 8 ହରାଇ 147 ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 7 ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟନ୍ସିପ୍ରେ ବାଂଲାଦେଶ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଗତକାଲି ସିଲହଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 78 ରନ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏହି ସଫଳତା ମିଳିଛି। ତାଲିକାରେ ପାକିସ୍ତାନ 8 ସ୍ଥାନକୁ ଖସି ଆସିଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଉଦ୍ଧବ ଦାସ ମେହେଟା କେନ୍ଦ୍ରୀୟ ସାଇ କେନ୍ଦ୍ରରେ 18 କମ୍ ପୁରୁଷ ହକିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ତଥା ଫାଇନାଲ୍ ମ୍ୟାଚ୍ 3-3 ଅମୀମାଂସିତ ରହିଛି। ଅନ୍ୟପକ୍ଷରେ 18 କମ୍ ଭାରତୀୟ ମହିଳା ହକି ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲ୍ ମ୍ୟାଚ୍ରେ 4-1 ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
2: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
3: ଆମର ଚାଷୀ ଭାଇ ବୁହେନମାନେ ଦୁଇ ପଇସା ଅତକା କମାବାର ଲାଗି ଭିନ୍ ଭିନ୍ କିସ୍ମର ଫଲ ଚାଷମାନେ କରୁଛନ୍, ଯେନ୍ତାକି ଆମ, କଦେଲ, ମାୟା, ଅଁଲା ଆର୍ ଲିଚୁ। ତ ଲିଚୁଟା ଗୋଟେ ମିଠା ଫଲ ହେ, ଯେନ୍ଟା ଖାଇବାର୍କେ ଭଲ ଲାଗ୍ସି ଆର୍ ବିଶେଷ କରି ଖରାଦିନେ ଇଟା ବଜାରନ ପ୍ରଚୁର ମାତ୍ରାନ ବିକ୍ରି ହେସି। ଆର୍ ବିଶେଷ କରି ଚାଷୀ ଭାଇମାନଙ୍କର ଲାଗି ଇଟା ଅତକା ପଇସା କମାବାର ଗୋଟେ ବିଶେଷ ଜରିଆ ହେ। ତ ଯେନ୍ ଚାଷୀ ଭାଇ ବହିନମାନେ ଲିଚୁ ଚାଷ କରୁଛନ୍, ସେମାନଙ୍କର ଲାଗି ଏ ସମୟଟା ଗୋଟେ ବିଶେଷ ସମୟ ହେ। କାହିଁଥିର ଲାଗି କି ଏ ସମୟଥି ଆମକୁ ଗଛମାନଙ୍କର ବିଶେଷ ଯତ୍ନ ନେବାର୍କେ ପଡ଼ବା, ଯାହାର ଦ୍ୱାରା ଆମେ ଭଲ ଫଲ ପାଇପାରମା ଆର୍ ତାକେ ବିକି କରି ବଜାର ନଦୀ ପଇସା ଅତକା କମେଇ ପାରମା। ତ ଭଲ ଫଲ ପାଇବାର୍କେ ହେଲେ ଲିଚୁ ଗଛକେ ରୋଗ ପୋକନୁ ବଚାବାର୍କେ ପଡ଼ବା, ତାର ଭଲସେ ଯତ୍ନ ନେବାର୍କେ ପଡ଼ବା। ଲିଚୁ ଗଛ ଭଲସେ ବଢ଼ବାର ଲାଗି ତାକେ ଟିକେ ଭଲ ଭାବେ ଖରା ଦରକାର, ଯେନ୍ଟାକି ଦିନକୁ 6-8 ଘଣ୍ଟା ଲେଖା। ମାଟା ଟିକେ ଅମ୍ଳୀୟ ହେବାର କଥା ଆର୍ ତାଙ୍କର ମୂଲେ ପାନ୍ ଜମିକରି ନାଇ ରହବାର କଥା। ତ ଆମେ କହିପାରମା କି ଲିଚୁ ଚାଷ ଯେନ୍ ଜାଗାରେ କରୁଛୁ ତ ଯେନ ଲିଚୁ ଗଛମାନେ ଲାଗିଛେ ତାର ମୂଲ ପାଖେ ପାନ୍ ନିଷ୍କାସନର ବ୍ୟବସ୍ଥା।

ଶ୍ରୋତା ବନ୍ଧୁ, ଆପଣମାନେ ଅନୁଭବ କରୁଥିବେ ଦେଶରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଅତ୍ୟନ୍ତ ଆବଶ୍ୟକତା ନଥିଲେ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ମାତ୍ରାରେ ପାନୀୟ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖନ୍ତୁ। ଏହି ପ୍ରଚଣ୍ଡ ରୌଦ୍ରତାପରେ ବାହାରକୁ ଯାଉଛନ୍ତି ଯଦି, ତେବେ ସାଙ୍ଗରେ ଓଦା ଗାମୁଛା, କଳା ଚଷମା, ଛତା ଓ ପାଣି ବୋତଲ ନେବାକୁ ଭୁଲିବେନି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଏଥିରେ ଶୁଣନ୍ତୁ ମହାନ କାବ୍ୟ ତପସ୍ୱିନୀର ତୃତୀୟ ଭାଗ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ସହଯୋଗିତା ଜୟରାମ ମୁଣ୍ଡା, ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ।

ପିତୃବାକ୍ୟ ପାଳନରେ ତୁମ୍ଭେ ଅଭିମୁଖ, ପତିବାକ୍ୟ ପାଳନରେ ନହେଲେ ମୋ ଦୁଃଖ। ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ, ମୁହେ ବି ଏ କଥା ନିଶ୍ଚେ ବୁଝିବ ମୋ ମନ। ସ୍ୱଭାବ କବି ଗଙ୍ଗାଧର ମେହେର ତପସ୍ୱିନୀ କାବ୍ୟର ପ୍ରଥମ ସର୍ଗରେ ସୀତାଙ୍କୁ କେବଳ ସହଧର୍ମିଣୀ ଭାବରେ ନୁହେଁ, ସହକର୍ମିଣୀ ରୂପରେ ମଧ୍ୟ ଚିତ୍ରଣ କରିଛନ୍ତି। କୀର୍ତ୍ତି ନଷ୍ଟ ହେଲେ ସବୁକିଛି ବିନଷ୍ଟ ହୁଏ। କାଳେ ଦୁର୍ବଳତାବଶତଃ ରାମଚନ୍ଦ୍ର ବିଚାର ମାର୍ଗରୁ ଅପସରି ଯିବେ, ସେଥିପାଇଁ ତପସ୍ୱିନୀର ସୀତା ରାମଚନ୍ଦ୍ରଙ୍କୁ ସ୍ମରଣ କରାଇ ଦେଇଛନ୍ତି ଋଷି ଅଷ୍ଟବକ୍ରଙ୍କ ଆଗରେ ତାଙ୍କର ଶପଥର କଥା। ପ୍ରକୃତି ରଞ୍ଜନେ ଯେବେ ହୁଏ ପ୍ରୟୋଜନ, କରିପାରେ ପ୍ରାଣସମା ସୀତା ବିସର୍ଜନ। ତେଣୁ ସୀତାଦେବୀ ଆଜୀବନ ସାଧନା କରିଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଉପଯୁକ୍ତ ଜୀବନସଙ୍ଗିନୀ ହେବା ପାଇଁ। ଭାରତୀୟ ସଂସ୍କୃତିରେ ଓ ସାମାଜିକ ପରମ୍ପରାରେ ନାରୀର ପାତିବ୍ରତ୍ୟ ଧର୍ମକୁ ଚିରକାଳ ପ୍ରାଧାନ୍ୟ ଦିଆ ହୋଇଆସିଛି। ଏହି ଧର୍ମ ଆଚରଣ କରି ନାରୀ ପରିବାରର ଲକ୍ଷ୍ମୀ ହୁଏ, ସେ ହୁଏ ଶକ୍ତିମୟୀ ଦୁର୍ଗା। ସମଗ୍ର ସମାଜର ସଂହତି ଓ ବିକାଶ ତାହାରି ନିଷ୍ଠା।

କିଛି ନ ପଚାରି କୁମାରୀମାନେ ରହିଲେ ବେଢ଼ି, ନ ଯାଇ ପାରିଲେ ସ୍ନେହ ହେଲା ପାଦକୁ ବେଢ଼ି। ଆଦର୍ଶମୟୀ ସୀତାଙ୍କର ତଥାପି ଦୁଃଖ ଦୁନିର୍ପାର, ତାହା ହିଁ ଅଲଙ୍ଘନୀୟ ନିୟତି। ଆତ୍ମସମୀକ୍ଷା, ସହଧର୍ମିଣୀର ଆଦର୍ଶ କର୍ତ୍ତବ୍ୟ ପାଳନ, ଏସବୁ ଗୋଟିଏ ପଟେ, ଅନ୍ୟ ପଟରେ ନିୟତିର ନିର୍ଦ୍ଦେଶ ପାଳନ। ତେଣୁ ଘୋର ଜଙ୍ଗଲ ମଧ୍ୟରେ ଏକାକିନୀ ସୀତା ମୁକ୍ତକଣ୍ଠରେ ବିଳାପ କରିଛନ୍ତି, ଆଉ ତାଙ୍କର ବୁକୁଫଟା ବିଳାପଧ୍ୱନି ଶାନ୍ତିମୟ ବାଲ୍ମୀକି ଆଶ୍ରମର ଲତାପାଦକ, ହରିଣାଦି ପଶୁ ଓ ତାପସ ତାପସଙ୍କ ଜୀବନକୁ ଆବିଷ୍ଟ କରି ତୋଳିଛି।

ଶୁଣିଲେ ଗଙ୍ଗାଧର ମେହେରଙ୍କ କୃତି ଆଧାରିତ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତରେ ମହାନ କାବ୍ୟ ତପସ୍ୱିନୀର ତୃତୀୟ ଭାଗ। ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ଜୟରାମ ମୁଣ୍ଡା, ସଙ୍ଗୀତାଂଶରେ ଥିଲେ ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ, ସଙ୍ଗୀତା ମସି, ଧୃତିତପା ମିଶ୍ର ଏବଂ ମାନସ କୁମାର ଦତ୍ତ। ଯନ୍ତ୍ର ସଙ୍ଗୀତରେ ଥିଲେ ପ୍ରଦୀପ୍ତ ଶେଖର ମହାପାତ୍ର, ବୀରେନ୍ଦ୍ର ପ୍ରସାଦ ଦାସ, ଖଗେଶ୍ୱର ଓଝା ଏବଂ ରଜତ କୁମାର ବେହେରା। ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମେ ଗାର୍ଗବ ପ୍ରସାଦ ମେହେରଙ୍କ କଣ୍ଠରେ ଏହି ଗୀତଟି, ଗୀତିକାର ସୁଧାଂଶୁ ଭୂଷଣ ମେହେର।

ଶିଳ୍ପୀ ମିତ୍ରଭାନୁ ବିଶ୍ୱାଳଙ୍କ କଣ୍ଠରେ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଗୀତିକାର ମୋହନ ସାହୁ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ କ୍ଷମାନିଧି ବାଦୀ ଏବଂ ମିତ୍ରଭାନୁ ବିଶ୍ୱାଳ। ଗୀତ ରଚନା କରିଥିଲେ ରାହାସ ବିହାରୀ ଉର୍ମା ଏବଂ କ୍ଷିତିପତି ସାହୁ ଓ ମୋହନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର ଶିଳ୍ପୀ ବିଷ୍ଣୁଦେବ ପଣ୍ଡା, ଗୀତ ରଚନା ସୁରେଶ କୁମାର ଦାସ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ବିଷ୍ଣୁଦେବ ପଣ୍ଡା, ସୁପ୍ରଭା କୁମାରୀ ପାଢ଼ୀ ଏବଂ ମନସ୍ୱିନୀ ନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ସୁରେଶ କୁମାର ଦାସ, ଗୌର ପଟ୍ଟନାୟକ ଏବଂ ବିରଞ୍ଚି ନାରାୟଣ ବରାଇ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ଜାତୀୟ ଆତଙ୍କବାଦ ବିରୋଧୀ ଦିବସ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁବାର୍ଷିକୀକୁ ମନେ ପକାଇବା ପାଇଁ ସାରା ଭାରତରେ ପାଳନ କରାଯାଏ। ଏହି ଦିବସଟି ଆତଙ୍କବାଦର ପ୍ରତିକୂଳ ପ୍ରଭାବ ବିଷୟରେ ସଚେତନତା ପ୍ରସାର କରିବା ଏବଂ ନାଗରିକମାନଙ୍କ ମଧ୍ୟରେ ଏକତା, ଶାନ୍ତି ଏବଂ ଅହିଂସା ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ। ତେବେ ଆସନ୍ତୁ ଅନ୍ତର ମନରେ ଦେଶଭକ୍ତିକୁ ଜାଗ୍ରତ କରି ଜନନୀ ଜନ୍ମଭୂମିର ଋଣ ଶୁଝିବା ପାଇଁ ପ୍ରୟାସ କରିବା।

ପ୍ରତିବର୍ଷ ମଇ ମାସ 21 ତାରିଖରେ ପାଳନ କରାଯାଉଥିବା ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ କେବଳ ବିଶ୍ୱର ସଂସ୍କୃତିର ସମୃଦ୍ଧିକୁ ନୁହେଁ, ବରଂ ଶାନ୍ତି ଏବଂ ସ୍ଥାୟୀ ବିକାଶ ହାସଲ କରିବାରେ ଆନ୍ତଃ ସାଂସ୍କୃତିକ ଆଲୋଚନାର ଅତ୍ୟାବଶ୍ୟକ ଭୂମିକାକୁ ଆଲୋକପାତ କରିଥାଏ। ତେବେ ସେହି ଆଲୋକକୁ ଆସନ୍ତୁ ଅନୁସରଣ କରିବା, ଶାନ୍ତି ଏବଂ ସମୃଦ୍ଧିର ଆଶାକୁ ସଫଳ କରିବାରେ ସହାୟକ ସାଜିବା।

ବିଶ୍ୱର ସମସ୍ତ ବର୍ତ୍ତମାନର ଦ୍ୱନ୍ଦ୍ୱର ଶତକଡ଼ା 99ରୁ କମ୍ ଆନ୍ତଃ ସାଂସ୍କୃତିକ ଆଲୋଚନା ଥିବା ଦେଶଗୁଡ଼ିକରେ ଘଟୁଥିବାରୁ ପ୍ରଭାବଶାଳୀ ସହଯୋଗ ଏବଂ ଶାନ୍ତି ବଜାୟ ରଖିବା ପାଇଁ ଆନ୍ତଃ ସାଂସ୍କୃତିକ ଆଲୋଚନାକୁ ସୁଦୃଢ଼ କରିବା ଏକ ପ୍ରାଥମିକତା ହେବା ଆବଶ୍ୟକ ବୋଲି ଆଜିର ଦିନଟି ପାଳନ ମହତ୍ତ୍ୱ ରଖିଥାଏ। ଆସନ୍ତୁ ସେହି ମହତ୍ତ୍ୱକୁ ବୁଝିବା ଏବଂ ପରସ୍ପର ପ୍ରତି ସହଯୋଗର ହାତକୁ ସୁଦୃଢ଼ କରିବା।

ୟୁନେସ୍କୋ ତଥ୍ୟ ଅନୁଯାୟୀ ସାଂସ୍କୃତିକ ଏବଂ ସୃଜନଶୀଳ କ୍ଷେତ୍ର ହେଉଛି ବିକାଶର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ୍ ମଧ୍ୟରୁ ଗୋଟିଏ। ଏହା ବିଶ୍ୱସ୍ତରରେ ପ୍ରାୟତଃ 48 ନିୟୁତରୁ ଅଧିକ ନିଯୁକ୍ତି ପାଇଁ ଦାୟୀ, ଯାହା ମଧ୍ୟରୁ ପ୍ରାୟ ଅଧା ମହିଳାମାନଙ୍କ ଦ୍ୱାରା ଧାରଣ କରାଯାଇଛି। ସମସ୍ତ ବିଦ୍ୟମାନ ନିଯୁକ୍ତିର ଶତକଡ଼ା 6.2 ଏବଂ ବିଶ୍ୱ GDPର ଶତକଡ଼ା 3.1 ପ୍ରତିନିଧିତ୍ୱ କରେ। ଏହା ମଧ୍ୟ ସେହି କ୍ଷେତ୍ର ଯାହା କମ୍ ବୟସର ସର୍ବାଧିକ ସଂଖ୍ୟକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଏବଂ ସୁଯୋଗ ପ୍ରଦାନ କରିଥାଏ।

ସାଂସ୍କୃତିକ ଏବଂ ସୃଜନଶୀଳ କ୍ଷେତ୍ର ଏବେ ବି ସାର୍ବଜନୀନ ନୀତି ଏବଂ ଆନ୍ତର୍ଜାତୀୟ ସହଯୋଗରେ ଉପଯୁକ୍ତ ସ୍ଥାନର ଆବଶ୍ୟକତା ରହିଛି। ଏହାକୁ ପରିବର୍ତ୍ତନ କରିବା ପାଇଁ ସେପ୍ଟେମ୍ବର 2022 ମସିହାରେ 150 ଦେଶର ପ୍ରତିନିଧି ମଣ୍ଡଳ ମେକ୍ସିକୋରେ ମଣ୍ଡିଆ କଲ୍ଟ 2022 ପାଇଁ ଏକତ୍ରିତ ହୋଇଥିଲେ, ଯାହା ବିଗତ 40 ବର୍ଷ ମଧ୍ୟରେ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ସର୍ବବୃହତ ବିଶ୍ୱ ସମ୍ମିଳନୀ।

Panizza cos'è? Panizza come va?

2022 ମସିହା ସେପ୍ଟେମ୍ବର ମାସରେ ମେକ୍ସିକୋରେ ଅନୁଷ୍ଠିତ ସମ୍ମିଳନୀରେ 150 ଦେଶର ପ୍ରତିନିଧିମଣ୍ଡଳଙ୍କ ସର୍ବସମ୍ମତିକ୍ରମେ ସଂସ୍କୃତି ପାଇଁ ଐତିହାସିକ ଘୋଷଣାପତ୍ରକୁ ଗ୍ରହଣ କରିଥିଲେ, ଯାହା ସଂସ୍କୃତିକୁ ବିଶ୍ୱବ୍ୟାପୀ ସାର୍ବଜନୀନ ମଣ୍ଡଳ ଭାବରେ ନିଶ୍ଚିତ କରିଥିଲା ଏବଂ ଏହାକୁ ବିକାଶ ଏଜେଣ୍ଡାରେ ନିଜସ୍ୱରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭାବରେ ସମନ୍ୱିତ କରିବାକୁ ଆହ୍ୱାନ କରିଥିଲା। ତେବେ ଆସନ୍ତୁ ସେହି ଆହ୍ୱାନକୁ ସମ୍ମତି ଜଣାଇବା ଏବଂ ନିଜ ସଂସ୍କୃତିର ବିକାଶକୁ ନେଇ ଲକ୍ଷ୍ୟପଥ ଆବିଷ୍କାରରେ ସହଯୋଗ କରିବା।

ବିଶ୍ୱ ସାଂସ୍କୃତିକ ଦିବସ ସାଂସ୍କୃତିକ ଅଧିକାରର ଏକ ସେଟ୍‌କୁ ପରିଭାଷିତ କରେ ଯାହାକୁ ସାର୍ବଜନୀନ ନୀତିରେ ବିଚାରକୁ ନିଆଯିବା ଆବଶ୍ୟକ କରିଥାଏ। ଏଥିରେ କଳାକାରମାନଙ୍କର ସାମାଜିକ ଏବଂ ଆର୍ଥିକ ଅଧିକାରଠାରୁ ଆରମ୍ଭ କରି କଳାତ୍ମକ ସ୍ୱାଧୀନତା, ଆଦିବାସୀ ସମ୍ପ୍ରଦାୟଗୁଡ଼ିକର ସେମାନଙ୍କର ପୂର୍ବପୁରୁଷଙ୍କ ଜ୍ଞାନକୁ ସୁରକ୍ଷା ଦେବାର ଅଧିକାର ଏବଂ ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟର ସୁରକ୍ଷା ଏବଂ ପ୍ରଚାର ଅନ୍ତର୍ଭୁକ୍ତ। ତେବେ ଆସନ୍ତୁ ସେହି ମଧୁର ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା, ଏହାର ସୌନ୍ଦର୍ଯ୍ୟକୁ ଖୁବ୍ ଉପଲବ୍ଧି କରିବା।

ଆଜିର ଦିନଟି ଅନ୍ଲାଇନ୍ ସାଂସ୍କୃତିକ ବିବିଧତା, କଳାକାରମାନଙ୍କର ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ ସମସ୍ତଙ୍କ ପାଇଁ ବିଷୟବସ୍ତୁକୁ ନ୍ୟାୟସଙ୍ଗତ ପ୍ରବେଶ ପାଇଁ ଡିଜିଟାଲ୍ କ୍ଷେତ୍ର, ବିଶେଷ କରି ପ୍ରମୁଖ ପ୍ଲାଟଫର୍ମଗୁଡ଼ିକର ଯଥେଷ୍ଟ ନିୟନ୍ତ୍ରଣ ପାଇଁ ମଧ୍ୟ ଆହ୍ୱାନ କରିଥାଏ। ତେବେ ଦେଶର ଉନ୍ନତି କ୍ଷେତ୍ରରେ ଆମ ସଂସ୍କୃତି ମୁଖ୍ୟ ଭାବରେ ଉପସ୍ଥିତ। ଏହାକୁ ସମ୍ମାନ ଦେବା ଏବଂ ଏହାର ଗୁରୁତ୍ୱକୁ ବୁଝି ନିଜେ ନିଜ ସଂସ୍କୃତିର ରକ୍ଷକ ସାଜିବା ଏବଂ ସାଂସ୍କୃତିକ ବିବିଧତାକୁ ସମ୍ମାନ ଜଣାଇବା।

ପରବର୍ତ୍ତୀ ସମ୍ମିଳନୀ ମୁଣ୍ଡିଆକଲ୍ 2025 ଯାହା ବାର୍ସିଲୋନାଠାରେ 29 ସେପ୍ଟେମ୍ବରରୁ 1 ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା, ମୁଣ୍ଡିଆକଲ୍ ଘୋଷଣାନାମା ପରେ ଗ୍ରହଣ ପରେ ଜାତୀୟ, ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉପଲବ୍ଧିଗୁଡ଼ିକର ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିଥାଏ। ବିଶ୍ୱର ପ୍ରମୁଖ ଦ୍ୱନ୍ଦ୍ୱର 3/4 ସାଂସ୍କୃତିକ ପରିମାପ ରହିଛି। ଶାନ୍ତି, ସ୍ଥିରତା ଏବଂ ବିକାଶ ପାଇଁ ସଂସ୍କୃତି ମଧ୍ୟରେ ସେତୁ ସ୍ଥାପନ ଜରୁରୀ ଏବଂ ଆବଶ୍ୟକ ହୋଇଥାଏ।

ସାଂସ୍କୃତିକ ବିବିଧତା ବିକାଶର ଏକ ପ୍ରେରଣାଦାୟକ ଶକ୍ତି, କେବଳ ଆର୍ଥିକ ଅଭିବୃଦ୍ଧି ପାଇଁ ନୁହେଁ, ବରଂ ଏକ ଅଧିକ ପରିପୂର୍ଣ୍ଣ ବୌଦ୍ଧିକ ଭାବପ୍ରବଣ ନୈତିକ ଏବଂ ଆଧ୍ୟାତ୍ମିକ ଜୀବନକୁ ଆଗେଇ ନେବାର ଏକ ମାଧ୍ୟମ ଭାବରେ ମଧ୍ୟ ଏହା ସାଂସ୍କୃତିକ ସମ୍ମିଳନୀଗୁଡ଼ିକରେ ଆବିଷ୍କୃତ ହୋଇଛି, ଯାହା ସାଂସ୍କୃତିକ ବିବିଧତାର ପ୍ରୋତ୍ସାହନ ପାଇଁ ଏକ ଦୃଢ଼ ଆଧାର ପ୍ରଦାନ କରିଥାଏ। ତେଣୁ ସାଂସ୍କୃତିକ ବିବିଧତା ଏକ ସମ୍ପତ୍ତି, ଯାହା ଦାରିଦ୍ର୍ୟ ହ୍ରାସ ଏବଂ ସ୍ଥାୟୀ ବିକାଶ ହାସଲ ପାଇଁ ଅପରିହାର୍ଯ୍ୟ।

ଏତାର ପରେ ସିନେମା ତୋର ଦିନକୁ ମୋର ଦିନେ ର ଇ ଗୀତଟା ବାପୁ ଗୋସ୍ୱାମୀଙ୍କର ଗୀତ ଲେଖାନୁ, କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଆର୍ ନିବେଦିତା, ସଙ୍ଗୀତ ଦେଇଛନ୍ ମଳୟ ମିଶ୍ରା।

ଇହାଦେ ମାନସ ପ୍ରୀତମଙ୍କ କଣ୍ଠତୁ ସିନେମା ତୁ ଆଉ ମୁଇର ଇ ଗୀତଟା ଗୀତକେ ଲେଖିଛନ୍ ଚିନ୍ମୟ ଆଚାର୍ଯ୍ୟ ସଙ୍ଗୀତ ଦେଇଛନ୍ ଦେବୀତୋଷ ମିଶ୍ର।

ଇନୁ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସୁନ୍ ଶୁନ୍ମା ଗୋଟିଏ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମଟି ତୁଝେ ମେରି କସମ ସିନେମାର ଗୀତ। ସଙ୍ଗୀତ ଦେଇଛନ୍ ବିଜୁ ଶାହା, ଗୀତ ଲେଖିଛନ୍ ମେହବୁବ। ପହିଲା ଆସୁନ୍ ଶୁନ୍ମା ଏ ଗୀତ, କଣ୍ଠଦାନ କରିଛନ୍ ଉଦିତ ନାରାୟଣ ଆର୍ ସାଧନା ସରଗମ।

0: ଓୟୁଏଟି ଅଧୀନରେ ଓମ୍ବାଡ଼ିସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସିଆଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପଢା ଓ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନ କରି ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଆପଣ ମାନେ ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ତୁଜେ ମେରି କସମ ସିନେମାର ଗୀତ ଶୁଣୁଛନ୍। ସଙ୍ଗୀତ ଦେଇଛନ୍ ବିଜୁ ଶାହା, ଗୀତ ଲେଖିଛନ୍ ମେହବୁବ, ପରବର୍ତ୍ତୀ ଗୀତକେ ଗାଇଛନ୍ ଉଦିତ ନାରାୟଣ ଆର୍ ସାଧନା ସରଗମ।

0: ଚାଷୀ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର।
1: 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ।
0: ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଥାଇ ମଧ୍ୟ ନିଜ ପଞ୍ଜୀକୃତ ନାମ ବିବରଣୀ ବା ପ୍ରୋଫାଇଲ୍ ସହ ଜମିଜମା ସଂକ୍ରାନ୍ତୀୟ ତଥ୍ୟ ସଂଯୋଗ କରିନାହାନ୍ତି, ସେମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ ହୋଇପାରୁ ନାହିଁ।
1: ଏଥିପାଇଁ ଚାଷୀ ଭାଇ ଓ ଭଉଣୀମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଜମିଜମା ତଥ୍ୟ ପ୍ରଦାନ ସହ କୃଷକ ଓଡ଼ିଶା ପୋର୍ଟାଲରେ ନିଃଶୁଳ୍କ ପଞ୍ଜୀକରଣ କରାଇ ନିଅନ୍ତୁ।
0: ହଁ, ଜମିର ମ୍ୟୁଟେସନ ତାରିଖ 1 ଫେବୃଆରୀ 2019 ପୂର୍ବରୁ ହୋଇଥିବା ଆବଶ୍ୟକ।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ଇହାଦେ ଆସନ ଶୁନ୍ମା ଏ ଗୀତ କଣ୍ଠଦାନ କରିଛନ୍ ପୀତାମ୍ବର ପୋଟେଲ, ଗୀତ ରଚନା ପ୍ରହଲ୍ଲାଦ ନାୟକ।

ଇନୁ ଶେଷଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ବଜା। କଣ୍ଠଶିଳ୍ପୀ ଥିଲେ ବିଜୟଲକ୍ଷ୍ମୀ ଦାସ, ପୀତାମ୍ବର ପୋଟେଲ ଆର୍ ଧରଣୀଧର ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସନ ସୁନମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ପହଲା ଆସୁନ ଶୁଣବା ଏ ଗୀତ କଣ୍ଠଦାନ କରିଛନ୍ ବିଶାଲ ମିଶ୍ର, ନୀତି ମୋହନ, ସାହିଲ ଅଖ୍ତର ଆର୍ ସେହନାଜ ଅଖ୍ତର। ଗୀତ ଲେଖିଛନ୍ ସୟିଦ କ୍ୱାଦ୍ରୀ, ସଙ୍ଗୀତ ଦେଇଛନ୍ ମିଥୁନ। ସିନେମା ଗତ 2।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆଗକେ ଶୁଣିବା ଏ ଗୀତ କଣ୍ଠଦାନ କରିଛନ୍ ଅରିଜିତ ସିଂ, ଗୀତ ଲେଖିଛନ୍ ଆର ସଙ୍ଗୀତ ଦେଇଛନ୍ ମିଥୁନ, ସିନେମା ଆସିକି 2।

ଆପଣମାନେ ଶୁଣୁଛନ୍ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। ପରବର୍ତ୍ତୀ ଗୀତଟା ବଡିଗାର୍ଡ ସିନେମାନୁ। ଗୀତିକାର ସାବିର ଅହମ୍ମଦ, ସଙ୍ଗୀତକାର ହିମେଶ ରଶ୍ମିଆ ଆର୍ ପ୍ରୀତମ, କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାଁ ଆର୍ ଶ୍ରେୟା ଘୋଷାଲ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆତଙ୍କବାଦ ଏକ ଅମାନବୀୟ କାର୍ଯ୍ୟ। ଏଥିରେ ନିର୍ଦ୍ଦୋଷ ଲୋକଙ୍କ ଜୀବନ ନଷ୍ଟ ହେବା ସହ ସମାଜରେ ଭୟ ଓ ଅଶାନ୍ତି ସୃଷ୍ଟି ହୁଏ। ଆତଙ୍କବାଦୀମାନେ ବୋମା ବିସ୍ଫୋରଣ, ହତ୍ୟା, ଅପହରଣ ଓ ଅନ୍ୟାନ୍ୟ ହିଂସାତ୍ମକ କାର୍ଯ୍ୟ କରି ସମାଜକୁ ଭୟଭୀତ କରନ୍ତି। ଏହା କେବଳ ମଣିଷର ଜୀବନକୁ ନୁହେଁ, ଦେଶର ଅର୍ଥନୀତି, ଶିକ୍ଷା, ପର୍ଯ୍ୟଟନ, ଉନ୍ନତିକୁ କ୍ଷତିଗ୍ରସ୍ତ କରେ। ଆଜି ଆତଙ୍କବାଦ ଏକ ବିଶ୍ୱସ୍ତରୀୟ ସମସ୍ୟା ପାଲଟିଯାଇଛି। ପୃଥିବୀର ଅନେକ ଦେଶ ଏହି ଆତଙ୍କବାଦର ଶିକାର ହେଉଛନ୍ତି। ଆମ ଦେଶ ଭାରତ ମଧ୍ୟ ବହୁବାର ଏହି ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି। ମୁମ୍ବାଇ ଆକ୍ରମଣ, ସଂସଦ ଆକ୍ରମଣ, ପୁଲୱାମା ଆକ୍ରମଣ, ପହଲଗାମ ପର୍ଯ୍ୟଟକମାନଙ୍କ ଉପରେ ଆକ୍ରମଣ ପରି ଘଟଣାମାନ ଆମକୁ ଆତଙ୍କବାଦର ଭୟାବହତା, ଅମାନବିକତା, ବର୍ବରତାକୁ ଦର୍ଶାଇଥାଏ। ଏହି ଘଟଣାରେ ଅନେକ ସୁରକ୍ଷାକର୍ମୀ, ସାଧାରଣ ଲୋକ ଜୀବନ ହରାଇଥିଲେ। ସେଥିପାଇଁ ଦେଶର ସୁରକ୍ଷା ପାଇଁ ଆମ ସେନାବାହିନୀ ଏବଂ ପୋଲିସ ସଦା ସଚେତନ ରହି କାର୍ଯ୍ୟ କରୁଛନ୍ତି। ଏଥର କବୀର ସିଂ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ସଚେତ ପରମ୍ପରା, ଗୀତ ରଚନା ଇରଶାଦ କାମିଲ, କଣ୍ଠଶିଳ୍ପୀ ଅରିଜିତ ସିଂ।

ଆତଙ୍କବାଦକୁ ରୋକିବା ପାଇଁ କେବଳ ସରକାରଙ୍କ ଚେଷ୍ଟା ପର୍ଯ୍ୟାପ୍ତ ନୁହେଁ, ସମସ୍ତ ନାଗରିକଙ୍କ ସହଯୋଗ ଆବଶ୍ୟକ। ଆମେ ସମସ୍ତେ ଜାତି, ଧର୍ମ ଓ ଭାଷାର ଭେଦଭାବ ଭୁଲି ମିଳିମିଶି ରହିବା ଉଚିତ। କୌଣସି ସନ୍ଦେହଜନକ କାର୍ଯ୍ୟ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବା ଆମ ଦାୟିତ୍ୱ ହେବା ଉଚିତ। ଯୁବପିଢ଼ିଙ୍କୁ ଉପଯୁକ୍ତ ଶିକ୍ଷା ଓ ନୈତିକ ମୂଲ୍ୟବୋଧ ବିଷୟରେ ଶିକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ। ଏହାଦ୍ୱାରା ସେମାନେ ଭୁଲ ବାଟରେ ଯିବେ ନାହିଁ। ପରବର୍ତ୍ତୀ ଗୀତଟି ଅଗ୍ନିପଥ କଥାଚିତ୍ରରୁ। ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତକାର ଅଜୟ ଅତୁଲ, କଣ୍ଠଦାନ କରିଛନ୍ତି ରୂପକୁମାର ରାଥୋଡ଼।

ଶ୍ରୋତା ବନ୍ଧୁ, ଶାନ୍ତି ସହିଷ୍ଣୁତା ଭାଇଚାରା ହେଉଛି ଏକ ସୁସ୍ଥ ସମାଜର ମୂଳ ଆଧାର। ଆମେ ସମସ୍ତେ ମିଳିମିଶି ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଚେଷ୍ଟା କରିବା। ଯୁବପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ, ସେଥିପାଇଁ ସେମାନଙ୍କୁ ଦେଶପ୍ରେମ, ମାନବିକତା, ଶାନ୍ତି ଏବଂ ଭାଇଚାରାର ମୂଲ୍ୟ ବିଷୟରେ ବୁଝାଇବା ଆବଶ୍ୟକ। ଆତଙ୍କବାଦ କେବେ ମଧ୍ୟ କୌଣସି ସମସ୍ୟାର ସମାଧାନ ନୁହେଁ। ହିଂସା କେବଳ ଧ୍ୱଂସ ଆଣେ, ଯେଉଁଠାରେ ଶାନ୍ତି ଓ ପ୍ରେମ ଉନ୍ନତିର ପଥ ଦେଖାଇଥାଏ। ଜାତୀୟ ଆତଙ୍କବାଦ ବିରୋଧ ଦିବସ ଆମକୁ ଶାନ୍ତି, ଏକତା ଏବଂ ମାନବିକତାର ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ। ଆମେ ସମସ୍ତେ ମିଳିମିଶି ଆତଙ୍କବାଦକୁ ବିରୋଧ କରି ଏକ ସୁନ୍ଦର, ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାରତ ଗଢ଼ିବାକୁ ପ୍ରୟାସ କରିବା ଉଚିତ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଏଥର ସାରିଫ ଏବଂ ତୋଷିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ତାଙ୍କ କଣ୍ଠରେ ଏହି ଗୀତଟି 1920 ଲଣ୍ଡନ କଥାଚିତ୍ରରୁ। ଗୀତ ରଚନା ଅଜିମ ସିରାଜୀ।

ଶେଷରେ ମୋହିତ ଚୌହାନଙ୍କ କଣ୍ଠରେ ଏ ଗୀତଟି ବୋଲ ବଚ୍ଚନ କଥାଚିତ୍ରରୁ। ଗୀତିକାର ସମୀର ଅଞ୍ଜାନ, ସଙ୍ଗୀତକାର ହିମେଶ ରେଶମିଆ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତଟି ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ଶୁଣନ୍ତୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆପଣମାନେ ଚିତ୍ତରଞ୍ଜନ ନାୟକଙ୍କ ରଚନାରୁ ସମ୍ବଲପୁରୀ ଗୀତ ଶୁଣୁଛନ୍ତି। ଶେଷରେ ଏହି ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବିଭୂତିଭୂଷଣ ପଟ୍ଟନାୟକ ଏବଂ ମିନତୀ ପାଣିଗ୍ରାହୀ।

ସମ୍ବଲପୁରୀ ଗୀତ ଶୁଣୁଥିଲେ। ଗୀତଗୁଡ଼ିକ ରଚନା କରିଥିଲେ ଚିତ୍ତରଞ୍ଜନ ନାୟକ। କଣ୍ଠଶିଳ୍ପୀ ଥିଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ ମିନତୀ ପାଣିଗ୍ରାହୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତା ଭଉଣୀ, ପ୍ରଥମେ ଆସନ୍ତୁ ଶୁଣିବା ଏହି ଭକ୍ତି ଗୀତଟି। କଣ୍ଠଦାନ କରିଛନ୍ତି ଅସିତ କୁମାର ଅମାନ୍ତ, ଗୀତ ରଚନା ମଙ୍ଗଳ ଚରଣ ବିଶ୍ୱାଳ।

ଶ୍ରୋତା ଭଉଣୀ, ଭାରତ ଏକ ଶାନ୍ତିପ୍ରିୟ ଦେଶ, କିନ୍ତୁ ଦେଶର ବିକାଶ ଏବଂ ଏକତା ପାଇଁ ଆତଙ୍କବାଦ ଏକ ବଡ଼ ବିପଦ। ଆତଙ୍କବାଦ ହେଉଛି ହିଂସା ମାଧ୍ୟମରେ ସାଧାରଣ ନାଗରିକଙ୍କ ମନରେ ଭୟ ସୃଷ୍ଟି କରିବା ଏବଂ ନିଜର ସ୍ୱାର୍ଥ ସାଧନ କରିବା। ଏହି ଭୟଙ୍କର ସମସ୍ୟା ବିରୋଧରେ ସଚେତନତା ସୃଷ୍ଟି କରିବା ଏବଂ ଶାନ୍ତି, ଅହିଂସା ଏବଂ ଭାଇଚାରାର ବାର୍ତ୍ତାର ପ୍ରଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 21 ତାରିଖକୁ ନ୍ୟାସନାଲ୍ ଆଣ୍ଟି ଟେରୋରିଜିମ୍ ଡେ ବା ଜାତୀୟ ଆତଙ୍କବାଦ ବିରୋଧ ଦିବସ ରୂପେ ଜାତୀୟ ସ୍ତରରେ ପାଳନ କରାଯାଏ। 1991 ମେ 21 ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ତାଙ୍କ ସ୍ମୃତିରେ ତଥା ଦେଶକୁ ଆତଙ୍କବାଦ ମୁକ୍ତ କରିବା ସଂକଳ୍ପ ସହିତ ସରକାର ଏହି ଦିନକୁ ଆତଙ୍କବାଦ ବିରୋଧ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କୁ ହିଂସା ଏବଂ ଆତଙ୍କବାଦ ପଥରୁ ଦୂରେଇ ରଖିବା, ଦେଶରେ ଶାନ୍ତି ଏବଂ ସାମାଜିକ ସଦ୍ଭାବନା ବଜାୟ ରଖିବା, ଆତଙ୍କବାଦ ଦ୍ୱାରା ପ୍ରଭାବିତ ପରିବାର ଏବଂ ଶହୀଦମାନଙ୍କୁ ସମ୍ମାନ ଜଣାଇବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା। ଆଜିର ଯୁଗରେ ଆତଙ୍କବାଦ ସାରା ବିଶ୍ୱରେ ବ୍ୟାପିଛି। ଧର୍ମ, ରାଜନୀତି କିମ୍ବା ସ୍ୱାର୍ଥପୂର୍ଣ୍ଣ ଉଦ୍ଦେଶ୍ୟରେ ନିର୍ଦ୍ଦୋଷ ଜନସାଧାରଣଙ୍କୁ ହତ୍ୟା କରାଯାଉଛି। ବୋମା ବିସ୍ଫୋରଣ, ଅପହରଣ, ଗୁଳିକାଣ୍ଡ ଏବଂ ଧମକ ଭଳି କାର୍ଯ୍ୟ ଦ୍ୱାରା ସମାଜରେ ଭୟ ସୃଷ୍ଟି କରାଯାଉଛି, ଯାହା ଦେଶର ଉନ୍ନତିରେ ବାଧା ଦେଇଥାଏ। ତା ସହିତ ସମାଜର ଶାନ୍ତିକୁ ମଧ୍ୟ ନଷ୍ଟ କରାଯାଉଛି। ଶ୍ରୋତା ଭଉଣୀ, ଆତଙ୍କବାଦକୁ ଦୂର କରିବା ପାଇଁ କେବଳ ସରକାର ନୁହେଁ ବରଂ ସାଧାରଣ ନାଗରିକଙ୍କ ମଧ୍ୟ ବଡ଼ ଭୂମିକା ରହିଛି। ଯୁବପିଢ଼ିଙ୍କୁ ଉପଯୁକ୍ତ ଶିକ୍ଷା ଏବଂ ନୈତିକ ମୂଲ୍ୟବୋଧ ବିଷୟରେ ଶିକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ। ସମାଜରେ ଘୃଣା ଓ ହିଂସାର ସ୍ଥାନରେ ପ୍ରେମ, ଶାନ୍ତି ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା ଉଚିତ। ଜାତୀୟ ଆତଙ୍କବାଦ ବିରୋଧ ଦିବସ ଆମକୁ ଶାନ୍ତି, ଏକତା, ମାନବତାର ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ। ତେଣୁ ଆମେ ସମସ୍ତେ ମିଶି ଆତଙ୍କବାଦକୁ ବିରୋଧ କରି ଏକ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାରତ ଗଢ଼ିବାକୁ ଚେଷ୍ଟା କରିବା ଉଚିତ।

0: ଶ୍ରୋତା ଭଉଣୀ, ଆଜି ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଶୁଣିବା ଆଲୋଚନା ନାରୀ ଓ ପାରିବାରିକ ସମନ୍ୱୟ। ଆଲୋଚନା କରିଛନ୍ତି ରେଣୁକା ପଣ୍ଡା।
1: ଭାରତର ଐତିହ୍ୟ, ପରମ୍ପରା ଆଉ ସଂସ୍କୃତି ବହୁ ପୁରାତନ ଅଟେ। ଆମ ଭାରତୀୟ ଚିନ୍ତନରେ ଆଦିକାଳରୁ ଏହି ହୃଦବୋଧ ରହିଥିଲା ଯେ ପୃଥିବୀ ଆମ ପାଇଁ ମାତ୍ର ଏକ ଭୂଖଣ୍ଡ ନୁହେଁ, ବରଂ ଏକ ଜୀବନ୍ତ ଜାଗ୍ରତ ମା, ଯିଏ ଆମର ରକ୍ଷା ଠିକ୍ ସେହିପରି ଭାବରେ କରୁଛି ଯେପରି ଜଣେ ମା ପାଶଲ୍ୟ ମମତାରେ ବାନ୍ଧି ହୋଇ ସର୍ବଂଶ ପୃଥିବୀ ମା ପରି ତାର ସନ୍ତାନମାନଙ୍କୁ ଲାଳନ ପାଳନ କରିଥାଏ। ଯେତେ ଝଡ଼ଝଞ୍ଜା ଆସୁପଛକେ ତାର ସନ୍ତାନ କେମିତି ସୁରୁଖୁରୁରେ ସମସ୍ତ ବାତାବିଘ୍ନ ଏଡ଼େଇ ଏକ ସୁଖଦ ଜୀବନ ଅତିବାହିତ କରୁ, ସେଥିପାଇଁ ନିଜ ଜୀବନକୁ ବାଜି ରଖି ପ୍ରାଣପଣେ ଚେଷ୍ଟା ଅବ୍ୟାହତ ରଖିଥାଏ। ବୃକ୍ଷ ଡାଳରେ ଚଢ଼େଇ, ଘର ଅଗଣରେ କନ୍ୟା ଜୀବନର ଖୁସିକୁ ହଜାର ଗୁଣ କରି ଦେଇଥାଏ। ଏମାନଙ୍କ ଅଭାବରେ ପ୍ରକୃତି ଓ ଜୀବନର ଶୋଭାଶ୍ରୀ ଓ ସମୃଦ୍ଧି ସବୁ ହଜିଗଲା ପରି ମନେ ହୋଇଥାଏ। ମାଆଟିଏ ସନ୍ତାନକୁ 9 ମାସ ପର୍ଯ୍ୟନ୍ତ ଗର୍ଭରେ ରଖି ନିଜର ରକ୍ତ ମାଧ୍ୟମରେ ତାର ପୋଷଣ କରିଥାଏ। ଅସହ୍ୟ କଷ୍ଟ, ପୀଡ଼ା, କଠିନତା ସହ୍ୟ କରି ମଧ୍ୟ ତାକୁ ଗେଲ କରେ, ସ୍ନେହ ଦିଏ, ନିଜେ ନ ଖାଇ ଦିନରାତି ଅନିଦ୍ରା ରହି ଛୁଆଟିକୁ ଛୋଟରୁ ବଡ଼ କରିଥାଏ। ଶ୍ରାବଣର ମେଘ ତ ବରଷି ଯିବା ପରେ ଖାଲି ହୋଇଥାଏ, କିନ୍ତୁ ମା ମମତାର ମେଘ କେବେ ଖାଲି ହୁଏ ନାହିଁ। ସନ୍ତାନର ଅଳିଅର୍ଦ୍ଦଳି ସହି ପରିବାରର ଅନ୍ୟ ସଦସ୍ୟ ଯେମିତି ସ୍ୱାମୀ, ଶାଶୁ, ଶ୍ୱଶୁର, ନଣନ୍ଦ, ଦିଅର ସମସ୍ତଙ୍କ ସେବା ଆଉ ଯତ୍ନ କରିଥାଏ। ସାଂସାରିକ ଝଡ଼ଜଞ୍ଜା ସମ୍ଭାଳିବା ପାଇଁ ତାକୁ କେତେ ବଡ଼ ବଡ଼ ତ୍ୟାଗ ଓ ବଳିଦାନ ବି ଛୋଟ ମନେ ହୁଏ। ସବୁ କରି ଦେଇଦେବା ପରେ ବି ଆଉ କିଛି ଦେବାକୁ ବାକି ଥିବା ପରି ଲାଗେ। ଏହି ଦେବା ଆଉ ଢାଳିଦେବା ହିଁ ପ୍ରେମ, ଯେଉଁଥିରେ ସମ୍ବନ୍ଧ ଜୀବିତ ଓ ଜୀବନ୍ତ ରହିଥାଏ। ଜୀବନରେ ସମ୍ପର୍କ ଏକ ମୁଖ୍ୟ ସ୍ଥାନ ଗ୍ରହଣ କରି ଆସିଛି, ଆଉ ଏହି ସମ୍ପର୍କକୁ ନାରୀଟିଏ ଜୀବନ ଦେଇ ଯେଉଁ ପ୍ରେମ, ସମ୍ମାନ, ସ୍ନେହ, ଅଧିକାର ଦରକାର, ସେହି ଆଧାରରେ ସମୟ ସହିତ ତାଳ ଦେଇ ପ୍ରତି ମୁହୂର୍ତ୍ତରେ ତାକୁ ବଜାୟ ରଖିବାକୁ ପ୍ରୟାସ ଜାରି ରଖିଥାଏ। ସେ ନିଜର ସ୍ୱାର୍ଥ ବିଷୟରେ ଚିନ୍ତା ନକରି ବ୍ୟାପକ ହିତର କଥା ଚିନ୍ତା କରିବା ଦ୍ୱାରା ପରିବାରକୁ ଏକତାର ବନ୍ଧନରେ ବାନ୍ଧି ରଖିଥାଏ। ହେଲେ ବର୍ତ୍ତମାନର ସ୍ଥିତିରେ ସମ୍ପର୍କର ଏହି ଡୋର କୌଣସି କାରଣରୁ ଦୁର୍ବଳ ହୋଇପଡ଼ିଥିବା ଦେଖାଦେଇଛି। ଯଦି ନିରୀକ୍ଷେଇ ଦେଖିବା, କେଉଁଠି ନା କେଉଁଠି

ପ୍ରେମ, ସମ୍ବେଦନା, ଶ୍ରଦ୍ଧା, ନିଷ୍ଠା, ତ୍ୟାଗ, ସମର୍ପଣ ଭାବରେ ଅଭାବ ରହିଯାଉଛି। ପ୍ରତ୍ୟେକ ସମ୍ପର୍କରେ ବାଜି ଲାଗିଛି, ଚାପ ଉତ୍ତେଜନାର ପରିସ୍ଥିତି ଦେଇ ଗତି କରୁଛି। ପ୍ରାୟ ପ୍ରତ୍ୟେକ ସମ୍ପର୍କ ଅବିଶ୍ୱାସର ସମୟ ଦେଇ ଗଡ଼ି ଚାଲିଛି। ଏହିସବୁ କାରଣରୁ ଯୋଡ଼ି ହୋଇ ସୁରୁଖୁରୁରେ ଚାଲୁଥିବା ପରିବାର ଅସଜଡ଼ା ହୋଇ ଗତି କରୁଛି। ସେ ଯେକୌଣସି ସମ୍ପର୍କ ହୋଇଥାଏ ନା କାହିଁକି, ମା ବାପା, ପତି ପତ୍ନୀ, ଭାଇ ଭଉଣୀ ମଧ୍ୟରେ ଏକ ଫାଟ ସୃଷ୍ଟି ହେବା ପରି ମନେ ହେଉଛି। ଏସବୁ ସମ୍ପର୍କ ସହିତ ସମ୍ବନ୍ଧିତ କୌଣସି ନା କୌଣସି ଅଘଟଣ ଘଟିଯାଉଛି। ପରିବାରର ଆତ୍ମିକ ସମ୍ବନ୍ଧଗୁଡ଼ିକ ଉପରେ ଆଘାତ କରୁଥିବା ନାନା ପ୍ରକାର ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି। ଆଜି ଛୋଟ ଛୋଟ ସ୍ୱାର୍ଥ ପୂରଣ କରିବା ପାଇଁ ଲୋକେ ଆତ୍ମିକ ସମ୍ବନ୍ଧ ସହିତ ବି ରକ୍ତର ହୋଲି ଖେଳିବା ପାଇଁ ପଚଘୁଞ୍ଚା ଦେଉନାହାନ୍ତି। ଏମିତିରେ ବି ଆମର ସାମାଜିକ ସମ୍ପର୍କ ଓ ପାରିବାରିକ ସମ୍ପର୍କ ରକ୍ତାକ୍ତ ସଂଘର୍ଷର ଇତିହାସ ରହିଛି। ଏଇ ଯେମିତି ମହାଭାରତରେ କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଏ ପ୍ରକାର ଘଟଣାମାନ କେତେକ ରାଜ ପରିବାର ମଧ୍ୟରେ ସୀମିତ ଥିଲା, କିନ୍ତୁ ଏବେ ସାଧାରଣ ପରିବାରଗୁଡ଼ିକରେ ଏସବୁ ଘଟଣା ସାଧାରଣ ହୋଇଗଲାଣି। ଏ ବିଷୟ ଏବେ ଗୁରୁତର ରୂପ ଧାରଣ କରିବାକୁ ବସିଲାଣି, କାରଣ ଏବେ ଛୋଟ ଛୋଟ ସ୍ୱାର୍ଥକୁ ନେଇ ରକ୍ତ ସମ୍ପର୍କକୁ ବଳି ଦେବାରେ ସାଧାରଣ ଲୋକେ ବି ସାମିଲ ହୋଇ ବସିଲେଣି। ଏହି କାରଣରୁ ଯୌଥ ପରିବାର ଧୀରେ ଧୀରେ ଭାଙ୍ଗି ଯାଉଛି, ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବାରେ ଲାଗିଛି। ତୁ ବଡ଼ ତ ମୁଁ ବଡ଼, ଏହି ନୀତିରେ ପରିବାରର ସ୍ୱର୍ଗୀୟ ଅନୁଭୂତି ଧୀରେ ଧୀରେ ହଜିଯାଉଛି। ସାମାଜିକ ଓ ପାରିବାରିକ ସମ୍ପର୍କରେ ଛାଇ ରହିଥିବା ଏହି ବିଚ୍ଛିନ୍ନତା ବାସ୍ତବରେ ସମାଜ ଓ ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଚିନ୍ତାର ବିଷୟ ହୋଇପଡ଼ିଛି। ସମ୍ପର୍କର ଆଜି ଯେଉଁ ଫାଟ, ଶୂନ୍ୟତା, ନିଃସଙ୍ଗତା ରହିଛି, ତା'ର ମୂଳ ବୀଜକୁ ଓପାଡ଼ି ପ୍ରକୃତରେ ଏଥିପାଇଁ ଦାୟୀ କିଏ, ତା'ର ଉତ୍ତର ଖୋଜିବା, ସମାଧାନର ରାସ୍ତା ଖୋଜିବା ଦାୟିତ୍ୱ ନିହାତି ରହିଛି। ବର୍ତ୍ତମାନ ଅନୁଭୂତ ହେଉଥିବା ସଂସ୍କାରର ଅଭାବ, ପାରିବାରିକ ସମ୍ପର୍କରେ ବଢ଼ୁଥିବା ବ୍ୟବଧାନ ପାଇଁ ପାଶ୍ଚାତ୍ୟ ସଂସ୍କାରକୁ ଆଖିବୁଜି ଗ୍ରହଣ କରିବା ମନେ ହୁଏ। ଏସବୁ କଥା ଯଦି ଅଧିକ ଦିନ ଜାରି ରହିବ, ତାହାହେଲେ ପାରିବାରିକ ଜୀବନ ବିଚ୍ଛିନ୍ନ ହୋଇଯିବ, ସମାଜରୁ ସାମାଜିକ ଭାବ ଦୂରେଇଯିବ, ମାନବଠାରୁ ତା'ର ମାନବତା ଛିନ୍ନ ହୋଇଯିବ ଏବଂ ତା'ର ମନୁଷ୍ୟ ହେବାର ଅର୍ଥ ଓ ଅନୁଭବ ହଜିଯିବ। ଯଦି ଆମେ ପ୍ରକୃତରେ ଦେଶ ସମାଜର ବିକାଶ ଚାହୁଁ, ତେବେ ସର୍ବପ୍ରଥମେ ପରିବାରରେ ସୃଷ୍ଟି ହେଉଥିବା ସମ୍ପର୍କଗୁଡ଼ିକୁ ସମୃଦ୍ଧ କରିବାକୁ ହେବ। ସମ୍ପର୍କର ଫଟାକାନ୍ଥରେ ସୃଷ୍ଟି ହେଉଥିବା ଘାଇକୁ ପୂରଣ କରିବାକୁ ହେବ ଏବଂ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମକୁ ନିଜର ସଂସ୍କୃତି ଓ ମୂଲ୍ୟଗୁଡ଼ିକର ଆପଣେଇ ସୁଧାର ମନୋବୃତ୍ତି ହୃଦୟ ଜାଗ୍ରତ ହେବ। ଆମ ଜୀବନରେ ସୁସଂସ୍କାରର ବୀଜାରୋପଣ କରାଯିବ ଯେତେବେଳେ ଆମେ ନିଜର ସମ୍ପର୍କଗୁଡ଼ିକୁ ସମ୍ମାନ ଦୃଷ୍ଟିରେ ଦେଖିବା। ସେତେବେଳେ ହିଁ ଏହି ସମ୍ପର୍କଗୁଡ଼ିକରେ ଧୀରେ ଧୀରେ ମଧୁରତା ବଢ଼ି ଚାଲିବ। ଏଥିପାଇଁ ନାରୀ ଓ ପୁରୁଷ ଉଭୟଙ୍କର ଗୁରୁଦାୟିତ୍ୱ ରହିଛି। ସଂସାରର ଗାଡ଼ିକୁ ସୁରୁଖୁରୁରେ ଆଗକୁ ବଢ଼େଇ ନେବାରେ ନାରୀ ଓ ପୁରୁଷର ଦୁଇଚକ ମଜବୁତ ହେବା ନିହାତି ଜରୁରୀ। ତଥାପି ଦେଖିବାକୁ ଗଲେ ଗୋଟିଏ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ଏହି ବିଶ୍ୱାସ ଯଦି ଆମେ ଅନ୍ତରରୁ ଅନୁଭବ କରିବା, ତାହାହେଲେ ଏହା ନିଶ୍ଚିତ ଭାବରେ ଫଳୀଭୂତ ହେବ, କାରଣ ମନରେ ଯଦି ଥରେ ବିଶ୍ୱାସ ଜାଗ୍ରତ ହେବ, ତାହାହେଲେ କଠିନରୁ କଠିନ ପରିସ୍ଥିତି ସାମ୍ନା କରି ଭରସାର ସହିତ ଆଗକୁ ବଢ଼ିହେବ। ବିଶ୍ୱାସ ଏକ ସମ୍ବଳ ଆଉ ମଜବୁତ ଆଧାର, ଯାହା ବ୍ୟକ୍ତିକୁ କୌଣସି ପ୍ରକାର ପରିସ୍ଥିତିରେ ଆଗକୁ ବଢ଼ିବାରେ ସହାୟକ ହୋଇଥାଏ। ଜୀବନରେ ସଂଘର୍ଷ ଆସିପାରେ, ବିଭିନ୍ନ ପ୍ରକାର କଠିନତାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ପରିସ୍ଥିତିରେ ଆମେ ନିଜର ଅନ୍ତର୍ନିହିତ କ୍ଷମତାକୁ ଓ ଶକ୍ତିକୁ ଜାଗ୍ରତ କରି ସାହସର ସହିତ ସାମ୍ନା କରି ଆଗକୁ ବଢ଼ି ଚାଲିଲେ କିଛି ପରିମାଣରେ ନିଶ୍ଚୟ ସୁଧୁରିଯିବ। ବୈଦିକ ଯୁଗରେ ନାରୀ ପ୍ରକୃତ ଅର୍ଥରେ ପୁରୁଷର ଶକ୍ତି ଥିଲା, ସହଭାଗିନୀ ଥିଲା, ସହଚାରିଣୀ ଥିଲା। ପୁରୁଷ ସହିତ ସେ ଯୁଦ୍ଧକୁ ଯାଉଥିଲା, କୃଷି କାର୍ଯ୍ୟରେ ସହଯୋଗ କରୁଥିବା ଏବଂ ସାହିତ୍ୟ ରଚନାରେ ନିଜର ଦାୟିତ୍ୱ ନିର୍ବାହ କରୁଥିଲା। ଋଗ୍ବେଦ ରଚନା କରି ଘୋଷା, ଆପାଲା, ଲୋପାମୁଦ୍ରା, ଇନ୍ଦ୍ରାଣୀ ଆଦି ବିଦୁଷୀମାନଙ୍କର ଯୋଗଦାନ

0: ସଠିକ୍ ଉପଯୋଗ କରିପାରେ। ପରିସ୍ଥିତି ଯେତେ ପ୍ରତିକୂଳ ଅବସ୍ଥାରେ ଥାଉ ନା କାହିଁକି, ଏହି ଶକ୍ତି ଆଗରେ ତାକୁ ହାର ମାନିବାକୁ ପଡ଼ିଥାଏ। ସଙ୍କଟ ଓ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ମହିଳାମାନେ ନିଜର ଧୈର୍ଯ୍ୟ ଓ ପରିଶ୍ରମ ଦୃଷ୍ଟିରୁ କେବେ ହେଲେ ପଛରେ ପଡ଼ିଯାଇ ନାହାନ୍ତି। କୈକେୟୀ ରାଜ୍ୟର ରାଜକୁମାରୀ କୈକେୟୀ ଗୋଟିଏ ଭୀଷଣ ଯୁଦ୍ଧରେ ନିଜ ଜୀବନକୁ ପାଣି ଛଡ଼େଇ ନିଜ ପତି ଦଶରଥଙ୍କ ପ୍ରାଣ ବଞ୍ଚାଇଥିଲେ। ବୈଦିକ ଯୁଗରେ ମହିଳାମାନଙ୍କୁ କେବଳ ଜ୍ଞାନ ପ୍ରଦାନ କରାଯାଉନଥିଲା, ବରଂ ସେମାନଙ୍କୁ ଯୁଦ୍ଧର କଳା ଓ କୁଶଳତାର ପାରଙ୍ଗମ ହେବା ପାଇଁ ବିଧିବଦ୍ଧ ଭାବରେ ପ୍ରଶିକ୍ଷଣ ଦିଆଯାଉଥିଲା। ଆମ ଜୀବନ ମାନବୀୟ ସମ୍ବନ୍ଧଗୁଡ଼ିକର ସଂସାର ଅଟେ। ଏଠାରେ ସମ୍ବନ୍ଧ ଗଢ଼ି ହୋଇଥାଏ ଓ ଭାଙ୍ଗିଥାଏ। ଜୀବନରେ ସମ୍ବନ୍ଧଗୁଡ଼ିକର ଡୋରକୁ ସମ୍ଭାଳିବା, ସଜାଡ଼ିବାର ଗୁରୁଦାୟିତ୍ୱ ବର୍ତ୍ତମାନ ନାରୀର। ନାରୀ ମଧ୍ୟରେ ଅସୀମ ଶକ୍ତିର ଭଣ୍ଡାର ରହିଛି, ସେ ଭାଙ୍ଗିପାରେ, ଗଢ଼ି ବି ପାରେ। ନାରୀ ଯଦି ସକାରାତ୍ମକ ଚିନ୍ତାଧାରା ସହିତ ପାରିବାରିକ ସମ୍ପର୍କକୁ ସବଳ, ସୁରକ୍ଷିତ ଓ ସ୍ୱତ ନିଜ ଭିତରୁ ଆତ୍ମବଳ ଦୃଢ଼ କରିପାରେ, ତାହେଲେ ଏକ ସୁନ୍ଦର ସଂସାର ଗଢ଼ି ଉଠିବ। ଏକଥା ବି ମନେ ରଖିବାକୁ ହେବ ଯେ ସମ୍ବନ୍ଧ କେବେ ହେଲେ ସମସ୍ତଙ୍କଠାରୁ ଜିତିକରି ନିର୍ବାହ କରାଯାଇ ନପାରେ। ସମ୍ବନ୍ଧର ଡୋରକୁ ମଜବୁତ କରିବା ପାଇଁ ନଇବାକୁ ହୋଇଥାଏ, ସହିବାକୁ ହୋଇଥାଏ, ଅନ୍ୟକୁ ଜିତାଇବାକୁ ହୋଇଥାଏ ଏବଂ ନିଜକୁ ହାରିବାକୁ ପଡ଼ିଥାଏ। ଅନ୍ୟମାନଙ୍କୁ ଜିତାଇ ହିଁ ସେ ବିଜୟୀ ହୋଇପାରେ। ଏକଥା ମଧ୍ୟ ସତ ଯେ ପାରିବାରିକ ସମନ୍ୱୟ ବଜାୟ ରଖିବା ପାଇଁ ଆପଣାପଣ, ବିନମ୍ରତା, ବୁଝାମଣା, ସେବା, ସମ୍ବେଦନା ଓ ସହାନୁଭୂତିର ଆବଶ୍ୟକ ହୋଇଥାଏ। ନାରୀ ସ୍ୱୟଂ ହିଁ ଏକ ଉତ୍ସବ, ତାର ଉପସ୍ଥିତି ହିଁ ଉତ୍ସବ, ଆଉ ତାର ଅନୁପସ୍ଥିତିରେ ତାର ସ୍ମରଣରେ ବି ମହୋତ୍ସବ ଭଳି ଅନୁଭବ ହୋଇଥାଏ। କାହିଁକି ନା ନାରୀ ମଧ୍ୟରେ ରହିଛି ମାତୃତ୍ୱର ଭାବନା, ମାତୃତ୍ୱ ହିଁ ମାଆର ଅଳଙ୍କାର, ନାରୀ ରହିଲେ ମାତୃତ୍ୱ ରହିବ। ଆମେ ନିଜକୁ ପରମ ସୌଭାଗ୍ୟଶାଳୀ ଅନୁଭବ କରିବା କାରଣ ଆମ ସଂସ୍କୃତି ମାତୃପ୍ରଧାନ ସଂସ୍କୃତି ଅଟେ, ଯେଉଁଠି ମା ହିଁ ସର୍ବୋପରି, ମାଠାରୁ ଆଉ କେହି ନାହିଁ, ଆଉ କେହି ହୋଇ ବି ପାରିବେ ନାହିଁ। କେବଳ ନାରୀ ମଧ୍ୟରେ ଏମିତି ସକାରାତ୍ମକ ତଥା ରଚନାତ୍ମକ ଚିନ୍ତାଧାରା ରହିଛି ଯେ ତାରିଠାରୁ ହିଁ ସମ୍ପର୍କର ମୂଳଦୁଆ ସୁଦୃଢ଼ ହୋଇଥାଏ। ନାରୀର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେଉଛି ଇଟା ମାଟିର ଘରକୁ ସ୍ୱର୍ଗରେ ପରିଣତ କରିବା, ସମାଜକୁ ଶ୍ରେଷ୍ଠ ତଥା ଉପଯୁକ୍ତ ଉତ୍ତରଦାୟୀ ଦେଇଥାଏ ତଥା ଦେଶକୁ ସମୃଦ୍ଧଶାଳୀ କରିବାରେ ତାର ଭୂମିକା ଅନନ୍ୟ ଅଟେ।
1: ଶୁଣିଲେ ଆଲୋଚନା ନାରୀ ଓ ପାରିବାରିକ ସମନ୍ୱୟ, ଆଲୋଚନା କଲେ ରେଣୁକା ପଣ୍ଡା। ଶ୍ରୋତା ଭଉଣୀ, ଏଥର ଆସନ୍ତୁ ଶୁଣିବା ଏହି ଭକ୍ତି ଗୀତଟି ବାଳକୃଷ୍ଣ ଦାସଙ୍କ ରଚନାରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଜ୍ଞାନପତି ମହାପାତ୍ର।

ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ. ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର. ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍. ପଞ୍ଚରାଷ୍ଟ୍ରୀୟ ଗସ୍ତକୁ ସଫଳତାର ସହ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ଗତ 15 ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଗସ୍ତରେ ଯାଇଥିଲେ. ଶେଷ ପର୍ଯ୍ୟାୟରେ ଇଟାଲୀ ଗସ୍ତ ଶେଷ କରି ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିଛନ୍ତି. ଇଟାଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ପରସ୍କର ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି. ଶ୍ରୀ ମୋଦିଙ୍କୁ ଇଟାଲୀର ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲ୍ ପ୍ରଦାନ କରାଯାଇଛି. ଦ୍ୱିପାକ୍ଷିକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଇଟାଲୀ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି. ଇଟାଲୀ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ସେଗୁଡ଼ିକ ମଧ୍ୟରେ କୃଷି, ବିରଳ ଖଣିଜ ସାମଗ୍ରୀ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ. ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ନେଇ ପାରସ୍କରିକ ସହଯୋଗ ପ୍ରଦାନ ଉପରେ ସହମତି ପ୍ରଦାନ କରିଛନ୍ତି. ଉଭୟ ଦେଶ 2027 ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିଛନ୍ତି. ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି. କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି. ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷ୍ୟ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି. ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି. ଫେରିବାର 21 ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତର ସେବା ପ୍ରଦାନ କରିବାକୁ କୁହାଯାଇଛି. ସନ୍ଦିଗ୍ଧଙ୍କ କ୍ଷେତ୍ରରେ ଯାତାୟତ ଇତିହାସର ସମ୍ପୂର୍ଣ୍ଣ ବିବରଣୀ ସ୍ୱାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି. ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସ୍ୱାସ୍ଥ୍ୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଯାତ୍ରୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି. କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି. ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ପାଇଁ ସୁଦୃଢ଼ ବ୍ୟବସ୍ଥା, ଗବେଷଣାଲବ୍ଧ ଜ୍ଞାନ ଏବଂ ନିୟମିତ ତଦାରଖର ଆବଶ୍ୟକତା ରହିଛି. କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଶ୍ରୀ ନଡ୍ଡା ଏହି ଅବସରରେ ଆଲୋକପାତ କରିଛନ୍ତି. ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତରେ 2015 ଡିଜିଟାଲ ଇଣ୍ଡିଆ ପଦକ୍ଷେପ କାର୍ଯ୍ୟକାରୀ ହୋଇଆସୁଛି. ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ. କୃତ୍ରିମ ବୁଦ୍ଧିମତା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉପଯୋଗ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି. ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ର ବିଭିନ୍ନ ରାଜପଥର ଗୁଣବତ୍ତା ଏବଂ ରକ୍ଷଣାବେକ୍ଷଣ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସମୀକ୍ଷା କରିଛନ୍ତି. ସୁବ୍ୟବସ୍ଥିତ ଯାତ୍ରା ସୁବିଧା, ସଡ଼କ ସଂଯୋଗୀକରଣ ଏବଂ ନିରନ୍ତର ତଥା ଦକ୍ଷତା ସମ୍ପନ୍ନ ରାଜପଥ ସୁନିଶ୍ଚିତ କରିବା ନେଇ ସମୟୋଚିତ ପଦକ୍ଷେପ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି. ସଡ଼କ ସୁରକ୍ଷା ଏବଂ ନିରନ୍ତରତାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ମୌସୁମୀ ଜନିତ ଆହ୍ୱାନର ମୁକାବିଲା ନେଇ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନ୍ୱୟନର ସ୍ୱଚ୍ଛତା ଦୃଷ୍ଟିକୁ ରଖି ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ମଧ୍ୟ ଶ୍ରୀ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସଡ଼କପଥର ରକ୍ଷଣାବେକ୍ଷଣ ନେଇ ହସ୍ତଗତ ହୋଇଥିବା ମତାମତ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବୈଠକରେ ସଡ଼କ ପରିବହନ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ତାମ୍ତା ଏବଂ ହର୍ଷ ମାଲହୋତ୍ରା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସିଡିଏସ୍ସିଓ କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଓ ଆମଦାନୀ କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ସୂଚନା ପ୍ରଦାନ କରିଛି। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପକ୍ଷରୁ 3 ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କାନପୁର ଏବଂ ମିରଟ। ଏହାକୁ ମିଶାଇ ୟୁପିଏସ୍ସି ପ୍ରିଲିମ୍ ପରୀକ୍ଷା ପାଇଁ ମୋଟ କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି। ଲୋକସେବା ଆୟୋଗ ଦେଇଥିବା ସୂଚନା ଅନୁଯାୟୀ ପ୍ରାୟ 23,000 ପ୍ରାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟକ୍ଷମ ଥିବା କେନ୍ଦ୍ରଗୁଡ଼ିକରେ ପ୍ରାର୍ଥୀଙ୍କ ଭିଡ଼ ହ୍ରାସ ପାଇବ। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସ୍ୱଚ୍ଛ ଏବଂ ଦକ୍ଷତା ସମ୍ପନ୍ନ କରିବା ଏହି ନିଷ୍ପଭିର ଅନ୍ୟତମ ଉଦ୍ଦେଶ୍ୟ। ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ପାଇଁ ଚଳିତ ବର୍ଷ 8,19,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ମାନବ ସମାଜରେ ଚାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ରହିଥିବା ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚାହା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷିକ୍ଷେତ୍ରରୁ ଚା' କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳିତ କରୁଛି। ଦେଶରେ ଚା' ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। ଚା'ର ଉତ୍ପତ୍ତି 5,000 ବର୍ଷରୁ ଅଧିକ ପୁରାତନ। ଚା' କ୍ଷେତ 13 ନିୟୁତ ଲୋକଙ୍କର ଆୟର ଏକ ମୁଖ୍ୟ ଉତ୍ସ ପାଲଟିଛି। ଚାହାର ନିରନ୍ତର ଉତ୍ପାଦନ, ବ୍ୟବହାର ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର କ୍ଷତିକାରକ ପରିଣାମ ଏବଂ ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବବର୍ଗଙ୍କୁ ଆତଙ୍କବାଦ ତଥା ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆଜି ଦେଶବ୍ୟାପୀ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ବିରୋଧୀ ଶପଥ ଗ୍ରହଣ ସମାରୋହମାନ ଅନୁଷ୍ଠିତ ହେଉଛି। 1991 ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. India and Italy agree to further develop India-Middle East-Europe economic corridor for deepening economic relations. Government prohibits the use of cosmetic as injection by consumers, professionals and aesthetic clinics. Centre issues health advisory for passengers arriving from or transiting through Ebola-affected countries. West Bengal government directs Vande Mataram compulsory as prayer song in all madrasas. Chief Minister C. Joseph Vijay-led cabinet in Tamil Nadu expanded to 32, including 4 women ministers. And in IPL cricket, Gujarat Titans to take on Chennai Super Kings in Ahmedabad this evening. India and Italy have agreed to further develop the India-Middle East-Europe Economic Corridor, IMEC, to strengthen trade, investment and supply chain resilience. In a joint statement, Prime Minister Narendra Modi and his Italian counterpart Giorgia Meloni reaffirmed their commitment to IMEC, recognizing its transformational potential in reshaping and promoting global trade, connectivity and prosperity. Appreciating the preliminary discussions around the project, they encouraged the first IMEC ministerial meeting to take concrete steps for advancing this initiative in 2026. In a joint press conference with Prime Minister Narendra Modi in Rome, Italian Prime Minister Giorgia Meloni described IMEC as a major connectivity and economic corridor linking Europe, the Middle East and India with the potential to strengthen trade, investment and supply chain resilience. Ms. Meloni said, strengthening interconnectivity between the regions remains an important priority and added that both countries strongly support the development of the corridor. The two prime ministers also reaffirmed that innovation, science and technology are core drivers of the India-Italy partnership. Prime Minister Modi said, Italy is renowned worldwide for design and precision and India's identity is that of a powerhouse of scale, talent and affordable innovation.
2: हमने हमारी भावी साझेदारी को और सशक्त बनाने के लिए विस्तृत रूप से चर्चा की भारत इटली जॉइंट स्ट्रेटेजिक एक्शन प्लान 2025 टू 2029 हमारी साझेदारी को एक प्रैक्टिकल और फ्यूचरिस्टिक ढांचा प्रदान करता है हम इस पर समयबद्ध तरीके से आगे बढ़ रहे हैं हमारे साझा प्रयासों में द्विपक्षीय व्यापार 20 बिलियन यूरो के लक्ष्य की ओर
1: The government has said that no cosmetic product is permitted to be used as an injection by consumers, professionals and aesthetic clinics. The Central Drugs Standard Control Organization, CDSCO, has said that cosmetics are only intended to be rubbed, poured, sprinkled or sprayed on the human body. It said the manufacture and import of cosmetics for sale and distribution are regulated under the provisions of the Cosmetics Rule 2020. CDSCO said the use of prohibited ingredients in cosmetic products, misleading claims on the label, use of cosmetics for treatment and the application of cosmetics through injection attract violations of the Act and rules. The Directorate General of Health Services has issued an advisory regarding Ebola disease for passengers arriving from or transitioning through affected countries. According to the advisory, travellers who have visited high-risk countries, including the Democratic Republic of Congo, Uganda and South Sudan, and are experiencing symptoms such as fever, headache, muscle pain, unexplained bleeding and vomiting have been urged to seek immediate medical attention. It has also warned that passengers who have had direct contact with blood or body fluids of a suspected or confirmed Ebola patient must report immediately to the airport health officer or health desk before immigration clearance. Union Health Minister J.P. Nadda has said India has undertaken one of the world's largest screening and early detection efforts to eliminate tuberculosis under the National Tuberculosis Elimination Programme. Mr. Nadda said this while addressing an event on ministerial perspectives on lung health screening during the 79th session of the World Health Assembly in Geneva. The minister further informed that India has significantly scaled up modern diagnostics to detect TB and other lung diseases, highlighting the transformative potential of artificial intelligence, AI, in reshaping healthcare systems. Union Health Minister Mr. Jagat Prakash Nadda has said that while AI presents immense opportunities for advancing healthcare delivery, it must be shaped by sound regulation, rigorous research and ethical oversight.
3: India has recently launched the Strategy for Artificial Intelligence in Healthcare for India. The future of AI depends on our collective ability to build ethical and human-centric approach. India is known for pharmacy of the world for its leadership in generic medicines. India's commitment to global health partnership and cooperation was demonstrated during the COVID-19 pandemic through Vaccine Maitri initiatives under the India Supply 300 million vaccine doses to around 100 countries.
1: Union Road Transport and Highways Minister Nitin Gadkari today said the government aims to make the Indian automobile industry number one in the world. Addressing the AmTram's annual leadership summit in New Delhi, the minister highlighted that the country's automobile industry is the third largest in the world, surpassing Japan. He said the USA holds the first position, having the size of 79 lakh crore. China is second with 49 lakh crore, and now India has secured the third position at 22 lakh crore. Mr. Gadkari said India's annual automobile industry growth is at 30-40%.
4: The ministry total size of the automobile industry was at time was 14 lakh crore. Now the size of the automobile industry is 22 lakh crore. And now we have just surpassed Japan and our number is third. The first is USA having the size of 79 lakh crore. Second is China 49 lakh crore. And India is now 22 lakh crore. Our every year growth is 30-40%. Now our aim is to make Indian automobile industry number one in the world.
1: The minister added that the government is also working on alternative fuel and biofuel, ethanol, methanol, biodiesel, LNG, electric and hydrogen. In an effort to decongest examination centres for the Civil Services Preliminary Examination 2026, the Union Public Service Commission, UPSC, has introduced three new examination centres at Bhubaneswar, Kanpur and Meerut. With the addition of these centres, the total number of centres for the preliminary examination has increased from 80 to 83. According to UPSC, nearly 23,000 candidates have applied to these new centres, easing the rush at the adjoining centres for civil services examination. This is Akashvani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Welcome back to the Midday News. The West Bengal government has made the singing of Vande Mataram mandatory during morning assembly prayers in all madrasas across the state with immediate effect. The order has been issued by the Directorate of Madrasa Education. According to the notification, the directive will apply to government model madrasas, government-aided madrasas, recognized unaided madrasas, as well as approved Shishu Shiksha Kendras and Madhyamik Shiksha Kendras functioning under the Minority Affairs and Madrasa Education Department. A report.
5: The move aims to bring uniformity in assembly practices across all educational institutions under the department. The order has been circulated to district magistrates, district inspectors of schools and the West Bengal Board of Madrasa Education for implementation. The development comes nearly a week after the state government made the singing of Vande Mataram compulsory in all state-run and aided schools. Heads of institutions were directed to ensure that all students participate in the national song before the commencement of classes. Meanwhile, the move also comes amid efforts by the union government to strengthen provisions related to respect for national symbols. The centre has proposed amendments to the Prevention of Insults to National Honour Act 1971, including making obstruction to the singing of Vande Mataram a punishable offence. Anuja Kumar for Akashwani News.
1: The re-poll in the Paltta Assembly constituency is going on peacefully in West Bengal. Peaceful voting is being conducted in the Paltta Assembly constituency in South 24 Parganas district in the state today. Total 60.43% voting has been recorded till 1 p.m. After the withdrawal of TMC candidate Jahangir Khan from the contest, the main fight is among the BJP, Congress and CPI-M. In Tamil Nadu, The Joseph Vijay-led government expanded its ministry today, paving the way for a coalition cabinet in the state. 23 new ministers, including two members from the Congress Party, were inducted into the cabinet. With the latest expansion, the cabinet's strength has risen to 32, including Chief Minister C. Joseph Vijay. The Congress has now returned to the state cabinet after nearly six decades, with the National Party being represented in the Tamil Nadu ministry for the first time since 1967. The newly expanded cabinet also includes four women ministers. We have more from our correspondent.
6: The 10-day-old government led by Chief Minister Joseph Vijay has been on support given by the Congress, VCK, CPI, CPM, IUML and a part of the AIADMK. Earlier today, the newly inducted Congress ministers, accompanied by senior Congress leaders of the state, visited the Rajiv Gandhi Memorial at Sri Paramathur to pay their respects on his memorial day. The AIADMK faction supporting the government was not present at the expansion event today at Lok Bhavan. Joy, Akashwani reporting from Chennai.
1: The first session of the newly constituted Keralam Assembly commenced in Thiruvananthapuram today. Pro Tem Speaker G. Sudhakaran administered the oaths to the newly elected members. The election for the Speaker's post will be held tomorrow. The ruling UDF has nominated Thiruvanchur Radhakrishnan as its candidate for the post. The BJP, which has three members in the assembly, is expected to field V.B. Gopakumar as its candidate, while the opposition LDF is yet to announce its decision on the election. In Jharkhand, 25 CPI Maoist insurgents and two members of the extremist outfit JJMP surrendered before the state police at the headquarters in Dhurwa, Ranchi today. The surrendered ultras also laid down a large cache of arms and ammunition, including an LMG, INSAS and SLR rifles, a pistol, magazines and nearly 3,000 live cartridges. Police said eight of the surrendered Maoists carried a combined bounty of 33 lakh rupees and a total of 426 criminal cases were registered against them. Director General of Police Tadasa Mishra said the state government will ensure rehabilitation of the surrendered insurgents and address their demands under the surrender policy. India has called out Pakistan's long-tainted record of genocidal acts at the United Nations Security Council. Speaking at the annual UNSC open debate on protection of civilians in armed conflict yesterday, India's permanent representative to the UN, Ambassador Harish Parvathaneni, said Pakistan's inhuman conduct reflects its attempts over decades to externalize internal failures through acts of violence within and beyond its border.
7: It is ironic that Pakistan, with its long tainted record of genocidal acts, has chosen to refer to issues that are strictly internal to India. The United Nations Assistance Mission in Afghanistan has reported that in the first 3 months of 2026, 750 civilian deaths and injuries were documented in Afghanistan as a result of cross-border armed violence perpetrated by Pakistani military forces, most of which occurred due to airstrikes. It is hypocritical to espouse high principles of international law while targeting innocent civilians in the dark.
1: In IPL cricket, Gujarat Titans will take on Chennai Super Kings at the Narendra Modi Stadium in Ahmedabad this evening. The match is scheduled to begin at 7:30 p.m. Gujarat Titans have already secured a place in the playoffs, while Chennai Super Kings will be looking to strengthen their chances for the fourth spot in the points table. Meanwhile, Kolkata Knight Riders kept their playoff hopes alive with a four-wicket victory over Mumbai Indians at the Eden Gardens in Kolkata last night. The Intermeteorological Department, IMD, has issued a red colour warning for heat wave to severe heat wave conditions over Uttar Pradesh, Madhya Pradesh and Vidarbh till tomorrow. An orange colour warning for heat wave conditions has been issued over Delhi, Haryana and Chandigarh. Heat wave conditions are also expected over Punjab, Bihar, Chhattisgarh, Andhra Pradesh, Himachal Pradesh, Odisha, Rajasthan, Telangana and Uttarakhand today. And now before we end the bulletin, the headlines once again. India and Italy agree to further develop India-Middle East-Europe economic corridor for deepening economic relations. Government prohibits use of cosmetic as injection by consumers, professionals and aesthetic clinics. Centre issues health advisory for passengers arriving from or transiting through Ebola-affected countries. West Bengal government directs Vande Mataram compulsory as prayer song in all madrasas. Chief Minister C. Joseph Vijay-led cabinet in Tamil Nadu expanded to 32, including four women ministers. And in IPL cricket, Gujarat Titans to take on Chennai Super Kings in Ahmedabad this evening. And with that, we end the midday news.
8: नमस्कार आकाशवाणी से दोपहर समाचार के साथ मैं जागृति शर्मा भारत और इटली के बीच आर्थिक संबंधों को और मजबूत करने के लिए भारत मध्य पूर्व यूरोप आर्थिक गलियारे को और विकसित करने पर सहमति सरकार ने उपभोक्ताओं पेशेवरों और सौंदर्य बोध क्लिनिकों द्वारा किसी भी कॉस्मेटिक उत्पाद का प्रयोग इंजेक्शन के रूप में करने पर प्रतिबंध लगाया केंद्र ने इबोला रोग से प्रभावित देशों से आने वाले और वहां से गुजरने वाले यात्रियों के लिए एक परामर्श जारी किया पश्चिम बंगाल सरकार का सभी मदरसों में वंदे मातरम को प्रार्थना गीत के रूप में अनिवार्य करने का निर्देश तमिलनाडु में मुख्यमंत्री सी जोसेफ विजय के नेतृत्व वाले मंत्रिमंडल का विस्तार मंत्रिमंडल में अब चार महिलाओं सहित कुल 33 सदस्य और आईपीएल क्रिकेट में आज शाम गुजरात टाइटंस का मुकाबला चेन्नई सुपर किंग्स से अब समाचार विस्तार से भारत और इटली ने व्यापार निवेश और आपूर्ति श्रृंखला की मजबूती के लिए भारत मध्य पूर्व यूरोप आर्थिक गलियारे को और विकसित करने पर सहमति जताई एक संयुक्त बयान में प्रधानमंत्री नरेंद्र मोदी और इटली की प्रधानमंत्री जॉर्जिया मेलोनी ने भारत मध्य पूर्व यूरोप आर्थिक गलियारे पर सहयोग की अपनी प्रतिबद्धता दोहराई दोनों नेताओं ने भारत मध्य पूर्व यूरोप आर्थिक गलियारे को एक प्रमुख संपर्क और आर्थिक गलियारा बताया जो यूरोपीय मध्य पूर्व और भारत को जोड़ता है जिसमें व्यापार निवेश और आपूर्ति श्रृंखला की मजबूती की क्षमता है प्रधानमंत्री मोदी ने इस बात को दोहराया कि बातचीत और कूटनीति ही आगे बढ़ने का एकमात्र रास्ता है
2: हमने हमारी भावी साझेदारी को और सशक्त बनाने के लिए विस्तृत रूप से चर्चा की भारत इटली ज्वाइंट स्ट्रेटेजिक एक्शन प्लान 2025 टू 2029 हमारी साझेदारी को एक प्रैक्टिकल और फ्यूचरिस्टिक ढांचा प्रदान करता है हम इस पर समयबद्ध तरीके से आगे बढ़ रहे हैं हमारे साझा प्रयासों में द्विपक्षीय व्यापार 20 बिलियन यूरो के लक्ष्य की ओर तेजी से बढ़ रहा है
8: इटली की प्रधानमंत्री ने कहा कि इन क्षेत्रों के बीच आपसी जुड़ाव को मजबूत करना एक महत्वपूर्ण प्राथमिकता बनी हुई है उन्होंने कहा कि दोनों देश इस गलियारे के विकास का मजबूती से समर्थन करते हैं इस बीच प्रधानमंत्री नरेंद्र मोदी पांच देशों की सफल यात्रा के बाद स्वदेश लौट आए हैं श्री मोदी संयुक्त अरब अमीरात नीदरलैंड स्वीडन नॉर्वे और इटली की यात्रा पर थे रक्षा मंत्री राजनाथ सिंह ने प्रधानमंत्री नरेंद्र मोदी को खाद्य और कृषि संगठन के एग्रीकोला मेडल से सम्मानित किए जाने पर बधाई दी है सोशल मीडिया पोस्ट में श्री सिंह ने कहा कि ये सम्मान खाद्य सुरक्षा को मजबूत करने टिकाऊ कृषि को बढ़ावा देने और ग्रामीण विकास को गति देने में श्री मोदी के शानदार नेतृत्व को दर्शाता है रक्षा मंत्री ने प्रधानमंत्री को रॉयल नॉर्वेजियन ऑर्डर ऑफ मेरिट के ग्रैंड क्रॉस और स्वीडन के रॉयल ऑर्डर ऑफ द पोलर स्टार से सम्मानित किए जाने पर भी बधाई दी उन्होंने कहा कि ये सम्मान श्री मोदी के नेतृत्व में भारत के प्रति बढ़ते सम्मान और वैश्विक मंच पर बढ़ती प्रतिष्ठा को दर्शाते हैं रक्षा मंत्री राजनाथ सिंह और दक्षिण कोरिया के देशभक्त और वयोवृद्ध मामलों के मंत्री क्वोन हुयुल ने आज सियोल के इमुनगक पार्क में भारतीय समर स्मारक का संयुक्त रूप से उद्घाटन किया इस अवसर पर रक्षा मंत्री ने कोरियाई प्रायद्वीप पर शांति और मानवीय सहायता के प्रति भारत के योगदान की अमिट विरासत का उल्लेख किया
9: यह स्मारक करेज का सिंबल है यह स्मारक कंपैशन का सिंबल है यह स्मारक सैक्रिफाइस का सिंबल है यह स्मारक भारत और कोरिया की जनता के बीच सदियों की मित्रता का भी संदेश दे रहा है जब कोरियन पेनिनसुला युद्ध की त्रासदी में घिर गया था तब भारत ने ह्यूमैनिटी के प्रति अपना दायित्व बखूबी निभाया शांति और सेवा के आदर्शों से प्रेरित होकर भारत ने अपनी 60 पैराफील्ड एम्बुलेंस यूनिट के माध्यम से इस बार में योगदान दिया
8: भारत ने संयुक्त राष्ट्र सुरक्षा परिषद में पाकिस्तान में वर्षों से जारी नरसंहार की निंदा की है कल सशस्त्र संघर्ष में नागरिकों की सुरक्षा विषय पर आयोजित संयुक्त राष्ट्र सुरक्षा परिषद की वार्षिक खुली बैठक में भारत के स्थायी राजदूत हरीश पर्वत नैनी ने यह बात कही उन्होंने कहा कि पाकिस्तान का अमानवीय आचरण दशकों से अपनी आंतरिक विफलताओं को हिंसा के माध्यम से छिपाने के प्रयासों को दर्शाता है
7: It is ironic that Pakistan with its long time.
10: ये विडंबना ही है कि पाकिस्तान ऐसे मुद्दों का जिक्र कर रहा है जो पूरी तरह से भारत के आंतरिक मामले हैं। अफगानिस्तान में संयुक्त राष्ट्र सहायता मिशन ने बताया है कि 2026 के पहले तीन महीने में अफगानिस्तान में 750 नागरिकों की मौतों के मामले दर्ज किए गए। एक तरफ अंतर्राष्ट्रीय कानून के ऊंचे सिद्धांतों की वकालत करना और दूसरी तरफ बेगुनाह नागरिकों को निशाना बनाना ये सरासर दोहरा मानदंड है।
7: टारगेटिंग इनोसेंट सिविलियंस।
8: ये समाचार हमारी वेबसाइट www.newsonair.gov.in और हमारे न्यूज ऑन एआईआर ऐप पर भी उपलब्ध हैं। दोपहर समाचार में आपका फिर स्वागत है। सरकार ने कहा है कि उपभोक्ताओं, पेशेवरों और सौंदर्य बोध क्लिनिकों द्वारा किसी भी कॉस्मेटिक उत्पाद का प्रयोग इंजेक्शन के रूप में करने की अनुमति नहीं है। केंद्रीय औषधि मानक नियंत्रण संगठन ने कहा कि कॉस्मेटिक्स का प्रयोग केवल मानव शरीर पर लगाने, छिड़कने और स्प्रे करने के लिए किया जाना चाहिए। इन उत्पादों में प्रतिबंधित सामग्री का इस्तेमाल, लेबल पर गुमराह करने वाले दावे, इलाज के लिए कॉस्मेटिक्स का इस्तेमाल और इंजेक्शन के द्वारा कॉस्मेटिक्स का प्रयोग अधिनियम और नियमों का उल्लंघन माना जाएगा। स्वास्थ्य सेवा महानिदेशालय ने इबोला रोग से प्रभावित देशों से आने वाले और वहां से गुजरने वाले यात्रियों के लिए एक परामर्श जारी किया है। इसके अनुसार कांगो लोकतांत्रिक गणराज्य, युगांडा और दक्षिण सूडान सहित प्रभावित देशों की यात्रा कर चुके यात्रियों को बुखार, सिरदर्द, मांसपेशियों में दर्द, बिना कारण रक्तस्राव और उल्टी जैसे लक्षण होने पर तुरंत चिकित्सा सहायता लेने का आग्रह किया गया है। अधिकारियों ने कहा कि आगमन के 21 दिनों के अंदर ऐसे लक्षण नजर आने पर किसी भी यात्री को तुरंत चिकित्सा सहायता लेनी चाहिए और स्वास्थ्य अधिकारियों को अपने यात्रा इतिहास के बारे में सूचित करना चाहिए। स्वास्थ्य मंत्री जगत प्रकाश नड्डा ने स्वास्थ्य सेवा प्रणालियों को नया रूप देने में आर्टिफिशियल इंटेलिजेंस की क्षमता का उल्लेख करते हुए कहा कि जहां एआई स्वास्थ्य सेवा पहुंचाने में अपार अवसर प्रदान करता है, वहीं इसे ठोस नियमों, गहन शोध और नैतिक निगरानी द्वारा सही दिशा दी जानी चाहिए। जिनेवा में विश्व स्वास्थ्य सभा के दौरान एक कार्यक्रम को संबोधित करते हुए श्री नड्डा ने ये बात कही।
11: India has recently launched
12: भारत ने हाल ही में स्वास्थ्य सेवा क्षेत्र में आर्टिफिशियल इंटेलिजेंस के लिए एक रणनीति शुरू की है। आर्टिफिशियल इंटेलिजेंस का भविष्य एक नैतिक और मानव केंद्रित दृष्टिकोण विकसित करने की हमारी सामूहिक क्षमता पर निर्भर करता है। सामान्य दवाओं के क्षेत्र में अपने नेतृत्व के कारण भारत को दुनिया की फार्मेसी के रूप में जाना जाता है।
11: इट्स लीडरशिप इन जेनेरिक मेडिसिन।
8: विज्ञान और प्रौद्योगिकी मंत्री डॉ. जितेंद्र सिंह ने आज नई दिल्ली में एक समारोह में उम्मीद नेटवर्क राष्ट्र को समर्पित किया। ये आनुवांशिक विकारों के प्रबंधन की अनूठी विधियां हैं। उम्मीद आनुवांशिक विकारों से निपटने के लिए जैव प्रौद्योगिकी विभाग के नेतृत्व में शुरू की गई एक राष्ट्रीय पहल है। पश्चिम बंगाल सरकार ने राज्य के सभी मदरसों में सुबह की प्रार्थना सभा के दौरान वंदे मातरम गाना तत्काल प्रभाव से अनिवार्य कर दिया है। ये आदेश मदरसा शिक्षा निदेशालय द्वारा जारी किया गया है। अधिसूचना के अनुसार ये निर्देश सरकारी मॉडल मदरसों, सरकारी सहायता प्राप्त मदरसों, मान्यता प्राप्त गैर सहायता प्राप्त मदरसों, साथ ही अल्पसंख्यक मामले और मदरसा शिक्षा विभाग के तहत संचालित अनुमोदित शिशु शिक्षा केन्द्रों और माध्यमिक शिक्षा पर लागू होगा। अधिकारियों ने बताया कि इस कदम का उद्देश्य विभाग के अंतर्गत आने वाले सभी शैक्षणिक संस्थानों में प्रार्थना सभा की प्रक्रियाओं में एक रूपता लाना है। इस आदेश को लागू करने के लिए जिला मजिस्ट्रेटों, स्कूल के जिला निरीक्षकों और पश्चिम बंगाल मदरसा शिक्षा बोर्ड को भेजा गया है। पश्चिम बंगाल के दक्षिण 24 परगना जिले में फलता विधानसभा सीट के लिए पुनर्मतदान शांतिपूर्ण ढंग से जारी है।
12: पश्चिम बंगाल के दक्षिण 24 परगना जिले के फालता विधानसभा सीट पर आज शांतिपूर्ण मतदान हो रहा है। दोपहर 1 बजे तक कुल 60.43% मतदान दर्ज किया गया है। तृणमूल कांग्रेस उम्मीदवार जहांगीर खान के चुनावी मैदान से हटने के बाद अब मुकाबला भाजपा, कांग्रेस और मार्क्सवादी कम्युनिस्ट पार्टी के बीच है। कोलकाता से कल्याण लाहा की रिपोर्ट के साथ समाचार कक्ष से शिवांग मिश्रा।
8: तमिलनाडु में जोसेफ विजय के नेतृत्व वाली सरकार ने आज अपने मंत्रिमंडल का विस्तार किया। मंत्रिमंडल में 23 नए मंत्रियों को शामिल किया गया। इनमें कांग्रेस पार्टी के 2 सदस्य भी शामिल हैं। इस विस्तार के साथ मुख्यमंत्री सी जोसेफ विजय को मिलाकर मंत्रिमंडल की कुल संख्या बढ़कर 32 हो गई है। इस नए विस्तारित मंत्रिमंडल में चार महिला मंत्री भी शामिल हैं। आज सुबह लोक भवन में आयोजित एक समारोह में राज्यपाल विश्वनाथ आर्लेकर ने नए मंत्रियों को पद और गोपनीयता की शपथ दिलाई।
10: मुख्यमंत्री जोसेफ विजय की नेतृत्व वाली 10 दिन पुरानी सरकार को कांग्रेस, वीसीके, सीपीआई, सीपीएम, आईयूएमएल और एआईएडीएमके के कुछ विधायकों का समर्थन मिला है। इससे पहले आज कैबिनेट में शामिल कांग्रेस के सदस्यों ने वरिष्ठ नेताओं के साथ श्री पेरुम्बुदूर में पूर्व प्रधानमंत्री राजीव गांधी स्मारक का दौरा कर उनकी पुण्यतिथि पर श्रद्धांजलि अर्पित की। वहीं सरकार का समर्थन करने वाले एआईएडीएमके ने आज लोक भवन में हुए मंत्रिमंडल विस्तार कार्यक्रम में हिस्सा नहीं लिया। चेन्नई से जॉय की रिपोर्ट के साथ समाचार कक्ष से मनोज।
8: 16वीं असम विधानसभा का पहला सत्र संवैधानिक परंपरा और भाषाई समावेशिता पर जोर देने के साथ आज शुरू हुआ। अस्थाई अध्यक्ष चंद्रमोहन पटवारी ने सदन की अध्यक्षता की तथा नव निर्वाचित सदस्यों को शपथ दिलाई। मुख्यमंत्री हिमंता बिस्वा सरमा ने सबसे पहले शपथ ली। इसके बाद मंत्रिमंडल के मंत्री अजंता नियोग, रामेश्वर तेली, चरण बोरो और अतुल बोरा ने शपथ ली। नवगठित केरलम विधानसभा का पहला सत्र आज तिरुवनंतपुरम में शुरू हुआ। अस्थाई अध्यक्ष जी सुधाकरन ने

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ। ସିଭିଲ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ନିମନ୍ତେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର, କାନପୁର ଏବଂ ମିରଟଠାରେ 3 ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରିଛି। ୟୁପିଏସ୍ସି ସୂଚନା ଅନୁଯାୟୀ ପ୍ରାୟ 23,000 ପରୀକ୍ଷାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକ ପାଇଁ ଆବେଦନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83 ବୃଦ୍ଧି ପାଇଛି। ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସୁଗମ ଏବଂ ଦକ୍ଷ କରିବା ଆୟୋଗଙ୍କ ମୁଖ୍ୟ ଉଦ୍ଦେଶ୍ୟ। ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପକ୍ଷରୁ ସମ୍ବଲପୁର, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟରେ ରାଜ୍ୟର ପ୍ରଥମ ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରାଗ ସଂରକ୍ଷଣ, ଜୈବ ବିବିଧତା ବୃଦ୍ଧି, କୃଷି ଉତ୍ପାଦନଶୀଳତା ମଜବୁତ କରିବା ଏବଂ ସବୁଜ କରିଡର ଗଢ଼ିବା ପାଇଁ ଜାତୀୟ ରାଜପଥ 53, 55 ଏବଂ 16 ନେଇ ପ୍ରାୟ 20,000 ଦେଶୀ ଫୁଲଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ପ୍ରାୟ 40 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବ୍ରଜରାଜନଗର କଲେଜ ନିକଟରେ ଏହା ନିର୍ମାଣ ହେବ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଲୋକଙ୍କ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପାଣ୍ଠି ଯୋଗାଇଦେବେ। ଏଥିସହିତ 23 କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସେବା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସିଡିଏସ୍ସିୟୁ କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଏବଂ ଆମଦାନୀ ପ୍ରସ୍ପେକ୍ଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୁସ୍ଥବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ହିଂସା ବିରୋଧରେ ଲଢ଼େଇରେ ପ୍ରାଣବଳୀ ଦେଇଥିବା ବ୍ୟକ୍ତିଙ୍କ ତ୍ୟାଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ 21 ତାରିଖରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଇଥାଏ। 1991 ମେ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ମାନବ ସମାଜରେ ଯାହାର ସାଂସ୍କୃତିକ ଐତିହ୍ୟ ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷି କ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିଚାଳନା ପ୍ରଶାସନିକ ସମନ୍ୱୟ ଏବଂ ଲୋକଙ୍କ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପୁଲିସ୍ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାମଲାଗୁଡ଼ିକର ଶୀଘ୍ର ସମାଧାନ, ବ୍ଲକ୍ସ୍ତରରେ ମିଳିତ ସମୀକ୍ଷା ବୈଠକ, ବେଆଇନ ଖଣିଜ ପଦାର୍ଥ ଚୋରି ବିରୋଧରେ ଚଢ଼ାଉ ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଚାରୁରୂପେ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ସମ୍ଭେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା, ଟ୍ରାଫିକ୍ ପରିଚାଳନାର ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ଉଇ କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଓଶ୍ୱାସର ସଫଳ କାର୍ଯ୍ୟାନ୍ୱୟନ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଓଶ୍ୱାସକୁ ବ୍ୟବସ୍ଥିତ କରାଯାଇଛି। ଏପ୍ରିଲ୍ 1ରୁ ଗତ ସୋମବାର ପର୍ଯ୍ୟନ୍ତ ଫାଇଲ୍ ଓ ଡାକ ପ୍ରକ୍ରିୟାକରଣର ସ୍ଥିତି, ବିଭିନ୍ନ ବିଭାଗରେ ଓଶ୍ୱାସ ବ୍ୟବହାର ଏବଂ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୁଚାରୁରୂପେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ୟୁନିସେଫ୍ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ଗଜପତି ଜିଲ୍ଲା କାଶୀନଗରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛି। ୟୁନିସେଫ୍ର ଦଳ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ନିରାମୟ ଔଷଧ ବଣ୍ଟନ ପ୍ରକ୍ରିୟା, ରୋଗୀ ସେବା, ବିଶେଷକରି ମହିଳା ପ୍ରସବ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଭଦ୍ରକ ଜିଲ୍ଲା ବାଜଦେବପୁର ବିଧାନସଭା ଉନ୍ନୟନ କମିଟି ଏସ୍ଇଡିସି ବୈଠକ ବାଜଦେବପୁର ବିଧାୟକ ତଥା ଏସ୍ଇଡିସି ଅଧ୍ୟକ୍ଷ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଜଦେବପୁର ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର ଅଗ୍ରଗତି, ବକେୟା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ଶେଷ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,89,00,000 ଟଙ୍କା ସହାୟତା ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ପାଣିପାଗ ରାଜ୍ୟରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅସହ୍ୟ ଗରମ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି ଥପ୍ପଡ଼ କଥାଚିତ୍ରରୁ। ଗୀତ ରଚନା ସକିଲ ଆଜମି, ସଙ୍ଗୀତ ନିର୍ଦ୍ଦେଶନା ଅନୁରାଗ ଶେକିଆ, କଣ୍ଠଶିଳ୍ପୀ ରାଘବ ଚୈତନ୍ୟ।

ଶେଷରେ ଏ ଗୀତଟି ଥପ୍ପଡ଼ କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ଅନୁରାଗ ଶେକିଆ, ଗୀତ ରଚନା ଶକିଲ ଆଜମୀ ଏବଂ ସନାତ ମୋଦତି, କଣ୍ଠଦାନ କରିଛନ୍ତି ସାର୍ଭି ୟାଦବ।

0: ಮಹಾಪುರು ತಂಹಿ ಸಿರ್ಜಿನಾನು ಜಿತಿನ್ ನಿಂದಿ ಚಿಕಿಚಿ ಆಲಾರೆಕ್ಕನೆ ಚಾಲರೋರ್ ಬುಲ್ರೋರ್ ಅರು ಉಜ್ಜರೊಕ್ಕರ್ ಅದಾನ್ ಧ್ಯಾನ್ ಕಾಮಿಗಿರಿ ಜೆತೆ ಸಾಜುನ್ ತಾನ್ ಖಾಂಜಿ ಚಿಕಿಚಿ ತಂಹಿ ಸಿರ್ಜಿನಾನು ಜೆತ್ತೆ ದಾತಿಲಿ ಅಡಪಾ ಪಾಲಿ ಮನ್ನು ಮಾಸ್ ಅಮ್ಮು ಹಜ್ಜು ಆಕಾಶ್ ಪುರ್ಥಿನ್ ಸಿರ್ಜಿನಾನ ಅಂಜಿಕಿಚಿ ಅವು ಧೀರೆ ಧೀರೆ ಧೀರೆ ಧೀರೆ ಈಜನ್ ಪ್ರಾಣಿ ಜಗತ್ ಬದ್ ಬಾಢ್ರಾ ತೆಂಗನಾರ್ ಚೆ ಪಹಲಾ ನಮೆ ಆಲಾರ್ ಗುಠಿ ಹಾರ್ಬುನ್ ರಾಲಿಯಾರ್ ಹಾರ್ಬುನ್ತಾ ಜಹಾ ದಾರ್ಬು ಹಾಕ್ಖಾಲಿಯಾರ್ ಅದನ್ ಓನಾಲಿಯಾರ್ ಮೋಹಾಲಿಯಾರ್ ಝರ್ನಂತಾ ಅಮ್ಮು ಹಪ್ಪಲಿಯಾರ್ ಅವು ಧೀರೆ ಧೀರೆ ಧೀರೆ ಧೀರೆ ತಮೆ ಜನ್ ಬುದ್ಧಿಬೋದ್ ಬಾಢ್ರಾ ತಮ್ ಎಕ್ಕಾನೆಕಿರಿ ಭಲ್ಕಿರಿ ರೋರ್ ಸಮಾಜ ಅಂಟಾ ಎಕ್ಕಾನೆ ಗಠನ್ ಮಾನಾರು ಎಕ್ಕಾನೆಕಿರಿ ಚಾಲರೋರ್ ಬುಲ್ರೋರ್ ಇನ್ನೆ ಅಂಟಾ ತಮೆ ಭಾವನಾ ಬಾರ್ಚಾ ಜೆಹೇತು ಆಲಾರ್ ದೂಸರಾ ಪ್ರಕಾರ ಜೀವಂತಿ ಈರ್ಗೆ ಬುದ್ಧಿ ಆತಲಿ ವಿವೇಕ ಆತಲಿ ವಿಚಾರ ಕಾಮನಾ ಶಕ್ತಿ ಆತಲಿ ಭಲ್ ಮಂದ ಏಕಾಬದ್ ಅದನ್ ತಾಮ್ ಠಿಕ್ರಿ ಆಹನಾರ್ ತಾ ಅನ್ಯಾನ್ಯ ತಮೆ ಜೆತೆಬೇಳೆ ವಿಚಾರ ಬಾರ್ಚಾ ತಮೆ ರಹನ್ ಸಹನ್ ಬೋಧನೆ ಬದಲಾರಾ ನಿಜರ ಪರಂಪರಾ ನಿಜರ ಸಂಸ್ಕೃತಿ ಏಕಾನೆ ಮಾನ ತಮೆ ರಹನ್ ಸಹನ್ ಬೋಧಿ ಆದನ್ ಬಾತಿ ಆಚಾ ಆರ ಆ ಹಿಸಾಬೆ ಎತ್ತಿತಿಲ್ ಬಾರಾಲಿ ଆରୁ ଏରା ଖାତରାଲି ଯେ ଭିନ୍ ଭିନ୍ ଯେନ୍ ସମ୍ପ୍ରଦାୟର ଗୁଠିର ଆଚାର ତମେ ନିଜର ନିଜର ଅଣ୍ଟା ଶୈଳୀର ଆଚା ଆକୁନ୍ତକ ଭି ରାଇ ଦିନ ନିଜର ଭାଷା ନିଜର ଅନ୍ନା ମହନା ନିଜର ପିନ୍ଧନ ଉଢ଼ନ ଇନ୍ହେଗିରି ଅଣ୍ଟା ସ୍ୱତନ୍ତ୍ର ତମେ ଶୈଳୀର ଆଚା କେ ଅଣ୍ଟା ଜୀବନଧାରାର ଆଚା ଆଦାନ ଧାରିକିରି ଅଣ୍ଟା ସମାଜ ନୁ ଅଣ୍ଟା କଠାନୁ ହେଇକିରି ଆଲାର ରାଲିଆର ଆଗ୍ଲି ଅଣ୍ଟା ରାଜିନ୍ତି ଆରୁଣ୍ଟା ରାଜି କା ଅଣ୍ଟା ପଦାନ୍ତି ଆରୁଣ୍ଟା ପଦା କାନାଗେ କେତନି କେତେ ଅସୁବିଧା ମାନାଲିଆ କିନ୍ତୁ ଆକୁନ୍ ଧୀରେ ଧୀରେ ଯେନ୍ ହିସାବନୁ ନାମେ ବିଜ୍ଞାନ ଉନ୍ନତି ନାଞ୍ଜା ଆରୁ ଆଲାର୍ଗେ ଲଗାନ୍ ଯେନ୍ ସୁବିଧା ନାଞ୍ଜିଛି କିଛି ପୂର୍ତ୍ତି ଛୋଟେଟି ମାଞ୍ଜା କେରା ଦିନ ନାମେ ଭିନ୍ ଭିନ୍ ଯେନ୍ ସମ୍ପ୍ରଦାୟର ଆତଲନାର ନିଜର ନିଜର ଅଣ୍ଟା ସମ୍ପତ୍ତି ଯେନ୍ ସମ୍ପତ୍ତି ବନ୍ ନାମ ଖାଲି ଅନୁଭବ କାମାଙ୍ଗ ଦାତ ହନ୍ୟ ସମ୍ପତ୍ତି ଗୁଠି ଧୀରେ ଧୀରେ ମୁଞ୍ଚରା ବରାଲି ତା ହନେ ଯଦି ନାମ ଏର ଥାଲେ ନାମେ କୁହୁ ସମାଜକେ ଭି ନାମେ କୁହୁ ସମ୍ପ୍ରଦାୟରେ ଭି ଅଣ୍ଟା ନିଜସ୍ୱ ଅସ୍ମିତା ରାଚା ଆକୁନ୍ତକ ଭି ଆତିଲି ତମେ ଅଣ୍ଟା ନିଜସ୍ୱ ପରିଚୟ ଆତିଲି କୁଣା ଭାଷା କୁହତି ତେଙ୍ଗାଲନାର କୁହତି ଫସାଲନାର କୁହୁ ଗୀତ ପାଡ଼ାଲନାର ଆରୁ ତମେ ଅଣ୍ଟା ସ୍ୱତନ୍ତ୍ର ପରମ୍ପରା ଆତିଲି ଯେ ତାମ ତମେ ଜିଆବନ ଏକାନେକିରି ଆଗିଲି ହର ଏକାନେକିରି ତମେ ସମ୍ପ୍ରଦାୟର ଆଲାର୍ଗେ ଲଗାନ ନାଲକୁ ନାନର ଆରୁ ମିଲିମିଶିକିରି ରର ଇ ପ୍ରକାର ଅଣ୍ଟା ମନୋଭାବ ନେଇକିରି ନାମେ କୁଣାର ଧୀରେ ଧୀରେ ଧୀରେ ଧୀରେ କିରି ତମେ ଜୀବନ ଧାରାବନ ଆଗଲି ଅନ୍ଧରାର ଆରୁ ନାମ ଧୀରେ ଧୀରେ କିରି ପାଠ ପାଠକାତ ଶିକ୍ଷିତ ମଞ୍ଚକାତ ଯେତ୍କି ଶିକ୍ଷିତ ମନାଲଦାତ ହେତ୍କି ପାଛିଲି ରାକାଲଦାତ ବାଗେ ଲଗାଲି ଏନ୍ଦ୍ରଗେ ଲଗାନ ନାମ ଯେତ୍କି ପାଠ ପଢ଼ାଲଦାତ ଜହ ଆହାଲଦାତ ବାଲଦାତ କିନ୍ତୁ ନାମେ ଯେନ୍ ସଂସ୍କୃତି ବନ ନାମେ ଭାଷା ବନ ଧୀରେ ଧୀରେ ମଦରା ଚାଲଦାତ ଆରୁ ଇ ବନ ଏକାନିକିରି ଆଗଲି ହତ୍ ଆ କଥା ନାମ ଚିନ୍ତା ମାରଲା କାମୁତ ହେଲେ ଭି ସରକାର ଆତିଲି ସରକାର ଚାହାଁଲି ଯେ ଯେତ୍କି ଭି ସମ୍ପ୍ରଦାୟର ଆତଲାର ତମେ ଯେନ୍ ମୌଳିକ ସଂସ୍କୃତି ଆତିଲି ତମେ ଭାଷା ଆତିଲି ଆମନ୍ ରକ୍ଷଣାବେକ୍ଷଣ ନାନ ଆରୁ ଆଦାଦ ଅଣ୍ଟା ପିଢ଼ିନ୍ତି ଆରୁଣ୍ଟା ପିଢ଼ିକି ଏକାନିକିରି କହ ଆ କଥାନ୍ ବି ଚିନ୍ତା ନାଞ୍ଜା ଆଦ୍ଗେ ଲଗାନ୍ତା ଆଜିକାଲି ନାମ ଏରାଲ ଦାତ ଯେ ସରକାର ଭିନ୍ ଭିନ୍ ସ୍କୁଲ ଗୁଠିନୁ ଓଡ଼ିଆ ଭାଷା ସାଙ୍ଗେନ୍ ହିନ୍ଦୀ ଇଂଲିଶ ତାଙ୍ଗେ ସାଙ୍ଗେ ସାଙ୍ଗେନ୍ ସ୍ଥାନୀୟ ଯେନ୍ ଆଞ୍ଚଳିକ ଭାଷା ଆତିଲି ଆନ୍ନୁ ଭି ତାନ୍ ଶିକ୍ଷାଦାନ ନାନାଗେ ଲଗାନ୍ ପ୍ରଚେଷ୍ଟା କାମିକିଛି କିମ୍ବା ଅନ୍ୟ ଅଣ୍ଟା ବ୍ୟବସ୍ଥା ନାଞ୍ଜିକିଛି ଆରୁ ନାମ ଏର ଥାଲେ ନାମେ ଯେନ୍ କୁଣା ଭାଷା ଦାତିଲି ନାମେ କୁଣୁ ଭାଷା ନୁ ଭି ଏକାନିକିରି ନାମେ ହାଦୁ ବଚୁର୍ଗେ ଶିକ୍ଷାଦାନ ଚିଆ ଖାତର ଆ କଥାନ୍ ଭି ଚିନ୍ତା ନାଞ୍ଜା ବୋଲିକିରି ଇ ପ୍ରକାର ବ୍ୟବସ୍ଥା କାମା କ୍ଷେତ୍ର କିଛି ଆରୁ ସ୍କୁଲ ଗୁଠିନୁ ଆକୁନ୍ ନାମେ ମଲ୍ଟି ଲିଙ୍ଗୁଆଲ ଏଜୁକେସନ୍ ବ୍ୟବସ୍ଥା ଆତିଲି ଏକା ଅଞ୍ଚଳନୁ ଏକା ଏକା ଭାଷା ଆତିଲି ଆ ଆ ଭାଷାନୁ ଭି ପାଠ ପଢ଼ତାଗେ ଲଗାନ୍ ସୁବିଧା ନାଞ୍ଜିକିଛି ତା ହନେ ନାମେ କୁଣୁ ଭାଷାନୁ ଏକାନିକିରି ପାଠ ପଢ଼ତା ଖାତ୍ର ଆରୁ ଇ ଭାଷା ବନ ଏକାନିକିରି ବାଚାବା ଆଙ୍ଗ ଇ ଭାଷା ଏକାନିକିରି ଯେନ୍ ଭବିଷ୍ୟତ ପିଢ଼ି ଶିଖରର ଆଉ ନାମେ ପରମ୍ପରା ଭି ଏକାନିକିରି ଇନେ ଏତ ଆଉ ଆରୁଣ୍ଟା ପିଢ଼ିକେ କ ଇ କଥାନ୍ ବିଚାର କାମିକିରି ଯେନ୍ ବ୍ୟବସ୍ଥା କାମା କ୍ଷେତ୍ର କିଛି ହନେ ସ୍କୁଲ ଗୁଠିନୁ ଭି ପାଠ ପଢ଼ତା ଖାତ୍ରାଲି ତା ମଲ୍ଟି ଲିଙ୍ଗୁଆଲ ଏଜୁକେସନ୍ ଭିନ୍ ଭିନ୍ ସ୍କୁଲନୁ ଆତିଲି ଯେତେ ସ୍କୁଲନୁ ମାନଲା ଦିନ ହେଲେ ଏକା ଏରିଆନୁ ଏକା ପ୍ରକାର ଭାଷା ଆତିଲି ହୁ ପ୍ରକାର ଭାଷାକେ ପାଠଦାନ ବ୍ୟବସ୍ଥା ଆତିଲି ତା ନାମେ କୁଣୁ ଭାଷା ପାଠଥାନା ବ୍ୟବସ୍ଥା ଭିତରେ ଅଣ୍ଟା ସ୍କୁଲ ଆଦଦମାନାଲି ନାମେ ସମ୍ବଲପୁର ଜିଲ୍ଲା ଜମନକେରା ବ୍ଲକ୍ତା ସୁବନପାଲି ପାଦ୍ଦା ଆ ପାଦ୍ଦାନ୍ତା ଅପଗ୍ରେଡେଡ଼ ହାଇସ୍କୁଲ ନୁ ନାମେ ଅଣ୍ଟା ଆଜ୍ଞା ଘର ମାଷ୍ଟର ଆତଲନାର କା ଟିଚର ଆତଲନାର ବୋଥ ଆ ଆଜ୍ଞା ଘର ଏକାନିକିରି ଓଡ଼ିଆ ଇଂଲିଶ ହିନ୍ଦୀ ସାଙ୍ଗେନ ସାଙ୍ଗେନ ନାମେ ଗୁଣା ଭାଷା ନି ପାଠତାଲନାର ଆ କଥାନ ନାମିନ୍ନା କାଚନେଖରତ ଆଉ ଆ ଆଜ୍ଞା ଘର କେବଳ ଯେ ଖାଲି ପାଠତାଲନାର ହନ୍ନେ ମାରିଲି ତମେ ସାନ ଆମେ କୁଣୁ ଭାଷାତି ଏକାନେ ଲେଖତ ଏକାନେ ଗୀତ କମ୍ପୋଜ କାମା ମାନି ଆର୍ ଏକାନେ ଗୀତ ପାଡ଼ା ମାନି ଖାଲି କୁଣୁ ଭାଷା ତିନ୍ଦିର ଗେ ଗୀତୁ ଗେ କା ସଙ୍ଗୀତ ଗେ କିଛି ଭାଷା ମାରିଲା ଦିନ ଯେତେ ଭାଷା ନୁ ଭି ମାନା ଖାତରାଲି ତା ଆବନ ତମେ ଅଣ୍ଟା କଳା ଆତିଲି ତମେ ମେଦୁନୁ ଆର୍ ଯେତେ ପ୍ରକାର ବ୍ୟବସ୍ଥା ନେଇକିରି ହାଦୁ ବଚୁରିନ୍ କା ତମେ ଯେନ୍ ଷ୍ଟୁଡେଣ୍ଟ ନାମ ଯଦି ବଥ ହେଲେ ଆବଡ଼ାରିନ୍ ତମ ପାଠତାଲନାର ଗୀତୁ ଶିଖାବାଲନାର ଭାଷା ବତାବାଲନାର ଆମେ କୁଣୁ ଭାଷା ଏମିତି ନେଇକିରି ଭିନ୍ ଭିନ୍ ଭାଷା ଯେନ୍ ଆମେ ଚାଲରାଲି ଆ ନୁନ୍ ତିତାମ ପାଠତାଲନାର ତା ଆର୍ ଇନ୍ନା ଇସାନ ପାହିହାର ମଞ୍ଚାରୁ ଆମେ ଆକାଶବାଣୀ ଗେଇ ବାର୍ଚିକାନାର ଏନ୍ଦିରିକି ଆକାଶବାଣୀ ତାମାନ ମେହିଆଁ ଆରୁ ତମେ ଗାନେ ଇ ପ୍ରକାର ଅଣ୍ଟା ଚର୍ଚ୍ଚା କାମ ଗେଲେ ଗାନ ବ୍ୟବସ୍ଥା କାମ କିଛି ତା ଆ ଆଜ୍ଞା ଘର ମନାଲନାର ଦେବାରଚନ୍ କିଷାନ ତମେ ପଦା ଭାଲୁ ବାହାଲ ଆଉ ତା ଆମକୁ ସୁବନପାଲି ଅପଗ୍ରେଡେଡ଼ ହାଇସ୍କୁଲ ନୁ ଟିଚର ହେଇକିରି ପାଠ ପାଠତାଲନାର ତା ବାରା ତମେ ଗାନେ ନାମ ଦୁଇ ପଦ କଥାବାର୍ତ୍ତା ମାନତ ଦେବାରଚନ୍ କିଷାନ ଆଜ୍ଞା ଜୁହାର
1: ଜୁହାର
0: ନିମାନେ ସ୍ୱାଗତ କାମାଲ ଦାମ ଇ ଆକାଶବାଣୀ ସମ୍ବଲପୁର ଗେ ମାକ୍କା ପୁପୁ ଝକା ଝକା ଯେନ୍ କାର୍ଯ୍ୟକ୍ରମ ଆତଲି ଆନ୍ନୁ ତା ପହଲା ନିମେସ୍ତି ଏମ୍ ଆହାଗେ ଲାଗାନ ଚାହୁଁ ଯେହେତୁ ନିମ୍ ନାମେ ଯେନ୍ କୁଣୁ ଭାଷା ଆତଲି ଆ କୁଣୁ ଭାଷା ନୁ ଭି ନିମ୍ ପାଠତାଲଦାର ନାମେ ଯେନ୍ ଷ୍ଟୁଡେଣ୍ଟ ଗୁଠିଆର ଆତଲନାର କା ଯେନ୍ ଛାତ୍ର ଛାତ୍ରୀ ଆତନା ଲାବଡ଼ାରିନ୍ ଆଉ ଇ କଥାନେ ଇତ୍ଗେ ଲାଗାନ ତେଙ୍ଗାଲ ଦାମ ଯେ ଇ ଯେନ୍ ନିମ୍ କାର୍ଯ୍ୟକ୍ରମ ନୁ ବାର୍ତ୍କାଦାର ମାକ୍କା ପୁପୁ ଝାକା ଝାକା ଇଦାଦ ନାମେ ବିଶେଷ କରି କୁଣୁ ସମ୍ପ୍ରଦାୟର ଗେ ଲାଗାନ କାର୍ଯ୍ୟକ୍ରମ ଦୁ ଆଉ ଆଦ୍ଗେ ଲାଗାନ ନିମାନ ମେହକାମ ଯେହେତୁ ନିମ୍ କୁଣୁ ଭାଷା ନୁ ଭି ପାଠତାଲଦାର ହାତଦାରିନ୍ ତା ନିମ୍ ଏକାନ ଏକାନିକିରି ନାମେ ଭାଷା ବନ୍ ଆଦାରିନ୍ ପାଠତାଦାର ହୁ କଥା ମୁଁ ଟିକେ ତେଙ୍ଗା ଯେ ଯେତେ ଆହର ଆରୁ ଯେନ୍ ନାମେ କୁଣୁ ଭାଇ ବନ୍ଧୁର ଗୁଠିଆର ଆତଲନାର ନାମେ କୁଣୁ ଭାଷା ମନ ବାଲ୍ଲାନାର ଆର୍ ଭି ଟିକେ ଆହାଙ୍ଗର ଯେ ଆଚ୍ଛା ଆଚ୍ଛା ଇ ପ୍ରକାର ଭାଷା ଆତଲି ନାମେ ଆଉ ନାମ ଇନ୍ନେକିରି ହାଦୁ ବଚୁରିନ୍ ପାଠତାଲନାର ବୋଲିକି ହୁ କଥା ମୁଁ ଟିକେ ତେଙ୍ଗର
1: ପହଲା ତା ସାଫା ଶ୍ରୋତା ବନ୍ଧୁରିନ୍ ସାଫାରେ ନେଗେ ଜୁହାର ଜୁହାର ଓ ମା ଗୋଟିଆର ଜୁହାର ଗୋ ଜୁହାର ଜୁହାର ଜୁହାର ଜୟ ଧର୍ମେ ବେଲାୟ ଆଉ ସ୍ପେସିଆଲି ନିମାନ ଭି ଫିଙ୍ଗ ଆଜ୍ଞା ନିମାନ ନମସ୍କାର
0: ଜୁହାର ଜୁହାର ଜୁହାର ନିଶ୍ଚିତ ଭାବେ
1: ଆଉ ବହୁତ ବହୁତ ଧନ୍ୟବାଦ ଆକାଶବାଣୀ ତା ଇ ସୁନ୍ଦର କାର୍ଯ୍ୟକ୍ରମ ମାନାଲି ମକା ପୁପୁ ଝକା ଝକା ବହୁତ ବହୁତ ଧନ୍ୟବାଦ ଯେ ଏଙ୍ଗାନ ହେଇକିରି ଏନା ପ୍ରୋଗ୍ରାମ ସାମିଲ କାମ ସାର୍ ଅଦଲଗାନ ନିମାନ ବି ଅଶେଷ ଅଶେଷ ବହୁତ ବହୁତ ଧନ୍ୟବାଦ ତା କଥା ମାନାଲି ସାଫାର ତେଙ୍ଗନାର ଏଙ୍ଗେ ଆଜୁ ଗୁଠିଆର ଆଜୁ ଗୁଠିଆର ତେଙ୍ଗନାର ନେକେ ଭାଷା ମାରିଲା ତାଙ୍କେ ପରିଚୟ ମାରିଲା ତ କଥା ଥିଲି ଯେହେତୁ ନାମ କୁଣାତ କୁଣୁ ହିସାବ ନୁ ନାମ ଉଜ୍ଜାଲ ଦାତ ଖାଲି ଅନାଲଦାର ଆଉ ମହାଲଦାର ଆଉ ଖାଲି ଉଜ୍ଜାଲ ଦାର ହତକୋ କଥା ନୁ ସୀମିତ ମାଇକିରି ଯଦି ନାମ ନାମ ଭାଷା ବନ ବାଛାବା ୟାଙ୍ଗତ ଇବଦ ମାନାଲି ମେନ୍ କଥା ତ ଏଙ୍ଘେ କଥା ତାଙ୍କୁ ନେନ୍ ତେଙ୍ଗାଲଦାନ ଯେହେତୁ ଏନ୍ ଆକୁନ୍ଟା ଟିଚର ପୋଷଣ ଆତଲାନ୍ ବାକେନ୍ ଏଙ୍ଘେ ପରିଚୟ ନେତ ଏଙ୍ଘେ ଭାଷା ମାନାଲି ଏଙ୍ଘେ ପରିଚୟ ତ କଥା ମାନାଲି ଯେହେତୁ ଇ ଭାଷା ବାଛାବାକେ ଲାଗାନ୍ ନାମେ ଯେତେ ଏଖନ୍ ପିଢ଼ିର ଆତଲାର ସାଫା ଯଦି ତାମ ହି ଯଦି ଏନେ ଆହର କା ଶିଖରର କା ତେଙ୍ଗର ହେଲେ ଯାଇକିରି ନାମା ଭାଷା ବାଛର ଆଉ ନାମେ ସମାଜ ଆଗିଲିକେ କ ଆକୁନ୍ ଏରାଲଦାନ ଯେ ସାଫାର ଏରର ନିମି ଏରାଲକେରର ଯେ ନାମେ ଭାଷାର ନେଧି ମାରିଲା କାଚ ନିକଟର ତ ବହୁତ ବହୁତ ଧନ୍ୟବାଦ ଯା ଖାତର ଆମେ ରାଜ୍ୟ ସରକାର ଯେ ନାମାନଗ୍ରତା ବ୍ୟବସ୍ଥା କାମ କିଛି ଯେ ନାମେ ଭାଷାନୁ ନାମ ପାଠ ପାଠତ ଆକୁନ୍ ନାମେ ସମ୍ବଲପୁର ଡିଷ୍ଟ୍ରିକ୍ଟ ନୁ 82 ସ୍କୁଲ ଆସିଲି ଯେ ଆସାନ ପାଠା ମାନାଲି ନାମେ କୁଣୁ ଭାଷାନୁ ପାଠ ବତ ପାଠା ମାନାଲି ତ ଏଙ୍ଗାନ ବି ଗୋଟେ ଏନ୍ତା ସୁଯୋଗ ହାକରା ଯେହେତୁ ବହୁତ ବହୁତ ଧନ୍ୟବାଦ ଧାର୍ମେସେ ନାମେନ୍ ବହୁତ ବହୁତ ଧନ୍ୟବାଦ ଏଟା ମୌକା ଚିକିଛେ ଯେ ଇ ଭାଷା ନୁନି ପାଠତ ଠିକ ଅଛି ବହୁତ ବହୁତ ବହୁତ ଧନ୍ୟବାଦ ଆଦିଗେ ଲାଗାନ ଧାର୍ମେ ବେଲା ସେ ଯେହେତୁ ବହୁତ ବହୁତ ଧନ୍ୟବାଦ ଆସି ନାମେ ଟିକେ ଧାରତ
0: ନିଶ୍ଚେ
1: ଜୟ ଜୟ।

0: ବହୁତ ସୁନ୍ଦର ଇଟା ନିମ୍ ମନ୍ଟା ପାଡ଼କାର ଆରୁ ନାମେ ଭାଇ ବନ୍ଧୁ ଗୁଠିଆରି ନିମ୍ ମେନ୍ତାକାର ହେଲେ ଇ ଯେନ୍ ଗୀତୁ ପଦେ ନିମ୍ ପାଡ଼କାର ପ୍ରକୃତି ଇଦାନ ନିମ୍ ନିଜେ ଲେଖ୍କା ଦରକା ନେ ଲେଖ୍କି ନା ରହନେ
1: ଆଚ୍ଛା ହଁ ଏଇ ଗୀତୁ ଏନ୍ ଏକ୍ଚୁଆଲି ଏ ଗୀତୁ ତେଙ୍ଗାଲ ଦାରା କୁନ୍ ମେଲକେ ତେଙ୍ଗାଲ ଦାନ ଏଘେ ଗୀତୁ ମନାଲି ଏଘେ ଓକିନେସ ଯେହେତୁ ଛୋଟ ଟେ ବ୍ୟାକେସ୍ ଦି ଏନ୍ ଗୀତୁ ପାଡ଼ନା ଗୀତୁ ମେନ୍ନା ଆଉ ଇ ବାବଦ ନେ ଏଘେ ଟିକେ ବହୁତ ୱିକ୍ନେସ୍ ରାଚା ଆକୁନ୍ ଯେହେତୁ ଏନ୍ ଇ ବାବଦ ନୁ ବହୁତ ଇନେ ଲାଗି ଯେଉଁଟା ଏସନ୍ ଗୀତୁ ଯଦି ମେନ୍ଦ୍ରା ହେଲେ ଏଘେ ଏନ୍ ଲାଗି ଯେ ଏନ୍ ଟିକେ ଭେଲ ନାନଞ୍ଚନ୍ ହେନ୍ତା ରାଚା ୱିକ୍ନେସ୍ ଅନ୍ଟା ଦେଲେଗା ଆକୁନ୍ ଜୁଟି ଏନ୍ ଗୀତୁ ଆକୁନ୍ ଲେଖାଲ ଦାନ ଆର୍ ନିଜେ ହିଁ ପାଡ଼ାଲ ଦାନ ଆଉ ଯେହେତୁ କଲାକାର ହିସାବ ନୁ ଏନ୍ତା ଗାଲ ଦାନ ଶିକ୍ଷକତା ହିସାବ ନୁ ତେଙ୍ଗା ଯଦି ଅଣ୍ଟା ଶିକ୍ଷକ ଯଦି କଲାକାର ମାଲ ମାଞ୍ଜିକୁ ତାନ୍ ପାର୍ତା ଫୁଲଦାସ ତା ମାନାଲି ହାଦାରିନ୍ ଏସ୍କେ ନାମ ଗୀତୁ ମାଧ୍ୟମ ନୁ ନାଚ ମାଧ୍ୟମ ନୁ କା ମ୍ୟୁଜିକ୍ ଆଉ ଅନ୍ୟାନ୍ୟ ସୋର୍ସ ଯାହା ବି ଆଦିଲି ଆ ହିସାବ ନା ଏସ୍କେ ପାର୍ତ ଆବଦ ମାନାଲି ମେନ୍ ଶିକ୍ଷକ ହିଁ ଆସ ଯେ ତାନ୍ ଏସ୍କେ ପାର୍ତସ
0: ଆଜିକି ଲାଗି ତା ତେଙ୍ଗା ବି ଖାତିର କିଛି ଯେ ଏ ଟିଚର୍ ଇଜ୍ ଏ ଫ୍ରେଣ୍ଡ ଫିଲୋସଫର୍ ଆଣ୍ଡ ଗାଇଡ୍ ଠିକ ହିସାବ ନୁ ପାଠତାଙ୍ଗ ସାରୁ ଯେତେ ଯେନ୍ ଛାତ୍ର ଛାତ୍ରୀ ରିନ୍ ନିଜର କାମାଙ୍ଗ ସାରୁ ଯାହା ବି ଶିକ୍ଷାଦାନ କାମ ଠିକ ହିସାବ ନୁ ତମେ ସାନ୍ଗେ ଆଣସ ହେଲେ ନିମ୍ ଯେନ୍ ସ୍କୁଲ ନୁ ଆତଲଦାର ଆଉ ନାମ ଯେନ୍ତା କି ନାମ ପଢାଲ କାତ ନାମେ ଅ ଆ ହର୍ଷ ଇ ଦୀର୍ଘ ହି ପଢାଲ କାତ ହେଲେ ନାମେ ଯେନ୍ କୁନୁ ଭାଷା ଦାତିଲି ଇ କୁନୁ ଭାଷା ବୋଧ ଏକାନିକରି ନିମ୍ ମାନେ ନାମେ ହାତ ଦୁବ ଚୋରି ପାଠତାଲଦାର ସ୍କୁଲ ନୁ
1: ଯେହେତୁ ସ୍କୁଲ କଥା ନାମେ ଆକୁନ୍ ବଢିଆ କଥା ଯେ ନାମେ କୁଣୁ ଭାଷା ନୁ ବହି ବି ଆତିଲି ବହି ବି ପଢ଼ାଲନାର୍ ଯେ କୁଣୁ ଭାଷା ନୁ ଲେଖା ଆଥିଲି ବହି ଆତିଲି ସାହିତ୍ୟ ବହି ଆତିଲି ଇଂଲିଶ ବହି ଆତିଲି ବିଜ୍ଞାନ ବହି ଆତିଲି ସାମାଜିକ ବହି ଆତିଲି ପରିବେଶ ବହି ଆତିଲି ଏ ବହୁତ ବଢିଆ କଥା ଯେ ନାମେ କୁଣାରକେ ଲାଗାନ୍ ଇନେ ବ୍ୟବସ୍ଥା ସରକାର କାମ କିଛି ତ ବହି ଆତିଲି ଯେହେତୁ ବହି ନାମ ଲେଖା ଦାମ ବହି ଆଜ୍ଞା ଗୋଟେ ଲେଖାନାର ବହି ବହି ଗୋଟେ ସଫା ସ୍କୁଲ ନୁ ଆଥିଲି ଯେତେ ଏମିଲି ସ୍କୁଲ ଗୋଟେ ନୁ ଆଥିଲି ବାକେନ୍ ଆ ବହି ଯେହେତୁ ଆଥିଲି ଆମେ ଆମେ ମେନ୍ ସମ୍ବଲ ଆଥିଲି ନାମ ଆ ବହି ବନ୍ ଫୁଲୁ କାମାଲ ଦାନ ଆଉ ପାଟତାଲ ଦା ଆଉ ନିଜର ହିସାବ ତୁମେ ପାଟତାଲ ଦାମ ଆଉ ଅଣ୍ଟା କଥା ଯଦି ଅଣ୍ଟା କୁଣା ହାଦୁ ଆର୍ଚା ପଢ଼ାକି ସ୍କୁଲକେ ଯଦି ଓଡ଼ିଆ ନୁ ତେଙ୍କୁନ୍ ଆସ ଏଲଚାଲ ଦାସ ଯେ ବହୁତ ଓଡ଼ିଆ ତାଙ୍କ ବହୁତ ଅସୁବିଧା ଲାଗାଲି ଏମିତି ଏକା ତାନ୍ ହାଡ଼ପାନୁ କୁଣୁ କଥା ମେନାଲ ଦାସ କୁଣୁ କଥା ମେନାଲ ଦାସ ହେଁ କୁଣୁନୁ ସଫା ଗୀତୁ ମେନାଲ ଦାସ ଆଡ଼ପାନ୍ ତା କାଚେ ନେଖରାଲ ଲାଲ ଆ ଭାଷା ବନ୍ ମେନାଲ ଦାସ ଏତେ ଘରେ ଆସ ବାରସ ସ୍କୁଲକେ ଯଦି ଓଡ଼ିଆ କଥା ମେଞ୍ଜାସ ହେଲା ଟିକେ ଏଲଚାଲ ଦାସ ପୁନା ଲାଗ୍ଲା ଏଥିରେ କାମଚା ରାଜ୍ୟ ସରକାର ସୁବ୍ୟବସ୍ଥିତ ଗୋଟେ ଚିନ୍ତାଧାରା କାମଚା ଦାସ ଯେ ଆସ ଯଦି ନାମେ ଭାଷା ନେ ଯଦି ନାମ ପାଢ଼ ହେଲେ ନାମାନ ଆବଦ ଚିହ୍ନାର ଚିହ୍ନାର ଲାଗୁ ଆଉ ଆବଦ ଆମେ
0: ସହଜ ମାନ
1: ପଢ଼ାଗେ ଇନେ କାମଚା ଇନେ ବ୍ୟବସ୍ଥା କାମଚ କିଛି ତ ଏଘେ ବି ଏନ୍ତା ଉଷାନ ଅଣ୍ଟା ବଢ଼ିଆ ରୁଲ୍ ଆଥିଲି ଯେ ଏନ୍ ଏଘେ ଭାଷା ନୁ ଏନ୍ ପାଟତାଲ ଦାନ ଭାଷା ନୁ ଏହେ ଗୀତୁ ପାଡ଼ାଲ ଦାନ ବାକେନ୍ ହାତଦାର ବି ଆବନ୍ ମେନା ଆଉ ବଢେ ମନେ ଆର୍ଲାର ଆଉ ପାଠ ବର୍ ଆହାର
0: ହେଲେ ଇଶାନ ଆରୁଣ୍ଟା କଥା ନିମେଷ୍ତି ନେମ୍ ଆହାଗି ଲଗାନ୍ ଚାହମ୍ ଯେ ଯେହେତୁ ନିମ୍ କୁଣୁ ଭାଷା ତି ପାଠତାଲ ଦାର ଆଉ କୁଣୁ କଥା ତେଙ୍ଗାଲ ଦାର ଇ କୁଣୁ ଭାଷା କୁଣୁ କଥା ବନ୍ ଏକାନେ କିନି ନିମ୍ ସମ୍ପର୍କ ଇଆଲଦାର ଅଲଗା ଭାଷା ସାଙ୍ଗେ ଇ ବୋଧ ନାମେ ସଟ୍ଟା ଦୁ ହେଲେ ଇଦା ଷ୍ଟିକ୍ ବାଲନାର ବୋଲିକିରି ତେଙ୍ଗାଲ ଦାତକା ବାଡ଼ି ବାଲନାର କା ଯାହା ଏକା ନେଇକିରି ତା ଇ ପ୍ରକାର ଯେନ୍ ପାର୍ତାଦାର ବାକେ ଇ ଅନ୍ୟାନ୍ୟ ଭାଷା ନୁହେଁ ବ୍ୟବହାର କାମ ଦରକ
1: ହଁ ନିହାତି ଭାବେ ଇ ବୋଧ ବଢ଼ିଆ ଅଣ୍ଟା କୋଶ୍ଚିନ୍ ଦୁ ଇ ବାବଦ ନୁ ବି ଆମେ ବହି ଆଥିଲି ଆମେ ଆମେ କୁଣାରକେ ବହି ଆଥିଲି ଯଦି ଆ ଶବ୍ଦକୋଷ ଆଥିଲି ନେ ଲେଖା ମାଞ୍ଚିକିଛି ଆ ବହି ବି ଆଥିଲି ଯେ ପ୍ରଥମ ଦ୍ୱିତୀୟ କ୍ଲାସ୍ ଆ ଶବ୍ଦକୋଷ ଆହର୍ ଯେ ଇନେ ଇନେ କଥା ଇନେ ଯଦି ଅଣ୍ଟା ସଟା ଯଦି ଆତିଲି କୁଣାନୁ ହେଲେ ଇସାନ ବାଡ଼ି ଲେଖା ର ହେ ବାବନ ବି ଆତିଲି ବହି ତ ବହି ଏରା ଆଉ ପାଟତାଲ ଦାମ ଆଉ ବାକି ବାହ୍ୟ ଆଉ ଏନ୍ ମାନା ଅଙ୍ଗ ଭଲ ପାଟତାଙ୍ଗମ ହିସାବ ନ ବି ପାଟତାଲ ଦାମ
0: ହେଲେ ନିମ୍ ଏକା କ୍ଲାସ୍ ତି ଏକା କ୍ଲାସ୍ ତକ ନାମେ ଇ କୁଣୁ ଭାଷା ବୋଧ ନାମେ ସ୍କୁଲ ଚାଲି
1: ଆଚ୍ଛା ଆକୁନ ଯୁଟି ପ୍ରଥମ ସ୍ଥିତି ପଞ୍ଚମ ଯୁଟି ଆକୁନ ଇ ବୋଧ ଚାଲରାଲି ବୋଧ ନାମେ ଭାଷା କୁଣୁ ଭାଷା ନୁ ପାଟତାଲ ଦାମ
0: ହେଲେ ଆରୁଣ୍ଟା କଥା ମାନେ ଏରାଗେ ଖାତ୍ରି ଯେ ଯେତେବେଳେ ନାମ ପାଠତାଲ ଦାସ ଖାଲି ପାଢ଼ତ ବୋଲିକିରି କଥା ମାରିଲା ଦିନ ତାଙ୍କ ସାଙ୍ଗେ ଗୋଟେ ଆନୁଷଙ୍ଗିକ ଯେନ୍ ଶିକ୍ଷା ପଦ୍ଧତି ଆସିଲି ଗୀତ ନୃତ୍ୟ ବାଦ୍ୟ ଗପ ଭିନ୍ ଭିନ୍ ଯେନ୍ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ କମିକିରି ନାମ ଯେନ୍ ପାଠତାଲ ଦାତ ତା ନିମ୍ ଯେନ୍ ଯେତେବେଳେ ପାଠତାଲ ଦାର ନାମେ କୁଣୁ ଭାଷାତି ହୁ ପ୍ରକାର ବି ନିମ୍ ମେଥଡ ଆଡପ୍ଟ କମଦାର କାଏଁ ହନେ କିଛି ଆତିଲି କାଏଁ ନିମ୍ ତ ଯେହେତୁ କଳାକାର ଆଲାରଣ୍ଟା ନିମ୍ ଗୀତୁ ପାଡ଼ାଲଦାର ଗୀତୁ ଲେଖାଲଦାର ହଁ ଆଉ ମ୍ୟୁଜିକ୍ କମ୍ପୋଜ୍ ବି କାମା ଆହାଲଦାର ତ ଇ ପ୍ରକାର ମାନେ ପ୍ରୟୋଗ କାମଦାର କାଇଁ ନିମେ ସ୍କୁଲ ନୁ
1: ନିହାତି ଭାବେ ହାତଦାର ମାନଲାର ଯେହେତୁ ନିରୀହ ଆପଣାର ଗୀତୁ ବନ ଆଉ ନାଚ ବନ ବେଶୀ ଟିକେ ଚାହନାର ବାଦା ଯଦି ନେ ଗୀତଟା ପାଡ଼କୁନ୍ ଚିକୁନ୍ ଆପଣା ମେନର ଧ୍ୟାନ କରି ମେନର ଆଉ ଖୁସି ମାନର କର ଯେ ନମେ ଭାଷା ଇଶାନ ବି ଚାଲିଲି ଆଉ ଆବନ ବେଶୀ ଯେହେତୁ ଆପଣାର ଚାହନାର ଯେ ଗୀତୁ କାନେ ମେନମ ହେଲେ ଆ ଗୀତୁ ମାଧ୍ୟମରେ ପାଠତା ଦାମ ଜୀବନ ମନାଲି ନମେ ଇ କୁଣା ପାଠତନା ଇଏ ତାଙ୍କେ ସିଷ୍ଟମ
0: ସିଷ୍ଟମ ଦଉ ହେଲେ ଆରୁଣ୍ଟା କଥା ଯେ ଏନି ଯେହେତୁ ଭିନ୍ ଭିନ୍ ଭାଷା ନୁ ବି ପାଠତାଲଦାର କୁଣା ଭାଷା ନୁ ବି ପାଠତାଲଦାର ଅନ୍ୟାନ୍ୟ ଯେନ୍ ଭାଷା କି ଯେନ୍ ଶବ୍ଦ ଆସିଲି ଯେନ୍ ଶବ୍ଦକୋଶ କଥା ନିମ୍ ତେଙ୍ଗାଲକାର ତମେ ଶବ୍ଦକୋଶ ଆରୁ ନାମେ ଶବ୍ଦକୋଶ ନୁ ଇଅ ତାରତମ୍ୟ ଆସିଲି କା ଇଅ ମାନେ ସାମଞ୍ଜସ୍ୟ ଆସିଲି କା ମାନେ ଭାଷା ଯେନ୍ ଭୋକାବୁଲାରୀ ଯେନ୍ ଶବ୍ଦ ଗିଏ ତାଙ୍କେ ଭଣ୍ଡାର ଯେନ୍ ବାଲଦାତ ଇନ୍ନେ ବି ଶବ୍ଦ ଘାଏ ଘାଏ ବାରି କାଏଁ ଯେ ନାମେ ଭାଷା ନୁ ହନେ ମାଲ୍ଲାଦିନ ବାଗିର ଲାଗି କା ଇନ୍ନେ ବି ଶବ୍ଦ ଘାଏ ଘାଏ ବାରି ଯେ ନାମେ ନୁ ଆସିଲେ ଦୁସ୍ରା ନୁ ମାଲ୍ଲାଦିନ ହନେ ଏକଲା ନିମେ ହୃଦବୋଧ ମାଞ୍ଜିକିଛି
1: ହଁ ନିହାତି ଭାବେ ମାଞ୍ଜିକିଛି ଯେହେତୁ ସାଫା ଟର୍ମ ଓଡ଼ିଆ କେ କା ଇଂଲିଶ କେ ସାଫା ଟର୍ମ ନାମେ କୁଣାନୁ ମାଲ୍ଲାଦିନ ଟେବୁଲ ଉଦାହରଣ ସ୍ୱରୂପ ଚାଲଦା ଟେବୁଲ ଟେବୁଲ କେ ଆଉ ନାମ ଆଉ କୁଣା ଏମିତିର ତେଙ୍ଗ ଜୀବନ ମନାଲି ଅନ୍ୟ ବି ବାର କିଛି ଲେକିନ୍ ନାମେ ମନାଲି ଶିକ୍ଷା ଏକାନେ ନାମେ ହାତଦାର କୁଣୁ ଭାଷା ମାଧ୍ୟମ ନୁ ଓଡ଼ିଆ ଆହର ଇଂଲିଶ ଆହର ହିନ୍ଦୀ ଆହର ସଂସ୍କୃତ ଆହର ଆବନ୍ଦ ମନାଲି ନାମେ ଇ କୁଣା ଭାଷା ପ୍ରଚଳନ ଯେନ୍ ପ୍ରାର୍ଥନା ସିଷ୍ଟମ ବ ଇବନ୍ ମନାଲି ତାଙ୍କେ ମେନ୍ ମୋଟୋ
0: ମୋଟୋ ଦୁ
1: ଯେହେତୁ ନାମେ ହାତଦାର ଏରାଲ ନାର ଲେକିନ୍ ଏନ୍ଦିର ତାଙ୍କେ ନାମେ ଏନ୍ଦିର କା ତାଙ୍କେ ପରିଚୟ ଏନ୍ଦିର ଆହାଗେ ନାମେ କୁଣୁ ଭାଷା ନେ ଅଥରା ଆଉ ତାମାନ ଶିକ୍ଷା ଚାଲଦାମ ଇବନ୍ ମନାଲି କଥା
0: ଯାହା ନିମ୍ ଚେଙ୍ଗାଲଦାର ଯେ ହୁ କଥା ଦିନ ଯେ ନାମ ପରିବାର ନୁ ନେମ ଯେନ୍ ତା କାତେ ନେଖରାଲ ଦାତ ଆ ଭାଷା ସୁବିଧା କମାଲି
1: ସୁବିଧା କମାଲି
0: ଆ ବନ୍ ପରିଚିତ କାମାଗେ କାମାଗେ ଆଉ ଯେନ୍ ଏଲଚାଲ ନାର ବୁଲିକିରି ତେଙ୍ଗାଲକାର ଇ ବୋଧ ଯେନ୍ ମା ଏଲଚର ଆର ଏକାନିକିରି ଆଘିଲି କର ଇଦନଟା ପାବୁ ଭି
1: ପାବୁ ଇ ବୋଧ ପାବୁ
0: ହଁ ହଁ ବଢ଼ିଆ କଥା ଦୁନଟା ହେଲେ ଭବିଷ୍ୟତ ନୁ ନିମା ଏକାନେ ଲାଗି ଯେ ଇ ଭାଷାନ୍ତି ପାଢ଼ର ହେଲେ ନାମେ ଭାଷା ବାଞ୍ଚର ଆଉ ନାମେ ଯେନ୍ ସଂସ୍କୃତି ନାମେ ପରମ୍ପରା ଆତିଲି ଆଦାନ ହିଁ ତାମ ସାଉଁଟର ଆରୁ ଇୟର ବୁଲିକିରି ହନେ ଲାଗି ଏକା ଯଦି ପାଠଚାର ଆରୁ ଉଚ୍ଚ ଶିକ୍ଷିତ ମାଞ୍ଜାର କେରାର ହେଲେ ଆବଡ଼ାର ହି ଇଦାନ ପାଛିଲି ମାନେ ଇୟର ଚରାରୁ ତାମ ଆଗଲି ବୁଙ୍ଗର କର ହନେ ଲାଗି କା ଆବଡ଼ାର ହି ମାନେ ଆହାଦୁ ବଚର ଯେନ୍ ନେମ୍ ପାଠତାଲ ଦାର ଆବଡ଼ାର ଇ ସଂସ୍କୃତି ବନ ଧାରର ଇୟର ବାଗି ଲାଗି ନିମା ଏନ୍ଦିର
1: କଥା ମାନାଲି ଯେହେତୁ ନାମେ ଭାଷା ପରିଚୟ ଦଉ ଭାଷା ବନ ମା ଲାଭନା କଥା ଆକୁନ୍ ତା ଯୁଗନୁ ଯେହେତୁ ନାମ ଭାଷାନ୍ତି ପରିଚୟଟା ହାଖାଲ ଦାତ ଯେହେତୁ ନାମ ଜାତି କୁଣାତ ବୋଲିକିରି ଯଦି ନାମ ଭାଷା ବନ ବିଚରଚତ ହେଲେ ନାମେ ପରିଚୟ ମାଲ ରାଇ ତ କଥା ମନାଲି ନାମ ଶିକ୍ଷା ଯେହେତୁ ଶିକ୍ଷା ହାକାତ ଭାଷାନ୍ତି ନାମ ଶିକ୍ଷା ବନ ଏଚିଭ କାମକାତ ଶିକ୍ଷା ହାକାତ ଯଦି ଶିକ୍ଷା ହାକାତ ଯଦି ନାମ ଏକାସନ୍ତ ନାଲଖୁଣ୍ଟା କାମତ କା ସର୍ଭିସଣ୍ଟା କାମତ ବାହାରି କତ ହେଲେ ନାମ ନାମେ ଭାଷା ବନ ନାମେ ମା ବନ ମେ ଆୟଙ୍ଗ ବନ ଆମ୍ବଚତ କେ ନାମ
0: ମାଲ ଆମ୍ବଦାତ
1: ତା କଥା ମନାଲି ସାଫାରେନ୍ ଏନ୍ ଇ ଆକାଶବାଣୀ ମାଧ୍ୟମରୁ ତେଙ୍ଗନ୍ ଯେ ନାମେ ଭାଷା ବନ ଆମା ଆମ୍ବା ଭାଷା ବନ ଇଆ ଭାଷା ବନ ବାଛାବା ନାମେ ସଂସ୍କୃତି ବନ ବାଛାବା ନାମେ ପରମ୍ପରା ବନ ବାଛାବା ହେଲେ ଯେକିରି ନାମେ ଆଗ୍ଲିକ ଆଉ ନାମେ ଶିକ୍ଷା ବାଡ଼ର ଆଉ ନାମେ ଆଦୁପଚାର ସାଫାର ଶିକ୍ଷା ଆଖର ଆଉ ଅଣ୍ଟା ମୁଖ୍ୟ ସୀର୍ତ୍ତନୁ ସାମିଲ ମାନର ଆଉ ତାମେ
0: ଯିଏ ବନ ଆଗ୍ଲି ଆଗ୍ଲି
1: ଯିଏ ବନ ଆଗ୍ଲି ଆଗ୍ଲି
0: ନିଶ୍ଚିତ ଭାବେ ତା ନାମ ଆଶାରାନ ଯେ ନିମ୍ ଯାହା

ହଁ ସତ୍କଥା, ପାଢ଼ତ ହେଲେ ଯାଇ ଆହା ଆଙ୍ଗତ, ଯଦି ଆହତ ହେଲେ ନାମ ଜିତା ଆଙ୍ଗତ। ତା ଜିତନା କି ଲାଗାନ ପାଠ ପଢ଼ା କି ଖାତ୍ର ଆରୁ ଆହା କି ଖାତ୍ର। ଆରୁ ଉଣ୍ଟା କଥା ଯେ ନାମ ଯଦି କୁଣୁ ଭାଷା ବାଲଲାଲ ଦାତ ହେଲେ ବାରା ଯେତିର ଫେର ଘାଇ ଦାନ ଶିଖରତ ଆରୁ ଇ କୁଣୁ ଭାଷାତି କାଚନେଖରତ। ଇ ଆଶା ସାଙ୍ଗେ ଇନ୍ନାନ୍ତା କାର୍ଯ୍ୟକ୍ରମ ବନ ଇଶାନିୟତ ଫେର ଘାଏ ଜିତିରିଞ୍ଚୁହା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏ ଗୀତଟି ତୁମ ଆଓଗେ କଥାଚିତ୍ରରୁ। ଗୀତିକାର କୁନାଲ ବର୍ମା, ସଙ୍ଗୀତକାର ଅନୁରାଗ ସେକିଆ, କଣ୍ଠଶିଳ୍ପୀ ସୋହମ ନାୟକ ଏବଂ ରିତ୍ରିଷା ଶର୍ମା।

ସୌମିକ ସେନଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ତାଙ୍କ କଣ୍ଠରେ ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ଜୁହି ସକଲାନୀ, କଥାଚିତ୍ର ୱାଇଚିଟ୍ ଇଣ୍ଡିଆ।

ଏଥର ଅଜୟ ଅତୁଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏ ଗୀତଟି ଜିରୋ କଥାଚିତ୍ରରୁ। ଗୀତ ରଚନା ଇରଶାଦ କାମିଲ, କଣ୍ଠଶିଳ୍ପୀ ଅଭୟ ଯୋଧପୁରକର।

ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ୟାସିର ଦେଶାଇ ଏବଂ ଶାଶ୍ୱତ ସଚଦେବା। ଗୀତିକାର ରାଜଶେଖର, ସଙ୍ଗୀତକାର ଶାଶ୍ୱତ ସଚଦେବା। କଥାଚିତ୍ର ଉରୀ।

ଏଥର ହାପି ନ୍ୟୁ ଇୟର କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ଅରିଜିତ ସିଂ, ସଙ୍ଗୀତ ନିର୍ଦ୍ଦେଶନା ଏବଂ ଗୀତ ରଚନା ଇରଶାଦ କାମିଲ।

ଶେଷରେ ଶ୍ୟାମ ବାହାଦୁର କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତକେ ସଫଳତାର ସହିତ ପୂରା କରିକରି ଆଜ ଫିରିଲେ ନୂଆଦିଲ୍ଲୀ। ପ୍ରଧାନମନ୍ତ୍ରୀଙ୍କର ଇ ଗସ୍ତ ଅବସରରେ ଇଟାଲିଆ ଓ ଭାରତ ଭିତରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାକେ ନେଇକରି 15 ବୁଝାମଣାପତ୍ର ହୋଇଛେ ସ୍ୱାକ୍ଷରିତ। କୃତ୍ରିମ ବୁଦ୍ଧିମତା ଏଆଇର ଉପଯୋଗ ଜରିଏ ସ୍ୱାସ୍ଥ୍ୟସେବା ପ୍ରଦାନ ଅତ୍କା ତ୍ୱରିତ ହୋଇପାରିଛେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀଠି ଯୋଗ ଦେଇକରି କହିଛନ୍। ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା 2026 ଲାଗି କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ତରଫୁ ଭୁବନେଶ୍ୱର, କାନପୁର ଆଉ ମିରଟକେ 3 ନୂଆ ପରୀକ୍ଷା କେନ୍ଦ୍ର ଭାବେ କରାଯିବା କାର୍ଯ୍ୟକାରୀ। ମୋଟ 80-83 ହେଲା ୟୁପିଏସ୍ସି ପରୀକ୍ଷା କେନ୍ଦ୍ର। ମାନବ ସମାସ୍ତି ଚା'ର ସାଂସ୍କୃତିକ ଐତିହ୍ୟ ସ୍ୱାସ୍ଥ୍ୟ ଲାଗିଥିବାର ସୁଫଲ ଆଉ ତାର ସାଙ୍ଗେ ଆର୍ଥିକ ପ୍ରୋତ୍ସାହନ ବାବଦ ସଚେତନତା ସୃଷ୍ଟି ଲକ୍ଷ୍ୟଥି ଆଜି ସାରା ବିଶ୍ୱରେ ମନାଯାଉଛି ଆନ୍ତର୍ଜାତୀୟ ଚା ଦିବସ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ତରଫୁ ସମ୍ବଲପୁର, ଢେଙ୍କାନାଳ, ଗଞ୍ଜାମ ଜିଲ୍ଲା ଭିତରେ ରାଜ୍ୟର ପହେଲା ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ତରଫୁ ଦିଆଯାଇଛି ସୂଚନା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକେ ଅତ୍କା ଗତିଶୀଲ କରବାର ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ 40 କୋଟିନୁ ଅତ୍କା ଟଙ୍କାର ଗୋଟିଏ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର କରିଛନ୍ ଶିଳାନ୍ୟାସ। ରାଜ୍ୟ ନାଗରିକମାନଙ୍କର ସୁରକ୍ଷାକେ ନଜରଥି ରଖିକରି କମିଶନରେଟ୍ ପୁଲିସ ତରଫୁ ୱି କେୟାର ସାଥୀ ଆପ୍ର ହୋଇଛେ ଶୁଭାରମ୍ଭ। ଜରୁରୀକାଳୀନ ସ୍ଥିତି ସମିଆଥି ଆପ୍ର ଗୋଟିଏ ନିର୍ଦ୍ଦିଷ୍ଟ ବଟନ ଦେବାଲେ ମିଳିପାରବା ତୁର୍ତ୍ତି ସହାୟତା। ବୌଦ୍ଧ ଜିଲ୍ଲାର ସବୁ 79 ସରକାରୀ କାର୍ଯ୍ୟାଳୟନ ଫାଇଲ ଆଉ ଡାକ ପ୍ରକ୍ରିୟାକେ ଅତ୍କା ତ୍ୱରିତ ଫଟିକ ଆଉ ସୁବ୍ୟବସ୍ଥିତ କରବାର ଲାଗି ଓଡ଼ିଶା ରାଜ୍ୟ ସ୍ୱୟଂ ଚାଲନ ପ୍ରଣାଳୀ ଓସ୍ୱାସ କରାଯାଇଛି ବ୍ୟବସ୍ଥିତ। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜିଠାନୁ 2 ଧରିକରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେଉଛି ଅନୁଷ୍ଠିତ। ମଧ୍ୟପ୍ରଦେଶର ଭୋପାଳନ 18 କମ୍ ପୁରୁଷ ହକିଟି ଭାରତ ଆଉ ଅଷ୍ଟ୍ରେଲିଆ ଭିତରେ ହୋଇଥିବାର 4 ତଥା ଫାଇନାଲ ମ୍ୟାଚ୍ 3-3 ରହିଛେ ଅମୀମାଂସିତ। ସେନ୍ତ୍ରା 18 କମ୍ ମହିଳା ହକିଟି ଅଷ୍ଟ୍ରେଲିଆକେ ଫାଇନାଲ ମ୍ୟାଚ୍ରେ 4-1 ହରାଇଛେ ଭାରତୀୟ ମହିଳା ହକି ଟିମ୍। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା ରବିବାର ତକ୍ ଜବର ଖରା ରହିବା ଜାରି। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ ଏଥିରେ ସଞ୍ଚାର ଶୁଣନ୍ତୁ ପରିବେଷଣ କରୁଛନ୍ତି ଶାନ୍ତିଲତା ବିଶ୍ୱାଳ ଏବଂ ସାଥୀ।

ଆରେ ବାବୁ ମାନେ ଏ ତ ହଉଛି ଭଗବାନଙ୍କ ନାମ କୀର୍ତ୍ତନ୍ୟ ମଣ୍ଡଳୀ, ଏହି ସ୍ତମ୍ଭରେ ଦେଲେ ମନ, ଏହି ସ୍ତମ୍ଭରେ ଭଗବାନ ତ ମହାପୁରୁଷ ସବୁ ଜାଗାରେ ବିଦ୍ୟମାନ ଅଛ, ଏଣୁ କରି ବାବୁ ସେଇ ଭଗବାନଙ୍କର ଚରଣାମୃତରେ ମନ ଧ୍ୟାନ ଦେଇ ଗୀତ ବାଦ୍ୟ ନର୍ତ୍ତନ ଲାଗିଥିବ, ସଞ୍ଚାର ଆରମ୍ଭଠୁ କାହାକୁ ନମସ୍କାର କରାଯାଏ, ଶିଷ୍ୟ ଅନ୍ଧାରରେ ପଡିଥାଏ, ଜ୍ଞାନଞ୍ଜନ ପଥ ଯେଉଁ ଗୁରୁ ଦେଖାଇ ଦେଇଥାନ୍ତି ସେହି

ସେତେବେଳେ ଉଗ୍ର ଏ ଆସି ଆଇଲେ ଅକୁର ରଥ ଧରିକିରି କୃଷ୍ଣଙ୍କୁ ରଥରେ ବସେଇକିରି ନେଇଗଲେ, ସିଂହାସନରେ ଚଢିଗଲେ, କଂସ ଦେଖିକିରି ପ୍ରାଣ ତ୍ୟାଗ କରିଦେଲା, ରାଜ୍ୟ ସିଂହାସନରେ ଉଗ୍ରସେନଙ୍କୁ ରାଜା କରିଦେଲେ। ଆନନ୍ଦ ଭାବରେ ମଥୁରାରେ କୃଷ୍ଣ ବିହରୁଛନ୍। ହେଲେ ଯେତେବେଳେ ବିହରୁଛନ୍ ମା ମନେ ଦେବକୀ ଗର୍ବ କଲେ।

ରାଜା ମୁଇଁ ପ୍ରଭାସ ତୀର୍ଥରେ ଗୋଟେ ଯଜ୍ଞ କରିବି, ମୁଇଁ ତ ଗୋପୁରରୁ କିଛି ଧରିକରି ନେଇ ଆସି, ମତେ କିଛି ପ୍ରଜାଗଣ ଦିଅ, ଧନରତ୍ନ କିଛି ଦିଅ, ମୁଁ ଗୋଟେ ଯଜ୍ଞଟେ କରିବି ବୋଇଲେ। ଏନ୍ତା ଯେତେବେଳେ ଶୁଣିଲେ ଉଗ୍ରସେନ ରାଜା, ସେନେ କାଣା କଲେ, ଶ୍ରୀକୃଷ୍ଣ ମୋ

ଅଗ୍ରସେନ କହିଲେ କୃଷ୍ଣ ଏଇ ରାଜ୍ୟ ସିଂହାସନରେ ତମର ବସବାର ପାଇଁ କିରି ଇଚ୍ଛା ନେଇ ଥାଇ ତୁଇ ଆଣିକରି ରାଜ୍ୟ ସିଂହାସନରେ ବସେଇଛୁ ତୋର ଇଚ୍ଛା ମତରେ ଯେତିକି ଧନ ନେବୁନି ଏତେ ଟଙ୍କା ନେବୁନି ଆଉ ତୁ ଯାଇକି ଯଜ୍ଞ କର ବୋଇଲେ ତ ଏଇ ସମୟରେ ଉଗ୍ରସେନ ଚିନ୍ତା କରୁଥିବେ ଆର ତ

0: ଗୁରସେନ ଆରତ ନାଶନ ବାନା
1: କାହିଁକି ବହିବ
0: ଆରତ ଜନର ଡାକ
1: ଯେବେ ଶୁଣା ନଯିବ
0: ତୁମେ ପରା ଅନ୍ତର୍ଯ୍ୟାମୀ ନାଥ ତୁମେ ସବୁ ଜାଣିକରି ମୋତେ ଏଇଟା ମାୟାରେ ପକଉଛ କା ପ୍ରଭୁ ବୋଲି।

ଶଙ୍କର ପାଖରୁ ଯେତେବେଳେ ଆଦେଶ ପାଇଗଲେ ସେହି ସମୟରେ କୃଷ୍ଣ ବିଚାର କଲେ ମୁଁ ତ ଯଜ୍ଞଟେ କରିବି ହେଲେ ସେ ଯଜ୍ଞ କେ ତିନି ପୁର ଲୋକଙ୍କୁ ଡକାମି ତାଙ୍କୁ ନିମନ୍ତ୍ରଣ କାର୍ଡ କିଏ ବାଣ୍ଟି ଯିବା ନାରଦ ବିନା ତ କେହି ଯାଇ ନାଇ ପାର ଏନ୍ତା ବିଚାର କଲେ ଏତେ କହିସି କୃଷ୍ଣ ଯେ

0: ଯେତେବେଳେ କୃଷ୍ଣ ଚିନ୍ତା କରିଦେଲେ ନାରଦ ମହର୍ଷି ଜାଣି ପକାଲେ ତ ଏଇଟା କୃଷ୍ଣ ମହାପ୍ରଭୁ ଡାକିଲେ ନ ବୋଇଲେ ନାରାୟଣ ନାରାୟଣ ନାରାୟଣ କହିକିରି ଆସିକରି ପହଞ୍ଚି ଗଲେ କୃଷ୍ଣଙ୍କର ପାଖରେ। ପ୍ରଭୁ ମତେ କାଁ କରି ଡାକିଲେ? ତାହେଲେ କୃଷ୍ଣ କହିଲେ, ନାରଦ ମୁନି, ମୁଇଁ ପ୍ରଭାସ ତୀର୍ଥରେ ଗୋଟେ ଯଜ୍ଞ କରବାର ପାଇଁ କି ଯାଉଛେ, ହେଲେ ତିନି ପୁରକେ ନିମନ୍ତ୍ରଣ କାର୍ଡ ବାଣ୍ଟି ଯିବାର ଲାଗି, ତମର ବିନା ଜଣେ ଆର କେହି ନାଇଁ, ତୁମେ ନିମନ୍ତ୍ରଣ କାର୍ଡ ଧର, ସ୍ୱର୍ଗ ମୃତ୍ୟ ତିନି ପୁରକେ ଯାଇକିରି
1: ନିମନ୍ତ୍ରଣ କର,
0: ନିମନ୍ତ୍ରଣ ପତ୍ର ବାଣ୍ଟି ଆସ। ଏନ୍ତା କହିଦେଲେ, ନାରଦଙ୍କୁ ନିମନ୍ତ୍ରଣ କାର୍ଡ ଧରେଇ ଦେଲେ। ଯିବାର ସମୟରେ ମା ଦେବକୀ ଆସିକିରି ପହଞ୍ଚି ଗଲେ, ବୋଇଲେ, ହେ ନାରଦ ମୁନି, ତୁମେ ତ କାର୍ଡ ବାଣ୍ଟି ଯାଉଛ, ଭଲ କର, ହେଲେ ତିନି ପୁରକେ ବାଟି ବାଟିକିରି ଆସବ, ହେଲେ ଗୋପୁରକେ ନେଇଯିବ
2: ବୋଲି।
0: ତାହେଲେ ନାରଦ ମୁନି କହିଲେ, କେନ୍ତା ଗୋପୁରକେ ମନା କଲେ ବୋଲି, ଆଉ ତିନି ପୁରକେ ବାଣ୍ଟି ପୁଟା ସାଇଲେ ବାବୁ, ଆଉ ଆସିକିରି ଗୋପପୁରରେ ପହଞ୍ଚି ଗଲେ। ଯେନ୍ତା ପହଞ୍ଚି ଯାଉଛ ନନ୍ଦ ଦେଖିଦେଲେ, ଆ ନାରଦଙ୍କୁ ଦେଖି।

0: ପ୍ରଭାତ ସମୟ ସକାଲ ପାଇଗଲେ ପ୍ରଭାସ ତୀର୍ଥରେ ଗୋଟେ ଯଜ୍ଞ କରିବେ, ତିନି ପୁର ବରଣ କରବାର ଲାଗି ତା ମତେ କୃଷ୍ଣ
1: ପଠେଇଥିଲେ,
0: ତିନି ପୁର କେ ବରଣ କରି କରି ଏଇଟା ଘୁଚୁଛେ ଗୋଟେ କଥା ବୋଇଲେ ମା।

0: ଏଟା ନୂଆ କଥା କହିଲି
1: ମାତ୍ର
0: ବରଣ ନାହିଁ ଯେ
2: ତୁମରି ପାଖକୁ
0: ଆଶ୍ଚର୍ଯ୍ୟ ହେଲି ଏ ରାଜା
2: କଥାକୁ
0: କୃଷ୍ଣ ହଉଛନ୍ତି ତୁମର ପୁଅ ତମକୁ ନିମନ୍ତ୍ରଣ କାର୍ଡ ନେଇ ଦେବାରଟା
2: ଏଟା ଗୋଟେ ନୂଆ କଥା
0: ଏଟା ଗୋଟେ ନୂଆ କଥା ହେଲା ସେଥିର୍ ଲାଗି ଏଟା ତମକୁ ଜଣାବାର ପାଇଁ କି ଆଇଲି ଏନ୍ତା ଶୁଣି ପକାଲେ କି ନନ୍ଦ ରାଜା କହିଲେ ଏନ୍ତା ନୁହେଁ ହେ ନାରଦ ମୁନି ଶୁଣ ବୋଇଲେ।

ମୋର ଛୋଟ ଛୁଆ ମତେ ଡରିଥିବା ଗୁଆ ଗୁଣା ନେଇ ଦେଇଥିବା ଏଠି ମୋର ମନ ଦୁଃଖ ନାଇଁ ନବେଲେ ମା ସରଳ ହୃଦୟ ଯଶୋଦା ଭିତରେ ଥିଲେ ଯେନ୍ତା ଶୁଣି ପକାଲେ କି ସେ କାଣା କଲେ ଶୁଣି ଯଶୋବନ୍ତ।

0: ଯଶୋଦା ଶୁଣି ପକାଇଲେ, କହିଲେ ସମସ୍ତ ଗୋପବାସୀଙ୍କୁ ଡକି ପକାଇଲେ, କୃଷ୍ଣ ଯଜ୍ଞ କରିଛେ ପ୍ରଭାସ ତୀର୍ଥରେ, ସମସ୍ତେ ବାହାର ଯିମା, ସମସ୍ତେ ଠୋଲ ହେଇଗଲେ ବାବୁ। ଏଇ ସମୟରେ ଧୀରେ ଧୀରେ ବାହାର ବାହାର ପାଇଁ ଚାଲିଛ, ସେଇ ସମୟରେ ମା ଦେବକୀ ପାଖରେ ଆସିକିରି ପହଞ୍ଚି ଗଲେ। ନାରଦ କହିଲେ, ହେ ଗୋ ମା ଦେବକୀ, ତୁମେ ମୋର ପୁଅ କୃଷ୍ଣ ବୋଲି ଜାଣେ ଗର୍ବ କରୁଛ, ନିମନ୍ତ୍ରଣ କାର୍ଡ ଯେନ୍ ବାଟି ଗଲି ଯାହି ଯାଇଛେ ସବୁଆଡେ, ନନ୍ଦର ନନ୍ଦନ କୃଷ୍ଣ, ନନ୍ଦର ନନ୍ଦନ କୃଷ୍ଣ,
1: ନନ୍ଦର ନନ୍ଦନ କୃଷ୍ଣ ବୋଲିକରି
0: ପଢୁଛେ, ଦେବକୀ ନନ୍ଦନ କୃଷ୍ଣ, ବସୁଦେବ ନନ୍ଦନ କୃଷ୍ଣ ତ କହି
1: ନାହିଁ।
0: ଚିନ୍ତା କର, ଗୋପବାସୀ ଆସିକିରି କୃଷ୍ଣକେ ଧରିକିରି ପଲାବେ
1: ପଲାବେ।
0: ଏନ୍ତା ଯେତେବେଳେ କହିଦେଲେ ମା ଦେବକୀ କାଣା କଲେ, ବଡ ବଡ ଦ୍ୱାରପାଲ ଯୁଡେ ଡାକିଦେଲେ, ଆରୁ ଯେନ୍ ଜାଗାରେ ଗେଟ୍ ଅଛି ସେ ଗେଟ୍ରେ ଦ୍ୱାରପାଲ ମାନଙ୍କୁ ଯୋଗେଇଦେଲେ, ଆଉ ମା ଯଜ୍ଞ ସ୍ଥଳରେ ଧେନୁ ବସ୍ତା ଇତ୍ୟାଦି ଦାନ କରୁଛ। ଗୋପବାସୀ ଧୀରେ ଧୀରେ ବାହାରି ପଡ଼ିଲେ।

0: ବାବୁ ଯିଏ ଯେନ୍ତା ସେବାରେ ଗୋପାପୁରରେ ଯେନ୍ତା ସେବା
1: କରୁଥିଲେ,
0: କିଏ କ୍ଷୀରି ଖୁଆଉଥିଲା,
1: କିଏ
0: ପିଠା ଖୁଆଉଥିଲା, କିଏ ଚନ୍ଦନ ମଖଉଥିଲା, ସେନ୍ତା ସେବାରେ ନିଯୁକ୍ତ ଭାବରେ ପହଞ୍ଚିଗଲେ
1: ପହଞ୍ଚିଗଲେ
0: ସେ ଗେଟ୍ ପାଖେ ପ୍ରଭାସ ତୀର୍ଥରେ ପ୍ରବେଶ ହୋଇଲେ କାନ୍ଦେ।

0: ଗେଟ୍ ପାଖେ ପହଞ୍ଚି ଗଲେ ସେ ଦ୍ୱାରପାଲ ମାନେ ବାଟ ଛେକିଛନ୍, ନନ୍ଦରେ ଯେନ୍ତା ଢୁକି ଯିମି ବୋଇଲେ ଛେକି ପକାଲି, ହଁ ଯେନ୍ତା ଛେକି ପକାଲେ ବୋଇଲେ ତୁମେ ଏନୁ କଲ
1: କଲ
0: ତୁମ ନିମନ୍ତ୍ରଣ କାର୍ଡ ଦଉ ଦେଖ ବୋଇଲେ,
1: ଦ୍ୱାରି
0: କହେ ତୁମର ନିମନ୍ତ୍ରଣ ପତ୍ର, ନିମନ୍ତ୍ରଣ ପତ୍ର ନ ଦେଲେ

0: ଅଧମ ଗୌଡ଼େ ବିନା ନିମନ୍ତ୍ରଣରେ ଭିତରକେ ଢୁକି ନି ପାର,
1: ଢୁକି ନି ପାର,
0: ତମ ନିମନ୍ତ୍ରଣ କାର୍ଡ ଦିଅ,
2: ପଛେ ଢୁକବ ଭିତର,
0: ପଛେ ଭିତରକେ ଢୁକବ ବୋଇଲେ, ଯଦି ନାଇଁ ମାନୁଛ ଶୁଣ ବୋଇଲେ, ଦେବ କି ରାଣୀ ମା କହିଛ ନାମକୁ
3: ନାହିଁ ଛାଡ଼ବ ବୋଲି ଗପର ଲୋକ,
0: ଦେବ କି ରାଣୀ ମା କହିଛ ନାମକୁ
3: ନାହିଁ ଛାଡ଼ବ ବୋଲି ଗପର ଲୋକ।

শুভ সন্ধ্যা শ্রোতা বন্ধু, আজি আম যুববাণীর খেল জগত কার্যক্রম আপন মান স্বাগত করুছি। উপস্থাপনার মু আপন মান যুবসাথী কুসুম। তো বর্তমান শ্রোতা বন্ধু, জাণিবা ইতিহাস পৃষ্ঠায় ঘটি আজি দিনর কিছু ঘটনাগুড়িক বিষয়ে। 1931 মসিহার ভারতর প্রসিদ্ধ ব্যঙ্গ রচয়িতা শরদ যোশী জন্মগ্রহণ করে। 1970 মসিহার ইউএসএসআর ର ପରମାଣୁ ପରୀକ୍ଷଣ ହୋଇଥିଲା। 1991 ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ଓ ଭାରତର ନବମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦେହାନ୍ତ ହୋଇଥିଲା। 1996 ମସିହାରେ ପ୍ରସିଦ୍ଧ ଶୀତଳ ପାନୀୟ କମ୍ପାନୀ ପେପ୍ସି ପ୍ରଥମ ଥର ମହାକାଶରେ ବିଜ୍ଞାପନ ଫିଲ୍ମ ପ୍ରସ୍ତୁତି ଲାଗି ଘୋଷଣା କରିଥିଲା। 2003 ମସିହାରେ ବିଶ୍ୱର 190 ଉର୍ଦ୍ଧ ଦେଶ ତମ୍ବାଖୁ ବିରୁଦ୍ଧରେ ଆନ୍ତର୍ଜାତୀୟ ସନ୍ଧିକୁ ଜେନେଭାରେ ମଞ୍ଜୁରୀ ପ୍ରଦାନ କରିଥିଲେ। 2001 ମସିହାରେ ଭାରତରେ ଏନରନ୍ କର୍ପୋରେସନର ବିଦ୍ୟୁତ୍ ଉତ୍ପାଦନକାରୀ ଉଦ୍ୟୋଗ ଦାଭୋଲ ପାୱାର କମ୍ପାନୀ ଏହାର ବିଦ୍ୟୁତ୍ ଯୋଗାଣ ଚୁକ୍ତିନାମା ସମାପ୍ତ କରି ପ୍ରତ୍ୟାହାର କରିବ ବୋଲି ଆନୁଷ୍ଠାନିକ ନୋଟିସ୍ ପ୍ରଦାନ କରିଥିଲା। ଶ୍ରୋତାବନ୍ଧୁ, ଏତ ଥିଲା ଇତିହାସ ଦର୍ପଣରେ ଆଜି। ଆଶା କରୁଛି ଆପଣମାନେ ନିଶ୍ଚୟ କିଛି ଜାଣିପାରିଥିବେ। ଶ୍ରୋତାବନ୍ଧୁ, ଖେଳ ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ଏହା କେବଳ ଆମ ମନୋରଞ୍ଜନ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ସୁରକ୍ଷା ଓ ମନୋବଳ ସୁଦୃଢ଼ କରିବାରେ ସହାୟକ ହୁଏ। ଖେଳ କେବଳ ଆମକୁ ଶାରୀରିକ ଶକ୍ତି ବୃଦ୍ଧି, ସହିଷ୍ଣୁତା ବିକାଶ ସହିତ ଜୀବନରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପ୍ରତି ପ୍ରେରିତ ହେବା ପାଇଁ ମାର୍ଗଦର୍ଶନ କରିଥାଏ। ସମାଜର ଏକ ଅତ୍ୟାବଶ୍ୟକ ଅଂଶ ହିସାବରେ ଖେଳ ଆମକୁ ନୀତିଶାସ୍ତ୍ର ଓ ନୈତିକତା ଶିଖାଇବା ସହିତ ଆମ ଆତ୍ମସମ୍ମାନ ଓ ସଫଳତା ପାଇଁ ଶ୍ରମ କରିବାର ପ୍ରେରଣା ଦେଇଥାଏ। ଖେଳ କେବଳ ଶାରୀରିକ କ୍ଷେତ୍ରରେ ନୁହେଁ, ବରଂ ମାନସିକ ଓ ଆତ୍ମିକ ଭାବରେ ମଧ୍ୟ ଆମକୁ ସବଳ କରେ। ଏହା ଦୃଢ଼

0: ପ୍ରତିବଦ୍ଧତା ନୈତିକ ମୂଲ୍ୟବୋଧ ଓ ଦଳୀୟ ସହଯୋଗର ଅର୍ଥ ବୁଝାଇଥାଏ, ଯାହା ମାନବ ସମ୍ପଦକୁ ଅଧିକ ପ୍ରଭାବଶାଳୀ ଓ ସଫଳ କରିବାରେ ସାହାଯ୍ୟ କରେ। ଶ୍ରୋତାବନ୍ଧୁ, ଇଂରାଜୀରେ ଏକ ପ୍ରବାଦ ଅଛି, ଏ ହେଲ୍ଦି ମାଇଣ୍ଡ ଲିଭ୍ସ ଇନ୍ ଏ ହେଲ୍ଦି ବଡି। ସୁସ୍ଥ ଶରୀର ହିଁ ସୁସ୍ଥ ମନର ପ୍ରବାସସ୍ଥଳୀ। ବର୍ତ୍ତମାନ ଯୁଗରେ ସରକାର କ୍ରୀଡ଼ାର ପ୍ରସାର ନିମନ୍ତେ ଅନେକ ଚେଷ୍ଟା ଚଳାଇଛନ୍ତି। ରେଡ଼ିଓ ଏବଂ ଟେଲିଭିଜନ ମାଧ୍ୟମରେ ଏହାର ପ୍ରସାର ଚାଲିଛି। ପ୍ରତ୍ୟେକ ବିଦ୍ୟାଳୟରେ ଖେଳ ପାଇଁ ସ୍ୱତନ୍ତ୍ର ପିରିୟଡ୍ ରହିଛି ଏବଂ ତାଲିମପ୍ରାପ୍ତ ଶିକ୍ଷକ ମଧ୍ୟ ନିଯୁକ୍ତ ହେଉଛନ୍ତି। ଆଜିକାଲି କୁସ୍ତି କସରତ, ସମରକଳା, ମୁଷ୍ଟିଯୁଦ୍ଧ, କରାଟେ ଶିକ୍ଷା ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟମାନ ଖୋଲାଗଲାଣି। ବିଭିନ୍ନ କ୍ରୀଡ଼ା କସରତ ଦ୍ୱାରା ମନ ପ୍ରଫୁଲ୍ଲ ରୁହେ ଓ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ ପାଇଥାଏ। ଆମ ଦେଶରେ ବିଭିନ୍ନ ପ୍ରକାର ଖେଳର ପ୍ରଚଳନ ରହିଛି, ସେଗୁଡ଼ିକ ସାଧାରଣତଃ ବାହ୍ୟ କ୍ରୀଡ଼ା ଓ ଅନ୍ତଃ କ୍ରୀଡ଼ା ଭାବେ ଦୁଇବିଧ ଅଟେ। ବାହ୍ୟ କ୍ରୀଡ଼ା ମୁକ୍ତ ଆକାଶ ତଳେ ଖେଳ ପଡ଼ିଆରେ ଖେଳାଯାଏ। କବାଡ଼ି, ଫୁଟବଲ, ଭଲିବଲ, କ୍ରିକେଟ, ବାସ୍କେଟବଲ ପ୍ରଭୃତି ବହୁବିଧ ବାହ୍ୟ ଖେଳ ପରିଦୃଷ୍ଟ ହୋଇଥାଏ। ଏହି ସମସ୍ତ ବାହ୍ୟ କ୍ରୀଡ଼ାଗୁଡ଼ିକ ମଧ୍ୟରୁ ଫୁଟବଲ ଖେଳ ହେଉଛି ଅନ୍ୟତମ। ଶ୍ରୋତାବନ୍ଧୁ, ଚମଡ଼ା ଖୋଳ ଆବୃତ ବଲ୍କୁ ଉତ୍ସାହ ଉଦ୍ଦୀପନା ସହିତ ଗୋଡ଼ରେ ଗଡ଼ାଇ ପ୍ରତିପକ୍ଷର ଗୋଲ୍ପୋଷ୍ଟ ଭିତରକୁ ନେଇଯିବା ଏହି ଫୁଟବଲ ଖେଳର ଅନ୍ତିମ ଲକ୍ଷ୍ୟ। ଏହି ଖେଳ ଏକ ବଡ଼ ଖେଳ ପଡ଼ିଆରେ ଦୁଇଟି ଦଳ ମଧ୍ୟରେ ଖେଳାଯାଏ। ପ୍ରତ୍ୟେକ ଦଳରେ 11 ଜଣ ଖେଳାଳି ଥାନ୍ତି। ଖେଳାଳିମାନେ ପାଦ ସାହାଯ୍ୟରେ ବଲ୍କୁ ନିୟନ୍ତ୍ରଣ କରି ଗୋଲ୍ କରିବାକୁ ଚେଷ୍ଟା କରନ୍ତି। କେବଳ ଗୋଲକିପର ହାତରେ ବଲ୍କୁ ଧରିପାରନ୍ତି। ଏହି ଖେଳ ସାଧାରଣତଃ 90 ମିନିଟ୍ ପର୍ଯ୍ୟନ୍ତ ଚାଲିଥାଏ। ଖେଳ ଆରମ୍ଭ ହେବା ସହିତ ଖେଳ ପଡ଼ିଆରେ ଉତ୍ସାହ ଭରିଯାଏ। ଦର୍ଶକମାନେ ନିଜ ନିଜ ପ୍ରିୟ ଦଳକୁ ଉତ୍ସାହିତ କରନ୍ତି। ଫୁଟବଲ ଖେଳ ଶରୀରକୁ ସୁସ୍ଥ ରଖିବା ସହିତ ଶୃଙ୍ଖଳା, ସହଯୋଗ ଓ ଦଳୀୟ ଭାବନା ଶିଖାଇଥାଏ। ଛୋଟ ଛୁଆଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଫୁଟବଲ ଖେଳକୁ ଭଲ ପାଆନ୍ତି। ତେବେ ଶ୍ରୋତାବନ୍ଧୁ, ଶୁଣିବା ଜଣେ ଫୁଟବଲ ଖେଳାଳି କାମିନୀ ମୁଣ୍ଡାଙ୍କ ସହିତ ଏକ ସାକ୍ଷାତକାର। ସାକ୍ଷାତକାରଟି କରିଛନ୍ତି କୈବର୍ତ୍ତ ସାହୁ।
1: ଶ୍ରୋତାବନ୍ଧୁ ନମସ୍କାର। ଖେଳ ହିସାବରେ ଆମର ଯୁବ ସମାଜରେ ଅନେକ ତାର ବିଶେଷତ୍ୱ ରହିଛି, ଏବଂ ଯେଉଁମାନେ ବି ଖେଳ ଖେଳିଛନ୍ତି କି ଖେଳୁଛନ୍ତି, ତ ସେମାନେ ଶାରୀରିକ ପରିଶ୍ରମ କରିବା ସହିତ, ସେମାନେ ନିଜର ଶାରୀରିକ ପରିଶ୍ରମ ହେବା ସହିତ ଅନେକ ଯେଉଁଟା ଆମେ ରୋଗ ଏବଂ ବୈରାଗ୍ୟ କଥା ଆମେ କହୁଛୁ, ତ ସେଥିରୁ ଆମକୁ ମୁକ୍ତି ମିଳୁଛି। ଶାରୀରିକ ପରିଶ୍ରମ ଦ୍ୱାରା ଆମର ସ୍ୱାସ୍ଥ୍ୟର ଯତ୍ନ ନେବା ସଙ୍ଗେ ସଙ୍ଗେ ଆମେ ଆମ ନିଜକୁ ଠିକ୍ ହିସାବରେ ରଖିପାରୁଛୁ। ଏବଂ ଯେଉଁ ଯୁବକ ଯୁବତୀମାନେ ଛାତ୍ର କିମ୍ବା ଛାତ୍ରୀ ଅଟନ୍ତି, ସେମାନେ ମୁଖ୍ୟତଃ ଦେଖିବାକୁ ଗଲେ ପାଠପଢ଼ା ପ୍ରତି ଧ୍ୟାନ ବେଶୀ ଦେଉଛନ୍ତି ଏବଂ ନିଜର ଶାରୀରିକ ପରିଶ୍ରମ ବା ଶାରୀରିକ ବ୍ୟାୟାମ ପ୍ରତି ଧ୍ୟାନ ଦେଉନାହାନ୍ତି। ତ ସେହି କ୍ଷେତ୍ରରେ ସେମାନଙ୍କର ଶରୀର ଠିକ୍ ହିସାବରେ ସୁସ୍ଥ ସବଳ ରହିବା ପରିବର୍ତ୍ତେ ଅନେକ ସମୟରେ ଦେଖିବାକୁ ପାଉଛୁ ଯେ ସେମାନେ ରୋଗମୁକ୍ତ ହେବା ପରିବର୍ତ୍ତେ ଅନେକ ରୋଗରେ ପୀଡ଼ିତ ହେଉଛନ୍ତି। ସମୟ ସମୟରେ ଯେତେବେଳେ ଆମର ଋତୁ ପରିବର୍ତ୍ତନ ସମୟରେ ସେମାନଙ୍କୁ ଜ୍ୱର, କାଶ, ଅନେକ ରୋଗ ଏମିତିକି ତାଙ୍କୁ ମାଡ଼ି ବସୁଛି, ଯଦ୍ୱାରା ସେମାନଙ୍କର ପଢ଼ାରେ ମଧ୍ୟ ତାଙ୍କର ଅସୁବିଧା ସୃଷ୍ଟି ହେଉଛି। ତ ଆମକୁ ଯଦି ଦେଖିବାକୁ ପଡ଼ିବ, ଆମେ ଯୁବ ସମାଜ ନିଜର ଶରୀରକୁ ଧ୍ୟାନ ଦେଇ ଆମେ ଯଦି ପାଠ ପଢ଼ିବା ପ୍ରତି ଧ୍ୟାନ ଦେବା, ତା ସହିତ ଆମେ ଶାରୀରିକ ପରିଶ୍ରମ ବା ଖେଳ ପ୍ରତି ଧ୍ୟାନ ଦେବା, ନିଶ୍ଚୟ ଭଲ ଭାବରେ ରହିବା। ତ ଆଜି ଖେଳ ଜଗତ କାର୍ଯ୍ୟକ୍ରମରେ ଏମିତି ଜଣେ ଆସିଛନ୍ତି ଯେ କି ଜଣେ ଫୁଟବଲ ଖେଳାଳି, ନିଜକୁ ଫୁଟବଲ ଖେଳାଳି ଭାବେ ପରିଚିତ କରାଇ ସେ ଅନେକ ଯେଉଁଟାକି ଆମର ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ, ବ୍ଲକ ସ୍ତରରେ ଏମିତି ଅନେକ ଜାଗାରେ ଫୁଟବଲ ଖେଳିଛନ୍ତି ଏବଂ ଫୁଟବଲ ଖେଳି ନିଜର କ୍ୟାରିୟରକୁ ମଧ୍ୟ ସୁଧାରିଛନ୍ତି ଏବଂ ସେ ବର୍ତ୍ତମାନ ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅଛନ୍ତି। ତ ମ୍ୟାଡ଼ାମ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର ସାର୍।
1: ତ ନିଜର ପରିଚୟ ପ୍ରଦାନ କରନ୍ତୁ।
2: ମୋ ନାଁ ହେଉଛି କାମିନୀ ମୁଣ୍ଡା, ମୁଁ ଗୋଟେ ଫୁଟବଲ ପ୍ଲେୟାର
1: ଖେଳାଳି ଅଛନ୍ତି। ତ ଯେତେବେଳେ ଆପଣ ଫୁଟବଲ ଖେଳ ଆରମ୍ଭ କଲେ, କିଭଳି ଭାବରେ ଆରମ୍ଭ କଲେ ସେ ସମ୍ପର୍କରେ କୁହନ୍ତୁ।
2: ମୁଁ ଯେତେବେଳେ ଷ୍ଟାର୍ଟ କଲି, ସେତେବେଳେ ମୁଁ ଜାଣିନଥିଲି କି ମୁଁ ଗୋଟେ ଫୁଟବଲ ପ୍ଲେୟାର ହେବି କହିକି।
1: ଆଜ୍ଞା।
2: ଆମର ସିନିୟର ଦିଦିମାନେ ଥିଲେ ଆମ ଗାଁର, ସେମାନେ ଯାଉଥିଲେ ଯାଉଥିଲେ ମୁଁ ଏମିତି ଆମ ଗ୍ରାଉଣ୍ଡ ଓମେନ୍ସ କଲେଜ

0: ଯେଉଁ
1: ଆଜ୍ଞା
0: ପାଖରେ ଅଛି, ହେଲେ ଏମିତି ଦିଦିମାନେ ଯାଉଥିଲେ, ହେଲେ ଆମେ ଦେଖିବା ପାଇଁ ଯାଉଥିଲୁ, ହେଲେ ସେଇଠୁ ଦେଖିକି ଆମର ବି ମାନେ ଇଚ୍ଛାଟା ହେଲା।
1: ଆଜ୍ଞା
0: ତାପରେ ସେଇଠୁ ଆମେ ଗଲୁ ପ୍ରାକ୍ଟିସ୍, ତାପରେ ସାର୍ ମାନେ ଆମକୁ କହିଲେ କି ତମେ ଫୁଟବଲ ଖେଳିବ କି, ତାପରେ ଆମେ କହିଲୁ ହଁ ଆମେ ଖେଳିବୁ। ତାପରେ ସେଇଠୁ କୋଚ୍ ଆମକୁ ମାନେ କହିଲେ କି ହଉ ତମେ ଖେଳିବ, ହେଲେ ସବୁଦିନ ଆସିକି ଏଇ ଗ୍ରାଉଣ୍ଡରେ ପ୍ରାକ୍ଟିସ୍ କର କହିଲେ। ତାପରେ ଆମେ ସାର୍ଙ୍କ ସହିତ ପ୍ରାକ୍ଟିସ୍ କରିଲୁ।
1: ଆଜ୍ଞା ତ ଏଇଟା ତ ଆରମ୍ଭ କଥା କହିଲେ, କେବେ କେତେବେଳେ ଆପଣ କିଭଳି ଭାବରେ ଆପଣ ଫୁଟବଲ ଆରମ୍ଭ କଲେ, ତ ଫୁଟବଲ ଖେଳକୁ ଆପଣ କାହିଁକି ପ୍ରାଧାନ୍ୟ ଦେଲେ ସେ ସମ୍ପର୍କରେ କୁହନ୍ତୁ। ଆପଣ ଚାହିଁଥିଲେ ଆଉ ଅନ୍ୟ ଖେଳ ବି ଖେଳିଥାନ୍ତେ?
0: ପ୍ରାଧାନ୍ୟ ଏଥିପାଇଁ କି ଗୋଟେ ସମସ୍ତଙ୍କର ଅଲଗା ଅଲଗାର ସ୍ୱପ୍ନ ଥାଏ ନା, କିଏ କ'ଣ ଖେଳିବ କହିକି।
1: ଆଜ୍ଞା
0: ହେଲେ ଆମର ସେଇଠିର ଦିଦିମାନେ ଥିଲେ, ତ ଆମକୁ ବି ଇଚ୍ଛା ହେଲା କି ଦିଦିମାନେ ଖେଳୁଛନ୍ତି ଆମେ ବି ଖେଳିବୁ। ଯେମିତି ସେମାନେ ବି ଖେଳିକି ଜବ୍ କରିକି ସେଟେଲ୍ ହେଇଯାଇଛନ୍ତି, ତାଙ୍କୁ ଦେଖିକି ଆମର ମାନେ ଇଚ୍ଛା ହେଲା କି ଆମେ ବି ଖେଳିବୁ।
1: ଆଜ୍ଞା
0: ସେଥିପାଇଁ ଆମେ ଫୁଟବଲକୁ ବେଶୀ ମାନେ ଇଣ୍ଟରେଷ୍ଟ କରିଲୁ ଆଉ ଚଏସ୍ କରିଲୁ।
1: ଆଚ୍ଛା, ତ ଆପଣ ଯେତେବେଳେ ଫୁଟବଲ ଖେଳୁଥିଲେ, ଆପଣ ଯେତେବେଳେ ଠାରୁ ଆରମ୍ଭ କଲେ ଫୁଟବଲ ଖେଳିବା, ଆପଣ ରାଜ୍ୟ ସ୍ତରରେ ଖେଳିଥିବେ, ବ୍ଲକ ସ୍ତରରେ ଖେଳିଥିବେ, ଜିଲ୍ଲା ସ୍ତରରେ ଖେଳିଥିବେ, ତ ଏଭଳି ଭାବରେ ଆପଣ କେଉଁ କେଉଁ ଜାଗାକୁ ଯାଇଥିଲେ ଏବଂ ଆପଣଙ୍କର ସର୍ବପ୍ରଥମେ ଯେଉଁ ଜାଗାକୁ ଆପଣ ଖେଳିବାକୁ ଯାଇଥିଲେ ଏବଂ ସେଥିରେ ଅଭିଜ୍ଞତା ସାଉଁଟିଥିବେ, ତ ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ମୋର ଫାର୍ଷ୍ଟ ଷ୍ଟାର୍ଟିଂ ହେଉଛି ମୁଁ ଡିଷ୍ଟ୍ରିକ୍ଟ ଲେଭେଲରେ ଖେଳିଲି,
1: ଆଜ୍ଞା
0: ଯେଉଁଟାକି ଝାରସୁଗୁଡ଼ାରେ ହେଇଥିଲା। ସେଇଠି ମୁଁ ମୋର ଭଲ ପରଫର୍ମାନ୍ସ ଦେଲି। ତାପରେ ନେକ୍ସଟ ଟାଇମ୍ ମୋତେ ଷ୍ଟେଟ୍ ଲେବୁଲ ପାଇଁ ସିଲେକ୍ସନ୍ କଲେ,
1: ଆଜ୍ଞା
0: ତାପରେ ଡାକିଲେ ଷ୍ଟେଟ୍ ଲେବୁଲ ଖେଳିବା ପାଇଁ ଗଲି, ସେଇଠି ବି ସିଲେକ୍ସନ୍ ହେଲି। ସେଇଠି ଆମେ ପୁନେ ଯାଇଥିଲୁ, ଆଉ ସ୍କୁଲ ତରଫରୁ ବି ଯାଇଥିଲୁ,
1: ଆଜ୍ଞା
0: ଡିଷ୍ଟ୍ରିକ୍ଟ ତରଫରୁ ବି ଯାଇଥିଲୁ, ପୁନେ, ମଣିପୁର, MP, ବହୁତ ଜାଗା ସବୁ, ବହୁତ ବ୍ଲକ ସବୁ ବି ଖେଳିଛୁ ସମ୍ବଲପୁରରେ।
1: ଆଜ୍ଞା ଯେତେବେଳେ ଆପଣ ମାନେ ରାଜ୍ୟସ୍ତରରେ ଖେଳୁଥିଲେ, ରାଜ୍ୟସ୍ତରର ରାଜ୍ୟର ଜଣେ ପ୍ରତିଭାଗୀ ହେଇକରି ଖେଳୁଥିଲେ କିମ୍ବା ଜିଲ୍ଲା ସ୍ତରରେ ଖେଳୁଥିଲେ, ତ ସେ ସମୟରେ ଆପଣ ରାଜ୍ୟ ବାହାରକୁ ବି ଖେଳିବାକୁ ଯାଇଛନ୍ତି, ସ୍କୁଲରୁ ହଉ, ସ୍କୁଲ ତରଫରୁ ହଉ କିମ୍ବା ଅନ୍ୟ ତରଫରୁ ହଉ, ତ ଯେତେବେଳେ ଆପଣ ଖେଳିବାକୁ ଯାଉଥିଲେ ଆପଣଙ୍କର କିଛି ଅଭିଜ୍ଞତା ଥିବ, ସେଠାରେ କିଛି ଅସୁବିଧା ହଉଥିଲା, ସୁବିଧା ହଉଥିଲା ଖେଳାଳି ହିସାବରେ, ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ଯେତେବେଳେ ଆମେ ବାହାରକୁ ଖେଳିବା ପାଇଁ ଯାଉ ଗୋଟେ
1: ଆଜ୍ଞା
0: ପ୍ଲେୟାର, ତ ବହୁତ କିଛି ଷ୍ଟ୍ରଗଲ୍ କରିବାକୁ ପଡ଼େ ଜର୍ଣ୍ଣିଂ
1: ଆଜ୍ଞା
0: କରିବା ବେଳେ।
1: ଆଜ୍ଞା
0: ଖାଇବାର ହଉ କି ଶୋଇବାର ହଉ, ମାନେ ସବୁ କିଛି ଦେଖିବାର ପଡ଼େ।
1: ଆଜ୍ଞା
0: କୋଚ୍ ମାନଙ୍କର ବି କଥା ଶୁଣିବାର ଜରୁରୀ, କି ନ ଶୁଣିଲେ ସେଇଠୁ ପୁଣି ଅନ୍ଡିସିପ୍ଲିନ୍ କହିବେ,
1: ଆଜ୍ଞା
0: ନହେଲେ ଅନ୍ଡିସିପ୍ଲିନ୍ କହିକି ଆମକୁ ପଠେଇ ଦଉଥିଲେ,
1: ଆଜ୍ଞା
0: କାଟି ଦଉଥିଲେ ସିଲେକ୍ସନ୍ରୁ ବି।
1: ଆଜ୍ଞା
0: ତ ସବୁକିଛି ଆମେ ମେଣ୍ଟେନ୍ କରିକି ସବୁ କିଛି ମାନେ ଭୁଲ ନଥିଲେ କି ଭୁଲ ଥିଲେ ବି ଆମେ ଚୁପ୍ ହେଇକି ଡିସିପ୍ଲିନ୍ରେ ସବୁ କାମ କରୁଥିଲୁ।
1: ଆଜ୍ଞା ଏ ଖେଳ ଖେଳିଲା ସମୟରେ ଏଭଳି ଏକ ଘଟଣା କିମ୍ବା ଦୁର୍ଘଟଣା କଥା କୁହନ୍ତୁ, ତ ଯେଉଁଟାକି ଆପଣଙ୍କର ଜୀବନରେ ସବୁଦିନ ପାଇଁ ଲିପିବଦ୍ଧ ହୋଇକି ରହିଛି କିମ୍ବା ଆପଣ କେବେ ଭୁଲି ପାରିବେ ନାହିଁ।
0: ଯେତେବେଳେ ଖେଳିଲା ବେଳେ ମାନେ ଆମର ଖେଳିଲା ବେଳେ ତ କ'ଣ ହେବ କିଏ ଜାଣିନାହାନ୍ତି ନା,
1: ଆଜ୍ଞା
0: ତ ଇଞ୍ଜୁରି ଗୋଟେ ଏମିତି ଜିନିଷ କେତେବେଳେ ଆସିବ ସେଟା ଜଣାପଡ଼େନି।
1: ଆଜ୍ଞା
0: ତ ମୁଁ ଖେଳୁଥିଲି, ଏମିତି ଖେଳିଲା ଟାଇମ୍ରେ ହିଁ ମୋର ଗୋଡ଼ଟା ବହୁତ ଜୋରରେ ମାଡ଼ ହେଇଗଲା,
1: ଆଜ୍ଞା
0: ମାଡ଼ ହେଇଗଲା। ତାପରେ ମୋତେ ଡକ୍ଟର କହିଲା କି ତୁ ଏବେ 6 ମାସ ରେଷ୍ଟ କରେ, ନହେଲେ ଆଗକୁ ମାନେ ତୋର ପ୍ରୋବ୍ଲେମ୍ ହେବ, ଯେମିତି ଅପରେସନ୍ କରିବାର ପଡ଼ିବ।
1: ଆଜ୍ଞା
0: ହେଲେ ତାପରେ ମୁଁ ପୁରା ଡରିଗଲି, ତାପରେ ଡରିକି ପୁରା ବହୁତ ଦୁଃଖ କି ଗୋଟେ ଆମେ ପ୍ଲେୟାର ମାନେ 6 ମାସ ଏତେ ମାସ ରେଷ୍ଟ କରିଲା ବେଳେ ଭଲ ଲାଗେନି।
1: ଆଜ୍ଞା
0: ହେଲେ ତାପରେ ମୁଁ କହିଲି ନା ମୁଁ ଅପରେସନ୍ କରିବାର ଯାଏ ମୁଁ ପହଞ୍ଚିବିନି, ମୁଁ 6 ମାସ ହଉ ବଟକିନ୍ ମୁଁ ରିହାବ କରିକି ଫିଜିଓ ଡକ୍ଟର ଦେଖେଇକି ମୁଁ ମୋ ଗୋଡ଼କୁ ଠିକ୍ କରିବି କହିଲି।
1: ଆଜ୍ଞା ହଁ, ସେଇଟା ଆପଣଙ୍କର ଜୀବନର ଗୋଟିଏ ଦୁର୍ଘଟଣା, ତ ଯେଉଁଟା କି ଦୁର୍ଘଟଣା ତ କେବେ କହିକି ଆସେ ନାହିଁ, କାହିଁକି ସେ ଇନ୍ସିଡେଣ୍ଟ ଯେଉଁଟା କୁହାଯାଏ, ଦୁର୍ଘଟଣା ତାକୁ କୁହାଯାଏ, ଆକ୍ସିଡେଣ୍ଟ ଇଜ୍ ଅଲୱେଜ୍ ଏନ୍ ଇନ୍ସିଡେଣ୍ଟ, ତାକୁ ଇନ୍ସିଡେଣ୍ଟ ବୋଲି କହୁ ଆମେ, ଘଟଣା ବୋଲି କହୁ, ତ ସେଇ ଘଟଣାରେ ଆପଣଙ୍କ ଯେଉଁ ଦୁର୍ଘଟଣା ହେଇଥିଲା ସେଇଟା ଆପଣ କହିଲେ। ତ ଆଉ ଗୋଟେ କଥା କୁହନ୍ତୁ, ଆପଣଙ୍କର ଇଚ୍ଛା ଥିଲା ଯେ ଛୋଟ ଦିନୁ ଫୁଟବଲ ଖେଳିବା, ତ ଯେତେବେଳେ ଆପଣ ସ୍କୁଲ ସମୟରେ ଖେଳୁଥିଲେ ଫୁଟବଲ ଖେଳିବା ପାଇଁ, ଯେତେବେଳେ ବାହାରୁଥିଲେ ଘର ଲୋକ ଆପଣଙ୍କୁ କ'ଣ କହୁଥିଲେ, ସପୋର୍ଟ କରୁଥିଲେ ନା ଅପୋଜ୍ କରୁଥିଲେ ସେଇଟା?
0: ମୁଁ ଯେତେବେଳେ ଛୋଟବେଳୁ ଖେଳିଲି ମୋ ଘରେ ସପୋର୍ଟ କରୁଥିଲେ, ବଟ୍ ଗାଁ ଲୋକ ବହୁତ କିଛି କଥା କହନ୍ତି ନା,
1: ଆଜ୍ଞା
0: ତା ଝିଅ ଫୁଟବଲ ଖେଳି ଯାଉଛି, ଏମିତି ମାନେ ଛୋଟ ଛୋଟ ପିନ୍ଧିକି ଯାଉଛି, ଫୁଟବଲ ଝିଅମାନେ ଏମିତି ହେଉଛନ୍ତି। ତ ମୋ ମା ଆସିକି ମୋତେ କହୁଥିଲେ କି ଏମିତି ଏମିତି କହୁଛନ୍ତି, ବଟ୍ ମୁଁ ମୋ ମାଆକୁ କହୁଥିଲି କି ନା ସେମାନେ ଲୋକ ବହୁତ କିଛି କହିବେ, ବଟ୍
1: ଆଜ୍ଞା
0: ମୁଁ କ'ଣ ତମେ ଜାଣିଛ ନା ନାହିଁ, ଯେବେ ମୁଁ ମୋର କିଛି ଶୁଣିବ ହେଲେ ତାପରେ ମୋତେ କହିବ, ମୁଁ କହୁଥିଲି।
1: ଆଜ୍ଞା

0: ସକାଳୁ ଏମିତି ଉଠୁଥିଲି, ସକାଳୁ ଉଠିକି ଫ୍ରେଶ୍ ହେଇକି ସବୁ କାମ ସାରିକି ତାପରେ ଗ୍ରାଉଣ୍ଡ ଯାଉଥିଲି 6ଟାରେ।
1: ଆଜ୍ଞା।
0: 6ଟାରେ ଯାଇକି ଫାର୍ଷ୍ଟ ତ ନିଜର କୋଚ୍ ଆସିବେ, ତାଙ୍କୁ ୱେଟ୍ କରିବ,
1: ଆଜ୍ଞା।
0: ତାପରେ କୋଚ୍ ଯୋଉଟା କରେଇବେ ସେଇଟା କରିବ। ଫାର୍ଷ୍ଟ ତ ଆମର କୋଚ୍ କହୁଥିଲେ କି ଯାଅ ମାନେ ରାଉଣ୍ଡ ଦୌଡ଼ିବ ଗ୍ରାଉଣ୍ଡରେ
1: ଆଜ୍ଞା।
0: ଦୌଡ଼ିବା ପାଇଁ, ତାପରେ ଏକ୍ସରସାଇଜ୍ କରିବ, ତାପରେ ବଲ୍ ଟଚ୍ କରିବ।
1: ଆଜ୍ଞା। ତାପରେ ଆପଣ ଯୋଉଟା ଆସିଲା ମାନେ ଜଣେ ଗୋଟେ ପ୍ରଥମରୁ ଆରମ୍ଭ କରିବ, ତ ଯେତେବେଳେ ସେ ପ୍ରଥମରୁ ଆରମ୍ଭ କରିବ କିଛି ଜାଣିନଥିବ, କୋଚ୍ ତ ଯୋଉଟା କହିଲେ ବି ସେଇଟା ସେ କରିବ,
0: ଆଜ୍ଞା।
1: ତ ଯୋଉଟା ଆମେ ଗୁରୁ ବୋଲି ଆମେ ମାନୁଛୁ କୋଚ୍କୁ, ତ ସେ ଗୁରୁ ଯୋଉଟା ଶିଖେଇବେ ଯେମିତି ଭାବରେ ଶିଖେଇବେ ତାଙ୍କ କଥା ମାନିକରି ଆମେ ଯଦି ଖେଳିବା ଆରମ୍ଭ କରିବା ତ ନିଶ୍ଚୟ ଆଗକୁ ବଢ଼ିବା।
0: ଆଜ୍ଞା।
1: ତ ଆପଣ ତ ଜଣେ ଫୁଟବଲ ଖେଳାଳି, ଆପଣଙ୍କ ଭିତରେ ଆପଣ ନିଜେ ଏବେ କେତେ ଘଣ୍ଟା ପରିଶ୍ରମ କରୁଛନ୍ତି ଏବଂ ଆପଣ ନିଜର ଦିନଚର୍ଯ୍ୟା କିଭଳି ଭାବରେ ସମାପନ କରୁଛନ୍ତି ସେଇଟା ଟିକେ କୁହନ୍ତୁ।
0: ମୁଁ 3 ଘଣ୍ଟା ସକାଳେ ପ୍ରାକ୍ଟିସ୍ କରୁଥିଲି,
1: ଆଜ୍ଞା।
0: ଆଉ ଆଫ୍ଟରନୁନ୍ରେ 2 ଘଣ୍ଟା। ମୁଁ ପୁରା ଫୁଟବଲ୍ ପ୍ରତି ମାନେ ପୁରା ପାଗଲ ହେଇଯାଇଥିଲି।
1: ଆଜ୍ଞା।
0: ଯେମିତି ମୋତେ ଆଉ ମାନେ କ'ଣ କହନ୍ତି ନା, ପାଠ ବି ଇମ୍ପୋର୍ଟାଣ୍ଟ, ସେତେବେଳେ ମୁଁ ଟିକେ ପାଠ ପ୍ରତି ଏତେ ଇମ୍ପୋର୍ଟାଣ୍ଟ ଦେଉନଥିଲି।
1: ଆଜ୍ଞା।
0: ତାପରେ ଧୀରେ ଧୀରେ ସବୁ କିଛି ଜାଣିଲି।
1: ଆଚ୍ଛା, ଏଇଟା ତ ବହୁତ ଭଲ କଥା ଯେ ଏବେ ଯୋଉ ଆପଣ ଗୋଟିଏ ସର୍ଭିସ କରୁଛନ୍ତି ଓଡ଼ିଶା ପୁଲିସରେ ଆପଣ କାର୍ଯ୍ୟରତ, ଯଦି ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅଛନ୍ତି ତ ଆପଣଙ୍କର ଦିନଚର୍ଯ୍ୟା ଯୋଉଟା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ କିଭଳି ଭାବରେ ଆପଣଙ୍କର ସମୟକୁ ଅତିବାହିତ କରୁ ଆପଣଙ୍କ ସମୟକୁ ଅତିବାହିତ କରୁଛନ୍ତି ସେଇଟା କୁହନ୍ତୁ। କେତେ ସମୟ ଅଭ୍ୟାସ କରୁଛନ୍ତି ବର୍ତ୍ତମାନ, କେତେ ସମୟରୁ ଉଠୁଛନ୍ତି, ଆଉ କିଭଳି ଭାବରେ ଆପଣଙ୍କ ଦିନଚର୍ଯ୍ୟା
0: ଏବେ ତ ମୋର
1: କରୁଛନ୍ତି?
0: ଜବ୍ ହେଇଯାଇଛି,
1: ଆଜ୍ଞା।
0: ହେଲେ ମୁଁ ବେଶୀ ସମୟ ଏବେ ଗ୍ରାଉଣ୍ଡକୁ ଟାଇମ୍ ଦେଇପାରୁନି।
1: ଆଜ୍ଞା।
0: ତ ଏବେ ମୁଁ ମୁଁ ତ ମୋ ଫ୍ୟୁଚର୍ ମୁଁ କିଛି ଜବ୍ କରିବା ପାଇଁ ହିଁ ଖେଳୁଥିଲି ନା, ହେଲେ
1: ଆଜ୍ଞା।
0: ମୁଁ ମୁଁ ଚାହେଁ କି ମୁଁ ଫୁଟବଲକୁ ମାନେ ଛାଡ଼ିବିନି, ବଟ୍ ଏବେ ଜବ୍ କଲା ଦିନଠୁ ମୋର ଏମିତି ଟାଇମ୍ ହଉନି କି ମାନେ ସକାଳେ ଆମର ପିସ୍ ଡାକନ୍ତି 6ଟାରୁ, କେବେ କେବେ 9ଟା ହେଇଯାଏ,
1: ଆଜ୍ଞା।
0: ତ ସେଇଟା ଯାଏ। ତାପରେ ସାର୍ ମାଙ୍କୁ ବି କହିଛି କି ମୋତେ ପ୍ରାକ୍ଟିସ୍ ପାଇଁ ଛାଡ଼, ତ ଫାର୍ଷ୍ଟ ତ ଅଫିସିଆଲ ମାନେ ଅଫିସକୁ ଇମ୍ପୋର୍ଟାଣ୍ଟ ଦେବେ ନା,
1: ଆଜ୍ଞା।
0: ତ ମୁଁ ଫାର୍ଷ୍ଟ ଅଫିସକୁ ଦଉଛି, ଇଭିନିଂରେ ଏମିତି ଫ୍ରି ହେଲେ ଆଫ୍ଟରନୁନ୍ରେ ମୁଁ ପ୍ରାକ୍ଟିସ୍ କରୁଛି।
1: ଏଇଟା ତ ଭଲ କଥା କହିଲେ ଯେ ଆପଣ ଯେତେବେଳେ ସକାଳେ ମାନେ ଅଫିସ କାର୍ଯ୍ୟ କରୁନାହାନ୍ତି ସେହି ସମୟରେ ଖେଳିବାକୁ ଯାଉଛନ୍ତି, ଆପଣ ଯେତେବେଳେ ବି ସମୟ ପାଉଛନ୍ତି ତ ସେହି ସମୟରେ ଆପଣ ମୂଳ ଲକ୍ଷ୍ୟ ଅଛି ଯେ ଆପଣ ଖେଳିବା ପାଇଁ ଦାଉଁଛନ୍ତି ଏବଂ ନିଜ ମାନେ କାର୍ଯ୍ୟ ଯେଉଁଟାକି ଆପଣ ସେବା ଯେଉଁଟାକୁ ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅଛନ୍ତି ସେହି କାମକୁ କରିକି ଆପଣ ନିଜେ ଫୁଟବଲରେ ପ୍ରାକ୍ଟିସ୍ ଯେଉଁଟା ଅଭ୍ୟାସ ଚଲେଇଛନ୍ତି,
0: ଆଜ୍ଞା।
1: ତ ଏଇଟା ଗଲା ତ ଆପଣଙ୍କର ଦିନଚର୍ଯ୍ୟା। ତ ଦିନଚର୍ଯ୍ୟା ହିସାବରେ ଆପଣ କେତେଟାରୁ ଉଠୁଛନ୍ତି ଏବଂ କେତେ ମାନେ କେତେ ସମୟ ପର୍ଯ୍ୟନ୍ତ କ'ଣ କ'ଣ କରୁଛନ୍ତି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ମୁଁ ସକାଳେ 5:30ଟାରେ ଉଠେ,
1: ଆଜ୍ଞା।
0: 5:30ଟାରେ ଉଠେ, 6ଟାରେ ଅଫିସ ଯାଏ,
1: ଆଜ୍ଞା।
0: ଅଫିସରୁ ଆସିକି ଅଫିସରେ କିଛି କାମ ନଥିଲେ ଶୀଘ୍ର ଆସିକି ମୁଁ ଗ୍ରାଉଣ୍ଡ ପଟେ ଯାଏ, ଗ୍ରାଉଣ୍ଡରୁ ଆସିକି ଘର କାମ ଟିକେ କିଛି ଥାଏ ହେଲେ କରିଦିଏ, ତାପରେ ବ୍ରେକଫାଷ୍ଟ କରିକି
1: ଆଜ୍ଞା
0: ଶୋଇପଡ଼େ, ତାପରେ ଉଠିକି ଇଭିନିଂରେ ମୁଁ 4ଟାରୁ 6ଟା ମୁଁ
1: ଆଜ୍ଞା
0: ମୋର ପ୍ରାକ୍ଟିସ୍ ଯାଏ,
1: ଆଜ୍ଞା
0: ପ୍ରାକ୍ଟିସ୍ ଯାଏ, ପ୍ରାକ୍ଟିସ୍ରୁ ଆସିକି ଆମର 8ଟାରେ ଅଫିସ୍ ଅଛି, ଅଫିସ୍ ଯାଏ, ସେଇଠି 9ଟା ହେଇଯାଏ, 9ଟାରୁ ଆସିକି 10ଟା ଭିତରେ ମୁଁ ଡିନର କରିକି 10:30ଟାରେ ମୁଁ ଶୋଇପଡ଼େ।
1: ତ ଯାହା ହଉ ଆପଣ ମାନେ ଶୀଘ୍ର ଶୋଉଛନ୍ତି ଏବଂ ଶୀଘ୍ର ଉଠୁଛନ୍ତି ମଧ୍ୟ, ତ ସେଥିପାଇଁ ଆମର ଆମର ଯେଉଁଟା ଯୁବ ସମାଜ ଅଛନ୍ତି ତ ତାଙ୍କୁ ଗୋଟିଏ ବାର୍ତ୍ତା ଦେଉଛନ୍ତି ଯେ ଯେକୌଣସି ଯୁବକ କିମ୍ବା ଯୁବତୀ ହେଉ ସେ ଯଦି ତାର ଶୀଘ୍ର ଶୋଇବା କାମ ଯଦି ଶୀଘ୍ର କରେ ଏବଂ ରାତିଠାରୁ ଉଠି ଯଦି ନିଜର ପାଠପଢ଼ା କିମ୍ବା ଅନ୍ୟ ଯେକୌଣସି କାମ କରିବା ପାଇଁ ଇଚ୍ଛା କରେ ତାହେଲେ ନିଶ୍ଚୟଟା ଫଲବତୀ ହେବ ଏବଂ ତାକୁ ସେ କରିପାରିବ। ତ ଆଉ ଗୋଟିଏ କଥା ମୁଁ ଆପଣଙ୍କୁ ପଚାରିବି, ଯେତେବେଳେ ଆପଣ ଷ୍ଟେଟ୍ ଲେଭେଲ୍ ଖେଳୁଛନ୍ତି କିମ୍ବା ଡିଷ୍ଟ୍ରିକ୍ଟ ଲେଭେଲ୍ ଖେଳୁଛନ୍ତି, ଜିଲ୍ଲାସ୍ତରୀୟ କିମ୍ବା ରାଜ୍ୟସ୍ତରୀୟ ଖେଳୁଛନ୍ତି ଏବଂ ଆମେ ଯେଉଁଟା ବ୍ଲକସ୍ତରୀୟ ଜିଲ୍ଲାସ୍ତରୀୟ ବ୍ଲକସ୍ତରୀୟ ଖେଳୁଛୁ, ତ ଆଞ୍ଚଳିକ ଖେଳିବା ସମୟରେ ଅଲଗା ହେଉଛି ଏବଂ ରାଜ୍ୟସ୍ତରୀୟ ଖେଳିବା ସମୟରେ ଖେଳଟା ଅଲଗା ହେଉଛି, ତ ଟିକିଏ ଆପଣ ଆମର ଯୁବକ ଯୁବତୀମାନଙ୍କୁ ସେ ସମ୍ପର୍କରେ ସମ୍ୟକ ଧାରଣା ଦିଅନ୍ତୁ ଯେ ଯେଉଁଟା ଯେଉଁଟା ନୀତି ନିୟମ ଗୁଡାକ ଅଛି ଆମେ ଫୁଟବଲ କେମିତି ଖେଳିବା।
0: ଯେତେବେଳେ ଆମେ ଷ୍ଟେଟ୍ ଲେବୁଲ୍ ଖେଳୁଛୁ ସେତେବେଳେ ଆମେ ଗଭର୍ଣ୍ଣମେଣ୍ଟ ମାନେ ସବୁ କିଛି ଦଉଛି, ଫେସିଲିଟି ବହୁତ ଭଲ ଅଛି, ମାନେ ସବୁ କିଛି ଦେବ, ଫିଜିଓ ଦେବ, କିଛି ଟ୍ରିଟମେଣ୍ଟ ବହୁତ କିଛି ଅଛି, ବଟ୍ ଆମେ ଷ୍ଟେଟ୍ ଲେବୁଲ୍ରେ ଯେଉଁ ମାନେ ଯେଉଁ ଜିନିଷ ସବୁ ପାଉଛୁ ଆମେ ଡିଷ୍ଟ୍ରିକ୍ଟ ଲେବୁଲ୍ରେ ସେ ସବୁ ପାଉନୁ।
1: ଆଜ୍ଞା।
0: ଡିଷ୍ଟ୍ରିକ୍ଟ ଲେବଲ୍ରେ ଆମର ବିନା ଲାଇସେନ୍ସ କୋଚ୍ ଥାନ୍ତି, ଯେଉଁଟାକି ଆମେ ମାଡ଼ ହେଲେ ବି ଆମେ ତା ଉପରେ ହିଁ ଖେଳିବା।
1: ଆଜ୍ଞା।

0: ପାରନ୍ତିନି। ତ ଏଇଟା ଫରକ କି ମାନେ ଷ୍ଟେଟ୍ ଲେବୁଲରେ ଖେଳିଲେ ସବୁ କିଛି ତାଙ୍କ ପଟୁ ଖର୍ଚ୍ଚ କିଛି ବାଜିଲେ କ'ଣ ଡକ୍ଟର ସେମାନେ ହିଁ ବୁଝିବେ ତାଙ୍କ ସବୁ କିଛି।
1: ଆଜ୍ଞା
0: ଆଉ ଡିଷ୍ଟ୍ରିକ୍ଟ ଲେବୁଲରେ ଖେଳିଲେ ଏଇଟା କି ନିଜ ହାତରୁ ସବୁ କିଛି ଖର୍ଚ୍ଚ କରିବାର ପଡ଼ିଥାଏ,
1: ଆଜ୍ଞା,
0: ନିଜକୁ ସେଫ୍ଟିରେ ଖେଳିବାର ପଡ଼ିଥାଏ।
1: ଏଇଟା ତ ଭଲ କଥା କହିଲେ ଯେ ଆମେ ଯଦି ରାଜ୍ୟସ୍ତରୀୟ ଖେଳୁ ତାହେଲେ ନିଶ୍ଚୟ ସେମାନଙ୍କର ଯେଉଁଟା ସୁବିଧା ସୁଯୋଗ ଥାଏ ତ ସେଇଟା ଉନ୍ନତମାନର, ଏବଂ ଡିଷ୍ଟ୍ରିକ୍ଟ ଲେଭେଲ୍ ରାଜ୍ୟସ୍ତରୀୟ ଖେଳିଲେ ଆମେ ସେଇଟା ତ ଜିଲ୍ଲାସ୍ତରୀୟ ଖେଳିଲେ ଟିକିଏ କମ୍ ରହିଛି ବୋଲି କହୁଛନ୍ତି, କିନ୍ତୁ ଦିନକୁ ଦିନ ଯେତେବେଳେ ଆମେ ଖେଳିବା ପାଇଁ ଯାଉଛୁ ଏବଂ ଆମେ ପ୍ରଗତିଶୀଳ ଦୁନିଆରେ ପାଦ ରଖିଛୁ ନିଶ୍ଚୟ ସେଇଟା ଧୀରେ ଧୀରେ ମଧ୍ୟ ଠିକ୍ ହେବ।
0: ଆଜ୍ଞା,
1: ତ ଶେଷରେ ଆପଣ ଯୁବ ସମାଜକୁ କ'ଣ ଉପଦେଶ ଦେବେ, ଯୁବତୀମାନେ କିଭଳି ଭାବରେ ସେମାନେ ନିଜର ସମୟକୁ ଠିକ୍ ଭାବେ ଉପଯୋଗ କରିବେ ଏବଂ ପାଠପଢ଼ା ସହିତ ଖେଳ ପ୍ରତି କିଭଳି ଆଗ୍ରହ ପ୍ରକାଶ କରିବେ ସେ ସମ୍ପର୍କରେ କୁହନ୍ତୁ।
0: ଆଜିକାଲି ଦୁନିଆ ଏମିତି କି ଯେମିତି ପାଠ ବି ବହୁତ ଇମ୍ପୋର୍ଟାଣ୍ଟ,
1: ଆଜ୍ଞା,
0: ବଟ୍ ନିଜ ବଡି ବି ଇମ୍ପୋର୍ଟାଣ୍ଟ। ହେଲେ ପାଠ ସହିତ ନିଜ କିଛି ଏମ୍ କିଛି ରଖିବା କଥା, ଯେମିତି ମୁଁ ଜଣେ ଯେମିତି ପାଠ ସହିତ ଫୁଟବଲ କିଛି ଚଏସ୍ କଲି,
1: ଆଜ୍ଞା
0: ପରିବେଶ ଏମିତି ହେଲାଣି କି ଏବେ ବହୁତ ରୋଗ ସବୁ ହେଉଛି,
1: ଆଜ୍ଞା
0: ତ ଆମ ବଡିକୁ ମାନେ ଯୋଗ ସବୁ କରିବାର ବହୁତ ଜରୁରୀ।
1: ଆଜ୍ଞା
0: ପାଠ ପଢ ବଟ୍ ସକାଳୁ, ବହୁତ ପିଲା ଅଛନ୍ତି କି ସକାଳୁ ଉଠିକି ପାଠ ପଢୁଛନ୍ତି, ଲେକିନ ଗୋଟେ ଘଣ୍ଟା ନିଜ ବଡିକୁ ବି ୟୋଗା ସବୁ କରିକି ମାଇଣ୍ଡକୁ ବି ଠିକ୍ସେ ରଖିବାର ଅଛି।
1: ତ ଏଇଟା ତ ଭଲ କଥା କହିଲେ ଯେ ଯୁବକ ଯୁବତୀମାନେ ଯେଉଁମାନେ ବି ପାଠ ପଢ଼ୁଛନ୍ତି ନିଜ ଶରୀରକୁ ଠିକ୍ ହିସାବରେ ରଖି ନିଜର ଶାରୀରିକ ବ୍ୟାୟାମକୁ ଆପଣ ଶାରୀରିକ ବ୍ୟାୟାମ କରନ୍ତୁ ସବୁଦିନ, ଏବଂ ପାଠ ସହିତ କିଭଳି ଭାବରେ ସାଠ ହେବ ଅର୍ଥାତ୍ ଶାରୀରିକ ପରିଶ୍ରମ ହେବ ସେ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣ
0: ଆଜ୍ଞା,
1: ଆମର କାର୍ଯ୍ୟକ୍ରମକୁ ଆସିଲେ ଏବଂ ଫୁଟବଲ ସମ୍ପର୍କରେ, ତା ସହିତ ଆପଣ ନିଜର ଦିନଚର୍ଯ୍ୟା ସମ୍ପର୍କରେ, ଫୁଟବଲ ଖେଳାଳି କିଭଳି ଭାବରେ ଜଣେ ଉନ୍ନତି କରିପାରିବ, ତାର ଲକ୍ଷ୍ୟ ହୋଇପାରିବ ସେ ସମ୍ପର୍କରେ ଏତେ ଜିନିଷ ଆପଣ ଆମର କାର୍ଯ୍ୟକ୍ରମରେ କହିଲେ, ସେଥିପାଇଁ ଆମେ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
0: ଥ୍ୟାଙ୍କ ୟୁ ସାର୍।
1: ନମସ୍କାର।
2: ଶ୍ରୋତାବନ୍ଧୁ, ଶୁଣିଲେ ତ ସାକ୍ଷାତକାର? ଆଶା କରୁଛି ଆମ ଖେଳାଳି କାମିନୀ ମୁଣ୍ଡାଙ୍କ ଜୀବନଯାତ୍ରା ଆପଣମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟକ ହୋଇଥିବ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ମେ ମାସ 21 ତାରିଖ ଦିନ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଚା ଦିବସ ଇଣ୍ଟରନ୍ୟାସନାଲ୍ ଟି ଡେ ପାଳନ କରାଯାଏ। ଚାହା ହେଉଛି ଏମିତି ଏକ ପାନୀୟ ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନ ସହିତ ଗଭୀର ଭାବେ ଜଡ଼ିତ ଅଛି। ସକାଳର ଆରମ୍ଭ ହେଉ କି ସନ୍ଧ୍ୟାର ଆରାମ ମୁହୂର୍ତ୍ତ, ଏକ କପ୍ ଚା ଲୋକମାନଙ୍କୁ ସତେଜତା ଓ ଶାନ୍ତି ଦେଇଥାଏ। ଚା କେବଳ ଏକ ପାନୀୟ ନୁହେଁ, ଏହା ସାମାଜିକ ସମ୍ପର୍କର ଏକ ମାଧ୍ୟମ ଅଟେ। ବନ୍ଧୁବାନ୍ଧବ, ପରିବାର ଓ ସହକର୍ମୀମାନେ ଏକତ୍ର ହୋଇ ଚା ସହିତ ନିଜ ମଧ୍ୟରେ ଆଲୋଚନା ଓ ହସଖୁସି ମୁହୂର୍ତ୍ତ ବାଣ୍ଟିଥାନ୍ତି। ଭାରତରେ ଚା ଚାଷ ଅର୍ଥନୀତିରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଆସାମ, ଦାର୍ଜିଲିଂ ଓ ନୀଳଗିରି ପରି ଅଞ୍ଚଳଗୁଡ଼ିକ ଉତ୍ତମ ମାନର ଚା ଉତ୍ପାଦନ ପାଇଁ ପ୍ରସିଦ୍ଧ। ଏହା ଲକ୍ଷାଧିକ ଲୋକମାନଙ୍କୁ ରୋଜଗାର ମଧ୍ୟ ଯୋଗାଇଥାଏ। ଶ୍ରୋତାବନ୍ଧୁ, ଆନ୍ତର୍ଜାତୀୟ ଚା ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚା ଉତ୍ପାଦକ ଓ ଶ୍ରମିକମାନଙ୍କ ପରିଶ୍ରମକୁ ସମ୍ମାନ ଦେବା ଏବଂ ଚା ଶିଳ୍ପର ଗୁରୁତ୍ୱକୁ ସାରା ବିଶ୍ୱରେ ଆଲୋକିତ କରିବା। ଶ୍ରୋତାବନ୍ଧୁ, ଚା କେବଳ ଏକ ପାନୀୟ ନୁହେଁ, ଏହା ଆମ ଜୀବନରେ ଏକ ଆନନ୍ଦମୟ ଅଂଶ ଅଟେ। ତ ବର୍ତ୍ତମାନ ଶୁଣିବା ଶ୍ରୋତାବନ୍ଧୁ ଏକ ଗୀତ। କଥାଚିତ୍ର କପେ ଚା, କଣ୍ଠ ଗୌରବ ଆନନ୍ଦ, ଗୀତ ଆଶୁତୋଷ ପଟ୍ଟନାୟକ, ସଙ୍ଗୀତ ଗୌରବ ଆନନ୍ଦ।

ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 7:25ରେ ଜିଲ୍ଲା ହଲଚଲ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30ରେ କୃଷି ସଂସ୍କାର କାର୍ଯ୍ୟକ୍ରମ, ଏଥିରେ ଶୁଣିବି ଓଡ଼ିଶାର ମୃତ୍ତିକା କିସମ ଓ ଫସଲ ଚାଷ। ରାତି 8:02ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ। ରାତି 8:15ରେ ଆଲୋଚନା ବିବିଧତା ଭିତରେ ଏକତା, ଆଲୋଚନା କରିଛନ୍ତି ଜନ୍ମେଞ୍ଜୟ ଛତର। 8:30ରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ କଣ୍ଠ ସଙ୍ଗୀତ ଶୁଣିବି, ପରିବେଷଣ କରିଛନ୍ତି ଶିଳ୍ପୀ ବିଦୁଷୀ ଶ୍ରୁତି ସାଡୁଲିକର। ରାତି 9:15ରେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:02ରେ ଶୁଣିପାରିବେ ନାଟକ ଅଦୃଶ୍ୟ ଆତ୍ମାହୁତି, ରଚନା ଗଣେଶ୍ୱର ପ୍ରଧାନ, ପ୍ରଯୋଜନ ଶଶିଭୂଷଣ ଦାସ। ଆଜି ରାତି 10:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ସମ୍ବଲପୁର କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦେବିତୋଷ ଆଚାର୍ଯ୍ୟ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ଦୀପ ଏବଂ ସସ୍ମିତା ବିଶ୍ୱାଳ, ଗୀତିକାର ଦେବିତୋଷ ଆଚାର୍ଯ୍ୟ।

କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲି। କଣ୍ଠଶିଳ୍ପୀମାନେ ଥିଲେ କୁମାର ଦୀପ ଏବଂ ସସ୍ମିତା ବିଶ୍ୱାଳ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ରେଡିଓ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସେମାନେ ବି ପୁରସ୍କାର ମାନେ ବି ପାଇସାରିଲେନ ତାଙ୍କୁ ଶିଖେଇ ଶିଖେଇ କରି।
1: ଘରେ କିଏ କିଏ ଅଛନ୍ତି ପରିବାରରେ?
0: ପରିବାରରେ ଆମର ଏହା ଦେଖ, ପରିବାରରେ ଆମର ତ ଦୁଇ ପୁଅ, ବଡ ପୁଅଟା ସେ ଅଲଗା ଅଛି, ଝିଅଟା ବାହା କରିଦେଲୁ ନ, ଆର ସାନ ପୁଅଟା ଆମର ସାଙ୍ଗେ ଅଛି।
1: ଆଜ୍ଞା, ହେଲେ ସାନ ପୁଅ ବୋହୁ ଆପଣ ସ୍ୱାମୀ ସ୍ତ୍ରୀ,
0: ଆର ଆମର ଦୁଇଟା ନାତି ଅଛନ୍।
1: ଦୁଇଟା ନାତି, ତେବେ ବୋହୁ ଜାଣିଛନ୍ତି କି ନାଇଁ ବୁଣା ବୁଣି?
0: ଏଇଟା ତ ଆସିଛେ, ସେ ନୁହେଁ ଶିଖେ, ସେ ବି ଶିଖବା ସେଟା।
1: ତେବେ ଆପଣଙ୍କର ଆଗ୍ରହ ହଉନି ଯେ କି ତାଙ୍କର ଆଗ୍ରହ ସେ ପ୍ରକାଶ କରିଛନ୍ତି
0: ଯେ
1: ମାନେ ଯେମିତି ଆପଣ ଯାଇକି ବହୁତ ଜାଗାରେ ପୁରସ୍କୃତ ହେଇକି ଆସିଲେଣି, ସେମିତି ସେ ବି ପୁରସ୍କାର ଆଣନ୍ତୁ?
0: ହଁ, ଯିଏ କରିବ ଜୀବନଟା। ଶୁଣୁ, ମୁଁ ଗୋଟେ କଥା କହିଦଉଛି।
1: ଆଜ୍ଞା,
0: ଆମର ବୁଣା କାମଟା ଏମିତି କାମଟିଏ ଯେ ମୋର ଜୀବନରେ ମୁଇଁ ଯେତିକି ପରିଶ୍ରମଟେ କରିଛି, ସେ ପରିଶ୍ରମ କରିବାଟା ବହୁତ ମୁସ୍କିଲ ହେ, ଯାହାଦେ ବି ମୋର ଆଖି ବି ଧାର ବୋହି ପଡ଼ବା ସେନ୍ତା ପରିଶ୍ରମ।
1: ନିହାତି, ସେଇ କଥା ତ ଆମେ ଜାଣିବା ପାଇଁ ଚାହୁଁଛୁ, ସେଇ ସଂଘର୍ଷର କାହାଣୀ।
0: ସେଇ ସଂଘର୍ଷ, ସଂଘର୍ଷ ନେଇ ହେଲେ ତ ନେଇ ହୁଏ, ଆଗକେ ତ ମନୁଷ୍ ବଡ଼ ହୋଇ ନା ପାରେ, ଆଗକେ ଚଢ଼ି ନା ପାରେ ଜୀବନ। ଦେଖ ଏମିତି କଥା ଥିଲା, ଆମେ ଦେଖ ଆମେ ସମସ୍ତେ ଗୋଟେ ଜାଗାରେ ଥିଲୁ, ମୋର ଶାଶୁ ଶ୍ୱଶୁର ମୋର ଦିଅର ଥିଲେ ନନ୍ଦ ଥିଲେ, ସମସ୍ତେ ଆମେ ଗୋଟେ ଜାଗାରେ ଥିଲୁ। ଯେତେବେଳେ ଆମେ ଅଲଗା ହୋଇଗଲୁ ସେତେବେଳେ ଆମର ଜୀବନରେ ଗୋଟେ ଦୁସରା ଆସିଗଲା, ଆମକୁ ଖାଇବାର ମଧ୍ୟ ନାଇଁ ଥାଇ। ଗୋଟେ ଛୁଆ 5 ବରଷ, ଗୋଟେ ଛୁଆ 2 ବରଷ, ଗୋଟେ ଛୁଆ 6 ମାସ। ସେ ଟାଇମରେ ଯେନ୍ କାମ ପଡିଛି, ଦିନ ଆର ରାତି ଏକାକାର ହୋଇଯାଇଛି କାମ କରିବାର।
1: ତ ବର୍ତ୍ତମାନ ଯୋଉ ସ୍ଥିତି, ଆପଣ ଅନେକ ଜାଗାରେ ପୁରସ୍କୃତ ହେଇ ସାରିଲେଣି, କୋଉ କୋଉ ଜାଗା ମ୍ୟାଡାମ ଆପଣ ଯାଇଛନ୍ତି?
0: ପ୍ରତିବର୍ଷ ଦିଲ୍ଲୀ ଯାଉଛୁ।
1: ଆଜ୍ଞା,
0: 30 ବର୍ଷ ହେଲାଣି।
1: ବିଦେଶ କୁଆଡେ ଯାଇଛନ୍ତି?
0: ବିଦେଶ ତ ମୁଁ ଖାଲି ଇଥିଓପିଆ ଯାଇଥିଲି।
1: ଇଥିଓପିଆ?
0: ହଁ, ଆଫ୍ରିକା।
1: ଆଫ୍ରିକା,
0: ଆମର ଘରେ ମତେ ବି ଛାଡ଼ବାର କି କେହି ମନ ନାଇଁ ଥାଇ, ଗୋଟେ ଲେଡିସ ଟିକେ ଆମେ ଏକଲା ନାଇଁ ଛାଡ଼ୁ ବୋଲି, କାରଣ ଆମର ଓଡ଼ିଶାରେ ବି କେହି ନାଇଁ ଯାଇ, ଖାଲି ମୁଁ ଏକଲା ଯାଇଥିଲି।
1: ହେଲେ ସେଠି ଡର ଲାଗିଲାନି?
0: ନାଇଁ, 22 ଲେଡିସ ଯାଇଥିଲୁ।
1: ଆଚ୍ଛା, ସମସ୍ତଙ୍କ ସାଙ୍ଗରେ?
0: ସାରା ଇଣ୍ଡିଆରେ 22 ଲେଡିସ ଇଏ ହୋଇଥିଲେ।
1: ଆପଣ କେବେ ଭାବି ନଥିବେ? ନାଇଁ
0: ନାଇଁ,
1: ଆଫ୍ରିକା କୋଉଠି ଆଉ ବରପାଲି ଗାଁ କୋଉଠି?
0: କୋଉଠି ସେଟା ମୁଇଁ ନାଇଁ ଜାଣି, ଏତିକି ବି ନାଇଁ ଜାଣିଥିଲି, ଖାଲି ପହଲା ଜାଣିଥିଲି ମୋର ଶ୍ୱଶୁର ଆମେରିକା ଯାଇଥିଲେ, 3 ମାସ ଥିଲେ ଆମେରିକା ଯାଇଥିଲେ, ହଂକଂ ଯାଇଥିଲେ।
1: ତ ସେଠିକି ଯୋଉ ଆପଣ ଯାଇଥିଲେ ମ୍ୟାଡମ ଆଫ୍ରିକା, ସେଇଠି କଣ କୋଉ କାମ ପାଇଁ ଯାଇଥିଲେ, କଣ ସବୁ କାର୍ଯ୍ୟକ୍ରମ ହେଇଥିଲା ସେଠି?
0: ସେଠି ଆମର ବୁଣା କାମ ଦେଖାବା ପାଇଁ ମୁଇଁ ଲୁମ୍ଟେ ଧରିକି ଯାଇଥିଲି, ଛୋଟିଆ ଲୁମ୍ଟେ ରଖିଛି, ସେ ଲୁମ୍ଟା ଧରିକି ଯାଇଥିଲି।
1: ସେଠି କେମିତି ବୁଣା ହଉଛି, ସୂତା କାମ କେମିତି ହଉଛି?
0: ସେଠି ତାଙ୍କର ବି ଲୁମ୍ ଆସିଥିଲା।
1: ଆଜ୍ଞା,
0: ଆର ଆମର ବି ଲୁମ୍ ଯାଇଥିଲା, ତାଙ୍କ ଲୁମ୍ଟା କାଣା ସେମାନେ ଦେଖନ୍ତି, ତାଙ୍କଟା ପ୍ଲେନ ବୁଣା ନେଇ ଏନ୍ତା ନେ ବାହାରୁଥି ସବୁ ବାନ୍ଧ, ବେଲେ ଆମର ବୁଣା କେ ଦେଖନ୍, ଆର ସେମାନେ ବୋଲନ୍ କି ତାଙ୍କର ବୁଣା ବି ହଉଛି ଆର ଫିଗର ବି ବାହାରୁଛି, ଦୁଇଟା ହଉଛି, ଆମଟା ଖାଲି ବୁଣା ହଉଛି ବୋଲନ୍।
1: ମାନେ ଯୋଉ ଆମେ ଶାଢୀରେ ଦେଖୁଛୁ, ନିଜେ ପିନ୍ଧୁଛୁ ମଧ୍ୟ, କିନ୍ତୁ ଆମର ସେତିକି ଅଭିଜ୍ଞତା ନାହିଁ ମ୍ୟାଡମ। ଏଇଠି ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ସେଇ କଥାଟି, ଯେ ଯୋଉ ଆମେ ଚିତ୍ର ଦେଖୁଛୁ, ଶୁଆର ଚିତ୍ର ହେଲା, ଗଛର ଚିତ୍ର ହେଲା, ମୟୂର ଚିତ୍ର ହେଲା, ଏଇସବୁ ଚିତ୍ର କେମିତି ଆପଣ କନା ଦେହରେ ତାକୁ ପ୍ରସ୍ଫୁଟିତ କରନ୍ତି?
0: ସେଟା ପହଲା ଗୋଟେ ଡ୍ରଇଂ ହବ।
1: ଆଜ୍ଞା,
0: ଗୋଟେ ଡ୍ରଇଂ କଟା ହବ, ଡ୍ରଇଂ ହେଲେ ଡ୍ରଇଂ କେ ତାହାକେ ଗ୍ରାମ ବନା ହବ, ଗ୍ରାମରେ ତାହାକେ ମେଜରମେଣ୍ଟ କରିବେ କେତେ କାରିରେ କେତେ ବସବ ଗୋଟେ ଜିନିଷଟେ, ସେଟା କରିକି ତାହାକେ ଆମେ ସୂତାରେ ବାନ୍ଧବୁ, ସେଟା ସେଟା ତାର ସୂତାକେ ଉକୁଲମୁ, ତାରକେ ଗୋଟେ ତାର ଫ୍ରେମ ଅଛି କମଡ଼ା ବୋଲସନ ଆମର, ସେନ ଲଗାମୁ, ସେ ଗ୍ରାଫଟା ପକେଇ କରି ସେନ ବାନ୍ଧଟା ବାନ୍ଧମୁ, ସେଟା ଦେଖିକରି
1: ସେଟା ଦେଖିକରି କୋଉ ଗଣ୍ଠି ଯାକେ ଗଲେ ସେଇ ଫିଗରଟା ବାହାରିବ,
0: ଯେ ସେଟା ଆମେ ଗଣ୍ଠି ନାହିଁ, ସେ ଗଣ୍ଠି କେ ଯେ ଆମର ଗ୍ରାଫରେ ଥିବା ସେ ଗ୍ରାଫ ଆଗରେ ଗୋଟେ ଗଣ୍ଠି ହେବା।
1: ଆଚ୍ଛା,
0: ସବୁ ଗୋଟେ ଗୋଟେ ଗୋଟେ ଗୋଟେ କରି ଦେଖୁନ, ଗୋଟେ ଥି କେନୁ 50 କେରା ଲାଗବା, କେନୁ 60 ଲାଗବା, କେନୁ 100 ଲାଗବା, ତାର ମାନେ ସେନ୍ତା କରିକରି ସେଟା ଗଣ୍ଠି ପଡ଼ବା, ଗଣ୍ଠି ପଡ଼ିକରି ସେଟା ବନ୍ଧି ହେବା, ବାନ୍ଧି ସାରିଲା ତାହାକେ ଆମେ ରଙ୍ଗ କର୍ମା, ଧୂପ ସୂତାରେ ତ ବନ୍ଧା ହେବା, ଧୂପ ସୂତାରେ ଯେନ୍ ବନ୍ଧା ହେବା ସେ ଗଣ୍ଠି ପଡ଼ିଗଲା, ସେ ଗଣ୍ଠି ଭିତରେ ଧୂପ ରହିଯିବା, ତାହାକେ ଆମେ ପହଲା ଶାଗୁଆ କରିଦେଲା କି ହଲଦିଆ କରିଦେଲା, ଯେନ୍ ରଙ୍ଗଟି କରିଦେମା, ଲାଷ୍ଟ ରଙ୍ଗଟା ହେସି କଲା, ଶୁଆଟି କଲା ବେଲେ ଶାଗୁଆ ହେବା, ତା ଥଣ୍ଡଟା ଲାଲ ହେବା,
1: ମାନେ ପରିଶ୍ରମ ବହୁତ ଲାଗୁଛି।
0: ହଁ, ପରିଶ୍ରମଟା ଲାଗବା, ସେଟା କରିକରି ତାହାକେ ଆମେ ଲାଷ୍ଟକେ କଲା ରଙ୍ଗ କର୍ମା, ତାହାକେ ଯେତେବେଳେ ଖୁଲି ଦେମା, ଖୁଲି ଦେଲେ ତେରା ପୁରା ଫିଗରଟା ବାହାରି ପଡ଼ବା।
1: ଆଜ୍ଞା, ଆମର ମୁଖ୍ୟତଃ ମାର୍କେଟରେ ଯେତିକି ଲୁଗା ଆଭେଲେବୁଲ ହଉଛି ବଜାରରେ ଏବେ, ଏଇଟା ଆଗରୁ ବି ଦେଖି ଆସୁଛୁ, ବର୍ତ୍ତମାନର ବି ଚାହିଦା ସିନା ବଢିଛି, କିନ୍ତୁ ଯୋଉ ପରିମାଣରେ ତାର ମୂଲ୍ୟଟା ରହିଥାଏ, ଲୋକ ଦେଖିକି ଭାବନ୍ତି ଯେ ଏତେ ୟାର ଦାମ, କିନ୍ତୁ ପ୍ରକୃତରେ ତା ଦେହରେ ସେତିକି କଷ୍ଟ ତା ମାନେ କରିବା ପାଇଁ ପଡୁଛି
0: ପଡୁଛି,
1: ତେବେ ଯାଇକି ଶୁଆଟିଏ କିମ୍ବା ଗଛଟିଏ ଆମେ ଦେଖିବା ଲାଗି ପାଉଛୁ। ତ ଏଇ ଯୋଉ ପୁରସ୍କାର ଆପଣଙ୍କୁ ମିଳିଛି ମ୍ୟାଡମ, ସିଏ ଡିଜାଇନ ପାଇଁ ମିଳିଛି ନା କୋଉଥି ପାଇଁ ମିଳିଛି?
0: ଡିଜାଇନ ବୁଣା
1: ଦୁଇଟା ପାଇଁ।
0: ହଁ, ସେ ଡିଜାଇନଟା କାଣା ହେଇଛି ଶୁଣୁ, ସେଟା ଗୋଟେ କଥା ହେଇଛି, ଯେତେବେଳେ ନ୍ୟାସନାଲ ୱାର୍ଡ ପାଇଲି ସେଟା ମହାଲକ୍ଷ୍ମୀ ଶାଢ଼ୀ ନାଁ ହଉଛି
1: ମହାଲକ୍ଷ୍ମୀ। ଆଚ୍ଛା,
0: ସେ ଡିଜାଇନଟା କେନ୍ତା ହେଲା ନା, ମୁଁ ଯେତେବେଳେ ଛୋଟ ଥିଲି ମୋର ଆଇଟା ସେଟା କାଣା

0: ଆମେ ସେ ଝୁଟି ପକଉଥିଲୁ ମଗସିର ମାସେ ମହାଲକ୍ଷ୍ମୀ ଝୁଟି ପକଉଥିଲୁ
1: ସେ ଯୋଉ ପାଦ ଚିହ୍ନ ଥାଇକି ଯୋଉ ଶାଢୀ
0: ବେଲେ ସେଟା ସେ ଝୁଟି ମତେ ମୋର ଆଈ ଶିଖେଇଥିଲି ବେଲେ ସେନୁ
1: ଛୋଟିଆ ଛୋଟିଆ ଘର ହେଇକି ତା ଦେହରେ ଛୋଟିଆ ଛୋଟିଆ ପାଦ ଚିହ୍ନ
0: ବେଲେ ସେଟା ସେନୁ କରୁଥିଲି ଝୁଟି ପକଉଥିଲି ମା ଘରେ କରୁଥିଲି ସେଟା ଯେତେବେଳେ ଶାଶୁ ଘର ଆସିଲି ଦେଖିଲି ଶାଶୁ ଘରେ ବି ସେନ୍ତା ଝୁଟି କରୁଛନ୍ ବେଲେ ସେ ବାପ ଘରଟା ଆର ମା ଘରଟା ଦୁଇଟାକେ ମେସେଇ ଦେଲି ଦୁଇଟାକେ ମେସେଇ କରି ଗୋଟେ ଶାଢୀ ତିଆରି କଲି ବେଲେ ସେ ସେଟା ମହାଲକ୍ଷ୍ମୀ ଶାଢୀ
1: ଆଜ୍ଞା ସେ ଯୋଉ ଛୋଟିଆ ଛୋଟିଆ ପାଦ ଚିହ୍ନ ଆଉ
0: ଫୁଲ ଫୁଲ ଆମର ସେ ଶଙ୍ଖ ମାଛ ସେ ବାପ ଘରଟା ଯାହା ଦେଖୁଥିଲେ ଆର ଶାଶୁ ଘରଟା ବି ଯାହା ଦେଖିଲି ଦୁଇଟା ମିକ୍ସ କରିକରି ସେଟା ମହାଲକ୍ଷ୍ମୀ
1: ନୂଆ ଡିଜାଇନଟେ ଆପଣ ବାହାର କରିଦେଲେ ତାର ପୁଣି ନାଁ ହେଇଗଲା
0: ମହାଲକ୍ଷ୍ମୀ
1: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ବୁଣାକାରଙ୍କର ବୋହୁ ଆଉ ଆପଣ ହେଲେ ପ୍ରକୃତରେ ଗୃହଲକ୍ଷ୍ମୀ
0: ପୁରସ୍କାର ପ୍ରାପ୍ତ ଘରର ମୁଁ ବି ଗୋଟେ ଝିଅ ଏ ବୁଣା ବାବଦ ପାଇଁ ମୋ ଅଜାରେ ଯେନ୍ ଥିଲେ ସେମାନେ ଗୋଲ୍ଡ ମେଡାଲ ପାଇଛନ୍ ସେମାନେ ପଥର କାମ କରୁଥିଲେ ଗଛ କାମ କରୁଥିଲେ
1: ଖୁବ ଧନ୍ୟବାଦ ମ୍ୟାଡମ୍ ଆପଣ ଆସିଲେ ଆମର ଅନୁରୋଧ ରକ୍ଷା କଲେ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ନମସ୍କାର
0: ନମସ୍କାର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଆଜି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, 207 ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 2402 ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ 14 ପ୍ରକଳ୍ପ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଏହା ମାଧ୍ୟମରେ ଆହୁରି 1331 ଗ୍ରାମ ଉପକୃତ ହେବେ। 2024 ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦୂର କରିବା ପାଇଁ 37,876 ନଳକୂପକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳସଙ୍କଟ ପ୍ରବଣ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ 629 ଟ୍ୟାଙ୍କର ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
1: ଆମର ଜୁନ୍ ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି। 35 ପ୍ରୋଜେକ୍ଟ ଆମେ ସେପ୍ଟେମ୍ବର ଲାଷ୍ଟ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିବୁ। ଆମେ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ 207 ମେଗା ପ୍ରୋଜେକ୍ଟରୁ 82 ମେଗା ପ୍ରୋଜେକ୍ଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ପ୍ରତ୍ୟେକ ଗାଁ ପ୍ରତ୍ୟେକ ଘରକୁ ପାଣି ଯିବାର ବ୍ୟବସ୍ଥା ଭିତରେ ଆମେ ସେପ୍ଟେମ୍ବର ସୁଦ୍ଧା 82 ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବୁ। ମେଗା ପ୍ରୋଜେକ୍ଟ ଅଛି, ସେ ଭିତରୁ ଆମେ 3,210 ଗାଁକୁ ଆମେ ପାଣି ଦେଉଛୁ।
0: ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟପାଳ ଯୁବପିଢ଼ିଙ୍କ ମଧ୍ୟରେ ନିଃସ୍ୱାର୍ଥପର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ପିଲାଙ୍କ ମଧ୍ୟରେ ଦୟା, ନମ୍ରତା, ଶୃଙ୍ଖଳା ଓ ସହାନୁଭୂତି ଭଳି ମୂଲ୍ୟବୋଧକୁ ଜାଗ୍ରତ କରାଇବା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଏବଂ କରୁଣାପୂର୍ଣ୍ଣ ନାଗରିକ ଗଠନ କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ରାଜ୍ୟପାଳ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ସମସ୍ତ ପାର୍କିଂ ସମସ୍ୟା ଦୂର ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରଥଯାତ୍ରା ପରେ ସହରରେ ବହୁସ୍ତରୀୟ କାର୍ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିରେ 3,000 ଅଧିକ ଗାଡ଼ି ରହିବା ଭଳି ସୁବିଧା ରହିବ। ଜଗନ୍ନାଥ ବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ତଥା ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପୁଲିସ୍ ଅଧିକାରୀମାନେ

ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚଳିତ ଥର ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଅତିରିକ୍ତ 8ଟି ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହ ରଥଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଦଳ ନିୟୋଜିତ ପାଇଁ ନିଷ୍ପତ୍ତି ହୋଇଛି। ଏହା ବ୍ୟତୀତ ଭିଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ ସିସିଟିଭି କ୍ୟାମେରା ସ୍ଥାପନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସମୁଦ୍ରକୂଳ ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14ରେ ନବଯୌବନ ଦର୍ଶନ, ଜୁଲାଇ 16ରେ ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବାହୁଡ଼ା ଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରି ବିଜୟନୀତି ସମ୍ପନ୍ନ ହେବ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କୋର୍ଟର ଆୟୋଜନ କରାଯିବ। ବିଡିଏ ଓ ବିଏମ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୋଧରେ ଆସିଥିବା ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଏହି କ୍ୟାମ୍ପ କୋର୍ଟର ଆୟୋଜନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲା ସଦର ତହସିଲ ନରଣପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ 3 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23,48,00,000 ବ୍ୟୟରେ 82 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ 2,77,00,000 12 ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ବ୍ରଜରାଜନଗରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ନୂତନ ପ୍ରକଳ୍ପ ଦ୍ୱାରା ସହରର ଭିତ୍ତିଭୂମି ସୁଦୃଢ଼ ହେବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଶ୍ରଦ୍ଧାଳୁମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଚଳିତ ମାସରେ 9 ଦିନ ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯାଉଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶହୀଦ ସ୍କୃତିପୀଠ କୋହଡ଼ିଠାରେ ଆଜି 96ତମ ଲବଣ ସତ୍ୟାଗ୍ରହ ସ୍କୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଲବଣ ସତ୍ୟାଗ୍ରହର ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ କୋହଡ଼ିର ଅବଦାନ, ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଇତିହାସ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ କିଶୋରୀ ଓ କିଶୋରମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଆଦି କ୍ଷେତ୍ରରେ ସମାନ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ 360 ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦିଆଯାଇପାରିବ। ଆସନ୍ତା 15 ଦିନ ମଧ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ପାଇଁ 3ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ ସମସ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କ ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଶ୍ରୀ ରମେୟା ରୁଷରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ 17 ତାରିଖରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସହ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାଧାନ, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ
କୋରୋକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ

0: ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପାଞ୍ଚ ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କୁ 10,00,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ଆଜିର ପ୍ରସଙ୍ଗ ବିଷୟ ଆତଙ୍କବାଦ ନିରୋଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ପରିବର୍ତ୍ତିତ ଆତଙ୍କବାଦ କାର୍ଯ୍ୟକଳାପ ନେଇ ସୃଷ୍ଟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଭାରତ ସ୍ୱତନ୍ତ୍ର ସଫଳ ରଣନୀତି ଆପଣେଇ ପାରିଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ହେଉଥିବା କ୍ଷତି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଦେଶର ଯୁବବର୍ଗଙ୍କୁ ଆତଙ୍କବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1991 ମସିହା ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ସ୍କୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ସ୍କୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ନିରୋଧୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଭାରତ ବିଭିନ୍ନ ସମୟରେ ପଡ଼ୋଶୀ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଆହ୍ୱାନର ଶିକାର ହୋଇଛି। ପରିବର୍ତ୍ତିତ ସମୟ ସହ ତାଳ ଦେଇ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସିଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଭାରତ ସର୍ବଦା ନିନ୍ଦା କରିଆସିଛି। ଏଭଳି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ସମର୍ଥନ ପ୍ରଦାନ କରିବା ସହ ସେହି ନୀତି ଆପଣାଇବାକୁ ପ୍ରୟାସ ଜାରି ରଖିଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ କେବେ ହେଲେ ସମାଧାନର ମାର୍ଗ ନୁହେଁ ବୋଲି ଭାରତ ସର୍ବଦା ପ୍ରତିପାଦନ କରିଆସିଛି। ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆତଙ୍କବାଦ ନିରୋଧୀ ରଣନୀତି ପ୍ରହାରକୁ କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସମାଜରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ସହିତ ଶାନ୍ତି ସ୍ଥିରତା ଏବଂ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଏବଂ ସଂସ୍ଥା ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ପ୍ରହାର ଅଧୀନରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ମୁକାବିଲା କରିବା ଲକ୍ଷ୍ୟ ନେଇ ସରକାର ଏକ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରୁଛନ୍ତି। ସଂଗୃହୀତ ଗୁପ୍ତ ତଥ୍ୟ ଆଧାରରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତ୍ୱରିତ ପ୍ରତିକ୍ରିୟା ସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ଏହା ଉପରେ କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସୁରକ୍ଷା ବାହିନୀର ସମ୍ମିଳିତ ଉଦ୍ୟମରେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଆତଙ୍କବାଦ ବିପଦ ଦୃଷ୍ଟିକୋଣ ଆଧାରରେ ଦୁର୍ବଳ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସୃଷ୍ଟି କରାଯାଇଛି। ସେମାନଙ୍କୁ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ବାହିନୀ ଦ୍ୱାରା ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଆତଙ୍କବାଦ କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ମାଧ୍ୟମରେ ଦକ୍ଷତା ଓ ବିକାଶ ପାଇଁ ତାଲିମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିସହ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୂତନ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ନିୟମିତ ଭାବେ ପ୍ରଦାନ କରାଯାଉଛି। ତାଲିମ ଓ ଭିତ୍ତିଭୂମି ବିକାଶ ପାଇଁ ଆଧୁନିକୀକରଣର ପ୍ରୟାସ ଜାରି ରହିଛି। ବହୁପକ୍ଷୀୟ ସଂସ୍ଥା ମାଧ୍ୟମରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇପାରୁଛି। ଦେଶରେ ପ୍ରଚଳିତ ଆତଙ୍କବାଦ ନିରୋଧ ଆଇନ ତଥା ଅନ୍ୟାନ୍ୟ ଆଇନଗୁଡ଼ିକୁ ମାନବାଧିକାରକୁ ଗୁରୁତ୍ୱ ପ୍ରଦାନ କରିଆସୁଛି। ଆଇନ ଅନୁପାଳନ ସହିତ ଆତଙ୍କବାଦ ବିରୋଧରେ ଭାରତ ସମନ୍ୱିତ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି, ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ହେବା ସହିତ ଦେଶବାସୀଙ୍କର ମୌଳିକ ଅଧିକାର ସୁରକ୍ଷିତ ହୋଇପାରୁଛି। ଅନ୍ୟପକ୍ଷରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ଆଇନ ପ୍ରବର୍ତ୍ତନକାରୀ ପ୍ରତିଷ୍ଠାନଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାହତ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆଇନଗତ ସହାୟତା ତଥା ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିଛି। ସରକାରୀ ଓ ଘରୋଇ ଭାଗିଦାରିତାରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର ଓ ପୁନଃ ପ୍ରକ୍ରିୟାକରଣ କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ପ୍ରହାର ଅଭିଯାନ ଅଧୀନରେ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଉଛି। ଭବିଷ୍ୟତର ଆତଙ୍କବାଦ ବିପଦକୁ ହ୍ରାସ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ଏବଂ ଘରୋଇ ଉଦ୍ୟୋଗ ସହଭାଗିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତୁ ଆତଙ୍କବାଦ ବିରୋଧରେ ଏକତ୍ର ହେବା ଏବଂ ବିଶ୍ୱକୁ ଆତଙ୍କବାଦ ମୁକ୍ତ ସ୍ଥାନ ଭାବେ ଗଢ଼ି ତୋଳିବା।
2: ଆଜିର ପ୍ରସଙ୍ଗରେ ଶୁଣିଲେ ଆତଙ୍କବାଦ ନିରୋଧ ଦିବସ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟବ୍ରତ ବେହୁରା। ଆପଣମାନେ
3: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ କହିଲେ ରାଜ୍ୟପାଳ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଦେଲେ ଯୋଗ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇକରି ପୁଲିସ୍ ମହାନିର୍ଦ୍ଦେଶକଙ୍କର ଅଧ୍ୟକ୍ଷତାରେ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ସମ୍ବଲପୁର ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆରି ହେବା ମହୁମାଛି କରିଡର। ଆଉର୍ ରାଜ୍ୟ ଜାରି ରହିଛି ଖରାର ପ୍ରକୋପ। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ହେଉଛି ଅପରବଲ ଗରମ। ଏଥର ପୁରା ଖବର। ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ଲୋକଭବନର ଆଜି ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଯୋଗ ଦେଇକରି ରାଜ୍ୟପାଳ ଏଟା କହିଛନ୍। ଭାରତ ସ୍କାଉଟ୍ ଆଉ ଗାଇଡ୍ ଅଭିଯାନକେ ପ୍ରଶଂସା କରିକରି ରାଜ୍ୟପାଳ କହିଛନ୍, ଇଟା ଯୁବପିଢ଼ିଙ୍କର ଭିତରେ ନେତୃତ୍ୱ, ଜୀବନ କୌଶଳ, ପରିବେଶଗତ ସଚେତନତା ଆଉ ବିପର୍ଯ୍ୟୟ ପରିଚାଳନା କ୍ଷମତାକେ ବଢ଼ାବାର ଦିଗେ ଉଲ୍ଲେଖନୀୟ ଭୂମିକା ନେଇ ଆସୁଛି। ଏହି ସମାରୋହଟି ରାଜ୍ୟ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷମାନଙ୍କୁ ଅଭିନନ୍ଦନ ଜଣାବାର ସହିତ ରାଜ୍ୟପାଳ ପ୍ରଶଂସା କରିଛନ୍। ଏହି ଅବସରରେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତ ସ୍କାଉଟ୍ ଆଉ ଗାଇଡ୍ର ଓଡ଼ିଶା ରାଜ୍ୟ ମୁଖ୍ୟ ଆୟୁକ୍ତ କାଳୀପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏଥି ଭାରତ ସ୍କାଉଟ୍ ଆଉ ଗାଇଡ୍ର ଭିନ୍ ଭିନ୍ ବର୍ଗଥି ଭଲ ପ୍ରଦର୍ଶନ କରିଥିବାର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା 2026 ଲାଗି ପରୀକ୍ଷା କେନ୍ଦ୍ରମାନଙ୍କେ ଭିଡ଼ କମ୍ କରବାର୍କେ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର, କାନପୁର ଆଉ ମିରଟଠାନେ ତିନିଟା ନୂଆ ପରୀକ୍ଷା କେନ୍ଦ୍ର ସ୍ଥାପନା କରିଛି। ୟୁପିଏସ୍ସିର ସୂଚନା ଅନୁସାରେ ପାଖାପାଖି

23,000 ପରୀକ୍ଷାର୍ଥୀ ଏ ନୂଆ କେନ୍ଦ୍ରମାନଙ୍କ ଲାଗି ଆବେଦନ କରିଛନ୍। ସର୍ବଭାରତୀୟ ସ୍ତରଥି ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83 ବଢ଼ିଛି। ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍, ପରୀକ୍ଷା ପ୍ରକ୍ରିୟାକେ ଅତ୍କା ପରୀକ୍ଷାର୍ଥୀ ଅନୁକୂଳ ସୁଗମ ଆଉ ଦକ୍ଷ କରବାରଟା ଇଏ ଆୟୋଗଙ୍କର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଜୁଲାଇ 16 ତାରିଖ ହେବାରକେ ଥିବାର ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା 2026କେ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ଭାବେ କରବା ଲାଗି କଟକ ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଦେବସ୍ନାନ ପୁନି ଦିନୁ ନୀଳାଦ୍ରୀ ବିଜେତକ ସବୁ ନୀତିକାନ୍ତି ଲାଗି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯିବା, ରଥଯାତ୍ରାଥି ଭକ୍ତମାନଙ୍କର ସୁରକ୍ଷା ଆଉ ଭିଡ଼ ନିୟନ୍ତ୍ରଣ ଲାଗି ନୂଆ ପଦକ୍ଷେପ ଗ୍ରହଣ କରାଯିବାରକେ ଯୋଜନା କରାଯାଇଛି। ଏଥିଲାଗି ସାରା ସହରନ 8 ଅତିରିକ୍ତ ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି। ଇତାର ଛଡ଼ା ସହରର ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ଜାଗାମାନଙ୍କେ ଅତିରିକ୍ତ ସିସିଟିଭି କ୍ୟାମେରା ଭି ଲଗାଯାଇଛି। ପୁରୀ ସହରନ ଅପରାଧ ନିୟନ୍ତ୍ରଣ ଲାଗି ସବୁ ଥାନା ଇଲାକାନ ସ୍ୱତନ୍ତ୍ର ଡ୍ରାଇଭ୍ ଚାଲୁ କରାଯିବା। ହୋଟେଲ ଆଉ ଲଜ୍ମାନଙ୍କେ ନିୟମିତ ଭାବେ ଯାଞ୍ଚ କରବାରକେ ଶ୍ରୀ ଖୁରାନିଆ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ମନ୍ଦିର ପାଶେ ରକ୍ଷକ ଯାନ ମୁତୟନ, K9 ସ୍କ୍ୱାଡ୍ ନିୟୋଜନ, NSG ତାଲିମପ୍ରାପ୍ତ SOG ଟିମ୍ ମୁତୟନ ବାଗିର ଖାସ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାରକେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହର ବିକାଶକେ ତୁର୍ତ୍ତି କରିବା ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଗୋଟିଏ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍। ପାଖାପାଖି 40 କୋଟିରୁ ଅତ୍କା ଟଙ୍କା ଖର୍ଚ୍ଚା ଥି ବ୍ରଜରାଜନଗର କଲେଜ ପାଖେ ଇ ବସ୍ଷ୍ଟାଣ୍ଡ ତିଆରି ହେବା। ଲୋକମାନଙ୍କର ଯୋଗାଯୋଗ ଆଉ ଯାଆସ ବ୍ୟବସ୍ଥାକେ ବରକସ କରିବା ଲାଗି ରାଜ୍ୟ ସରକାର ସବୁ ପାଣ୍ଠି ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଇତାର ସହିତ 23 କୋଟି ଟଙ୍କା ଖର୍ଚ୍ଚା ଥି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଆଉ ଗ୍ରାମାଞ୍ଚଳନ ତିଆରି ହୋଇଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ବିଲ୍ ମନ୍ତ୍ରୀ ଉଦ୍ଘାଟନ କରିଛନ୍। ରାଇଜେ ନାଗରିକମାନଙ୍କର ସୁରକ୍ଷାକେ ନଜରଥି ରଖିକରି କମିଶନରେଟ୍ ପୁଲିସ୍ ତରଫରୁ ୱି କେୟାର ସାଥି ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମିଆଥି ଆପ୍ଥି ଥିବାର ଗୋଟିଏ ବଟନ୍ ଦବାଲେ ସାଙ୍ଗେ ସାଙ୍ଗ ସାହାଯ୍ୟ ମିଳିପାରବା ବୋଲି କମିଶନରେଟ୍ ପୁଲିସ୍ ତରଫରୁ କୁହାଯାଇଛି। ଆଘନୁ ଥିବାର ମୋ ସାଥି ଆପ୍କେ ଅପଗ୍ରେଡ୍ କରାଯାଇକରି ନୂଆ ଆପ୍ ବିକଶିତ କରାଯାଇଛି। ରାଜ୍ୟର ସବୁ ଗାଁକେ 2027 ମାର୍ଚ୍ଚ ତକ୍ ପାଇପ୍ ଥି ପିଇବାର ପାଇଁ ପହଞ୍ଚାଇବା ଲାଗି ସରକାର ପ୍ରତିବଦ୍ଧ ଆନ୍ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ଏପତକ 207 ମେଗା ପାଇପ୍ ଜଳ ପ୍ରକଳ୍ପ ଭିତରୁ 3 ପୂରା ହୋଇକରି 2402 ଗାଁକେ ପାଇନ୍ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। ଆଉ 14 ପ୍ରକଳ୍ପ ମେ ମାସ ତକ୍ ଶେଷ ହେବା, ଯେନ୍ଟା 131 ଗାଁକେ ପାଇନ୍ ଯୋଗାବା। 35 ପ୍ରକଳ୍ପର ଅଧା କାମ ସରିକରି 3210 ଗାଁକେ ପାନୀର ସୁବିଧା ମିଳିପାରୁଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଏହାଦେ ତକ 1852 ଏକକ ଗ୍ରାମ୍ୟ ଯୋଜନା 6369 ସୋଲାର ପ୍ରକଳ୍ପ କାମ ଶେଷ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଯୁକ୍ତି ବିଦ୍ୟା ଆଉ ପରିବେଶ ସଂରକ୍ଷଣ ଦିଗେ ଗୋଟିଏ ବଡ଼ ପଦକ୍ଷେପ ହିସାବରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ NHAI ତରଫରୁ ସମ୍ବଲପୁର, ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲା ଭିତରେ ରାଜ୍ୟର ପହେଲା ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ପରାଗ ସଂରକ୍ଷଣ, ଜୈବ ବିବିଧତା ବଢ଼ାବାର, ଚାଷର ଉତ୍ପାଦନଶୀଳତାକେ ମଜବୁତ କରବାର ଆଉ ସବୁଜ କରିଡର ଗଢ଼ବାର ଲାଗି ଜାତୀୟ ରାଜପଥ 53, 55 ଆଉ 16 ପାଖାପାଖି 20,000 ଦେଶୀ ଫୁଲଗଛ ଲଗାବାର ଲାଗି ପଦକ୍ଷେପ ନିଆଯାଇଛି। ରୁଷିଆର ମସ୍କୋନ ଡ୍ରୋନ୍ ଆକ୍ରମଣଥି ଜୀବନ ହରାଇଥିବାର ଓଡ଼ିଆ ଯୁବକ ଏ ରମୟାଙ୍କର ପାର୍ଥିବ ଶରୀରକେ ଆଜି ଓଡ଼ିଶା ଅନାଯାଇଛି। ଭାରତ ସରକାର ଆଉ ରାଜ୍ୟ ସରକାରଙ୍କର ମିଳିତ ସହଯୋଗଥି ଏ ରମୟାଙ୍କର ପାର୍ଥିବ ଶରୀର ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରନ ପହଞ୍ଚିବା ଋତୁରୁ ତାଙ୍କର ଜନ୍ମ ଜାଗା ଗଞ୍ଜାମ ଜିଲ୍ଲା ମାଧବନ୍ଧକେ ନିଆଯାଉଛି। ଇନ ଜନେଇ ଦିଆଯାଇପାରେ ଯେ ପଶ୍ଚିମ ଏସିଆନ ଚାଲିଥିବା ଯୁଦ୍ଧ ପରିସ୍ଥିତି ଗଲା 17 ଦିନ ଡ୍ରୋନ୍ ଆକ୍ରମଣଥି ଏ ରମୟାଙ୍କର ଜୀବନ ଯାଇଥିଲା। ଇବୋଲା ପ୍ରଭାବିତ ଦେଶମାନଙ୍କୁ ଯାଆସ କରୁଥିବା ଯାତ୍ରୀମାନଙ୍କ ଲାଗି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଆଉ ଦକ୍ଷିଣ ସୁଦାନ ବାଗିର ଅତ୍କା ପ୍ରଭାବିତ ଇଲାକାମାନଙ୍କରୁ ଯାଆସ କରୁଥିବା ଯାତ୍ରୀମାନଙ୍କର କ୍ଷେତ୍ରଥି ତାହାକେ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛି। ଜ୍ୱର, ମୁଡ଼ବଥା, ମାଂସପେଶୀ ଦରଜ, ରକ୍ତସ୍ରାବ କି ବାନ୍ତି ବାଗିର ଲକ୍ଷଣ ଦେଖାଦେଉଥିବା ଯାତ୍ରୀମାନଙ୍କୁ ସାଙ୍ଗେ ସାଙ୍ଗ ଡାକ୍ତରୀ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କି ଇବୋଲା ରୋଗାକ୍ରାନ୍ତ
ବ୍ୟକ୍ତିଙ୍କ ରକ୍ତ କି ଶରୀର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶତି ଆସୁଥିବା ଯାତ୍ରୀମାନଙ୍କୁ ବିଦେଶ ଯିବାର ଅନୁମତି ମିଳିବାର ଆଗରୁ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାରକେ କୁହାଯାଇଛି। ଫିରବାର 21 ଦିନ ଭିତରେ ଏହିସବୁ ଲକ୍ଷଣ ଦେଖାଦେଉଥିବା ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତର ସେବା ଦେବାରକେ।

ଜୋର ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର କୁପରିଣାମ ଆଉ ଇ ବାବଦେ ଲୋକୁ ସଚେତନ କରିବାର ଉଦ୍ଦେଶ୍ୟ ଆଜି ଦେଶେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁଆନ ପିଢ଼ିଙ୍କୁ ଆତଙ୍କବାଦ ଆଉ ହିଂସା ନୁ ଦୂରେଇ ରଖବାର ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଆଏ। ସାମାଜିକ ସଦ୍ଭାବନାକେ ତହକାବାର ଆଉ ହିଂସା ବିରୋଧୀ ହେଇଥିବାର ଲଢ଼େଇଥି ଜୀବନ ଦେଇଥିବାର ଲୋକର ତ୍ୟାଗକେ ସୁର୍ତା କରିବା ଲାଗି ଫି ବଛର ମେ ମାସର 21 ତାରିଖ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଏସି। 1991 ମେ ମାସ 21 ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜି ଦିବସଟି ଦେଶବାସୀ ତାଙ୍କୁ ଶ୍ରୋତା କରିକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧିଙ୍କୁ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମାନବ ସମାଜଟି ଚାହାର ସାଂସ୍କୃତିକ ଐତିହ୍ୟ ଓ ସ୍ୱାସ୍ଥ୍ୟ ଲାଗି ରହିଥିବାର ସୁଫଲ ଆଉ ଇ କ୍ଷେତ୍ରଟି ଆର୍ଥିକ ପ୍ରୋତ୍ସାହନ ବାବଦେ ସଚେତନତା ସୃଷ୍ଟି କରିବାର ଲାଗି ଆଜି ସାରା ପୃଥିବୀନ ଅନ୍ତର୍ଜାତୀୟ ଚାହା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫୁ ଇ ଦିବସ ଫି ବଛର ମେ ମାସର 21 ତାରିଖକେ ପାଳନ କରାଯାଇ ଆସୁଛି। ଚଳିତ ବଛର ଇ ଦିବସର ବାର୍ତ୍ତା ହେଉଛି ଚାହାର ନିରନ୍ତରତାକେ ବଜାୟ ରଖବାର ସହିତ ସମାଜକେ ସମର୍ଥନ। ବୌଦ୍ଧ ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟନ ଫାଇଲ୍ ଆଉ ଡାକ ପ୍ରକ୍ରିୟାକେ ଅତିକା ତୁର୍ଥି ସ୍ୱଚ୍ଛ ଆଉ ବ୍ୟବସ୍ଥିତ କରବାର୍ ଲାଗି ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଓସ୍ୱାସର ସଫଲ କାର୍ଯ୍ୟାନ୍ୱୟନକେ ନେଇକରି ଆଭାସୀ ଜରିଏ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୌଦ୍ଧ ଜିଲ୍ଲାର 79ଟା ସରକାରୀ କାର୍ଯ୍ୟାଳୟନ ଓସ୍ୱାସକେ ବ୍ୟବସ୍ଥିତ କରାଯାଇଛି। ଭାରତ ନ୍ୟୁଜିଲାଣ୍ଡ ଖେଲ ସମ୍ପର୍କର 100 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାନୁ 2 ଦିନିଆ ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଲ ହୋଇଛି। ଇ ବାବଦେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍, ଭାରତ ନ୍ୟୁଜିଲାଣ୍ଡ ଖେଲ ସହଯୋଗର 100 ବର୍ଷର ପୂର୍ତ୍ତି ପାଳନ ସମୟଥି ଏନ୍ତା ସହଭାଗିତା ବଡ଼ ଭୂମିକା ନିଭାଉଛି। ଇତାକେ ସଫଲ କରିବା ଲାଗି ଦୁଇ ଦେଶର ଚେଷ୍ଟାକେ ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ପ୍ରଶଂସା କରିଛନ୍। ପାଣିପାଗ ରାଜ୍ୟ ଆଇବା ରହିବାର ତକ ଗ୍ରୀଷ୍ମ ଲହରୀ ଜାରି ରହିବା। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ଜବର ଗରମ ଆଉ ଗୁଳୁଗୁଳି ଲାଗି ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫୁ ସବୁ ଜିଲ୍ଲା ପ୍ରଶାସନ ଆଉ ବିଭାଗକେ ସତର୍କତାମୂଳକ ପଦକ୍ଷେପ ନେବାରକେ କୁହାଯାଇଛି। ଆଇବା 25 ତାରିଖ ତକ ରାଜ୍ୟର କେତେଟା ଜିଲ୍ଲାକେ ହିଟ୍ ୱେଭ୍ ଲାଗି ପାଣିପାଗ ବିଭାଗ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେର ଗାଏ ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ କହିଲେ ରାଜ୍ୟପାଳ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଦେଲେ ଯୋଗ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକଙ୍କର ଅଧ୍ୟକ୍ଷତାଟି ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ସମ୍ବଲପୁର ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆରି ହେବା ମହୁମାଛି କରିଡର। ଆଉ ରାଜ୍ୟ ଜାରି ରହିଛି ଖରାର ପ୍ରକୋପ, ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ହେଉଛି ଅପରବଲ୍ ଗରମ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମସ୍ତଙ୍କ
1: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ସମଗ୍ର ବିଶ୍ୱ ଏବେ ଭାରତକୁ ଏକ ବିଶ୍ୱସ୍ତ ସହଯୋଗୀ ଭାବରେ ଗ୍ରହଣ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଉପରେ ଆଲୋକପାତ କରି ନୂଆଦିଲ୍ଲୀଠାରେ ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋୟଲ କହିଛନ୍ତି ଏହି ଗସ୍ତ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ସୁଯୋଗକୁ ନିଶ୍ଚିତ କରିଛି ଗସ୍ତ ଅବସରରେ ଭାରତରେ 75ରୁ 100 ବିଲିୟନ୍ ଡଲାର ନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିଶ୍ରତି ପ୍ରଦାନ କରିଛି ଏଥିସହ ବିଭିନ୍ନ ରାଷ୍ଟ୍ର ସହିତ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ଶ୍ରୀ ଗୋୟଲ କହିଛନ୍ତି
3: ବଡ଼ି ବଡ଼ି କମ୍ପାନୀଓଂ କେ ଅନ୍ତରାଷ୍ଟ୍ରୀୟ ଲେଭେଲ କି ଫର୍ଚୁନ 500 କମ୍ପାନୀଓଂ କେ ଯୋ ସିଇଓଜ୍ ହେ ଉନକେ ସାଥ ବାତଚିତ ହୁଇ ଉନକେ ସାଥ ଆଗେ ଭାରତ ମେ ନିବେଶ ବ୍ୟାପାର ଔର ସମ୍ବନ୍ଧ ବଢ଼ାନେ କି ଚର୍ଚ୍ଚାଏ ହୁଇ ଅଗର ହମ ସିର୍ଫ ୟେ ଜିନ ସିଇଓଜ୍ କେ ସାଥ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ ବାତଚିତ କି ଉନହି କା ଅଗର ଭାଲ୍ୟୁ ଦେଖେ ତୋ ଓ 3 ଟ୍ରିଲିୟନ୍ ଡଲାର ସେ ଜ୍ୟାଦା ଇନକି ଭାଲ୍ୟୁ ବନତି ହେ ୟାନି ଭାରତ କି ଜିଡିପି କେ ଲେଭେଲ କେ ସିଇଓଜ୍ ମିଲ କେ ସବ ଉନକେ ସାଥ ଚର୍ଚ୍ଚାଏ ହୁଇ ହେ ଆଗେ କି ଭାରତ କି ବିକାଶ ଯାତ୍ରା ମେ ଜୁଡ଼ନେ କେ ଲିଏ
2: ଶ୍ରୀ ମୋଦିଙ୍କ ବିରୁଦ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥିତ ଅପମାନଜନିତ ମନ୍ତବ୍ୟକୁ ଶ୍ରୀ ଗୋୟଲ ଦୃଢ଼ ନିନ୍ଦା କରିଛନ୍ତି ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱରେ ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ନୂଆଦିଲ୍ଲୀଠାରେ ଆଜି ଏଏମ୍ସିଏଚ୍ଏମ୍ର ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି ଜାପାନକୁ ପଛରେ ପକାଇ ଭାରତ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି ଆମେରିକା 79 ଲକ୍ଷ କୋଟି ଟଙ୍କାର ଶିଳ୍ପ କ୍ଷେତ୍ର ସହିତ ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାବେଳେ 39 ଲକ୍ଷ କୋଟି ଟଙ୍କା ସହ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ଏବେ 22 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଏ କ୍ଷେତ୍ରରେ ବାର୍ଷିକ ଶିଳ୍ପ ଅଭିବୃଦ୍ଧି 30ରୁ 40% ରହିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନ ଇଥାନଲ ମିଥାନଲ ବାୟୋଡିଜେଲ ଏଲ୍ଏନ୍ଜି ବୈଦ୍ୟୁତିକ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି ଦ୍ୱିପାକ୍ଷିକ ନିବେଶ ଏବଂ ଭାରତ ସହ ବ୍ୟବସାୟ ଓ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସାଇପ୍ରସ୍ ଆଗ୍ରହୀ ବୋଲି ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋରିଡାସ୍ କହିଛନ୍ତି ମୁମ୍ବାଇଠାରେ ଆଜି ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଗସ୍ତ ଅବସରରେ ପାରମ୍ପରିକ ଘଣ୍ଟି ବଜାଇବା ସମାରୋହରେ ସେ ଅଂଶଗ୍ରହଣ କରିଥିଲେ ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି ଭାରତ ୟୁରୋପ ଏବଂ ପୂର୍ବ ମଧ୍ୟମ ସାଗର ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ସାଇପ୍ରସ୍ ଏକ ପ୍ରାକୃତିକ ପ୍ରବେଶ ପଥ ଭାବେ କାର୍ଯ୍ୟ କରୁଛି ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାକୁ ନବସୃଜନ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି ନିକୋସ୍ କହିଛନ୍ତି ବର୍ତ୍ତମାନର ସମୟ ନିବେଶ ପୁଞ୍ଜିବଜାର ସହଯୋଗ ଏବଂ ଆର୍ଥିକ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରୁଛି ଭାରତର ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଭଳି ପ୍ରତିଷ୍ଠାନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମରେ ଏକ ମାର୍ଗ ଭାବେ କାର୍ଯ୍ୟ କରୁଛି ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି ଏହାପରେ ରାଷ୍ଟ୍ରପତି ନିକୋସ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିକଟରେ ଟ୍ରେନ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡ ଘଟଣାରେ ଅସାମାଜିକ ବ୍ୟକ୍ତିଙ୍କର ସମ୍ପୃକ୍ତି ସ୍ୱଷ୍ଟ ହୋଇଛି। ତେବେ ଏଭଳି ଘଟଣାକୁ ଗୁରୁତର ସହ ଗ୍ରହଣ କରାଯିବା ସହିତ ରେଳ ସୁରକ୍ଷା ବଳ ମାଧ୍ୟମରେ ଅଧିକ ତଦନ୍ତ ଜାରି ରହିଛି। କ୍ଷେତ୍ରୀୟ ସ୍ତରରେ ସୁରକ୍ଷା ସମ୍ପର୍କିତ ପ୍ରାକ୍ ତଥ୍ୟ ସଂଗ୍ରହକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା, ରେଳ ଯୋଗାଯୋଗ କ୍ଷେତ୍ରକୁ ସିସିଟିଭି ଅଧୀନରେ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ନୂଆଦିଲ୍ଲୀରେ ଆସନ୍ତା 28-31 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଆଫ୍ରିକାର କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଏବଂ ସଂଘ କମିଶନଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ସୀମାପାର ଆତଙ୍କବାଦ ସମେତ ସବୁ ପ୍ରକାର ଆତଙ୍କବାଦର ମୁକାବିଲା ପାଇଁ ଭାରତ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ 11th ବାର୍ଷିକ ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟଗୋଷ୍ଠୀ ବୈଠକରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ଭାଗ ସଚିବ ସିବି ଜର୍ଜ ଏହା କହିଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋହାହନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏଥିପାଇଁ ଦାୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ ଏବଂ ସେମାନଙ୍କ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାରକୁ ରୋକିବା ପାଇଁ ଦୃଢ଼ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ଜର୍ଜ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ, ସମାବେଶୀ ଏବଂ ଫଳାଫଳ ଆଧାରିତ କରିବାକୁ ଶ୍ରୀ ଜର୍ଜ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାୟନକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସମସ୍ତ ମଦ୍ରାସା ପ୍ରତି ଏହି ନିୟମାବଳୀ ଲାଗୁ ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ସ୍ୱଷ୍ଟ କରିଛି। ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା ସମୟରେ ସମାନତା ଆଣିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଏବଂ ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ବୋର୍ଡକୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ପଶ୍ଚିମବଙ୍ଗ ସରକାର ଜାରି କରିଥିଲେ। ଇତିମଧ୍ୟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971ରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ସଂଶୋଧିତ ହେବାକୁ ଥିବା ନିୟମରେ ବନ୍ଦେ ମାତରମ୍ ଗାୟନରେ ବାଧା ସୃଷ୍ଟିକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବାକୁ ପ୍ରସ୍ତାବ ରହିଛି। ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ଅନ୍ତର୍ଗତ ଭୱାଲି ଅଞ୍ଚଳର ସାନାଟୋରିୟମ୍ ରତିଘାଟ ବାଇପାସ୍ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ସେଥିରେ 2 ଜଣ ମହିଳା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଧୈଲା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଘାଟିରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ନେପାଳ ପଟୁ 274 ଜଣ ପର୍ବତାରୋହୀ ଗୋଟିଏ ଦିନରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେଥିରେ 3 ଜଣ ଭାରତୀୟ ଅନ୍ତର୍ଭୁକ୍ତ। ସେମାନେ ହେଉଛନ୍ତି ତୁଳସୀ ରେଡ୍ଡି ପାଲନପୁଲରି, ସନ୍ଦୀପ ଆରେ ଏବଂ ଅଜୟ ପାଲ ସିଂହ ଧାଲିୱାଲ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନେରୀଗୁଡ଼ିକରେ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାର କହିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସୂଚନା ପ୍ରଦାନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଦେଶରେ ପେଟ୍ରୋଲ, ଡିଜେଲ, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରହିଛି। ସେ କହିଛନ୍ତି ଗତ 3 ଦିନ ମଧ୍ୟରେ 1,34,00,000 ଘରୋଇ ଏଲ୍ପିଜି ବିତରଣ କରାଯାଇ ସାରିଲାଣି। ମାର୍ଚ୍ଚ ମାସ ପରଠାରୁ ଇତିମଧ୍ୟରେ 7.6 ଲକ୍ଷରୁ ଅଧିକ ପରିବାରକୁ ପିଏନ୍ଜି ସଂଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ, ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବାଲେଶ୍ୱର ଜିଲ୍ଲାରେ ଓର୍ମାସ ଓ ମିଶନ ଶକ୍ତିର ସହଯୋଗରେ ତିନିଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ ଏବଂ ଡିଜିଟାଲ ଇ କମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଓର୍ମାସର ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ କହିଛନ୍ତି,
6: ତିନିଦିନିଆ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଉଛି ବାଲେଶ୍ୱର ଜିଲ୍ଲା ପରିଷଦ କନଫରେନ୍ସ ହଲ୍ରେ, ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବାଲେଶ୍ୱର ଜିଲ୍ଲାରୁ ଯେତିକି ମାଆମାନେ ଅଛନ୍ତି ସେମାନଙ୍କର କେମିତି ଦକ୍ଷତା ବିକାଶ ଠିକ୍ ଭାବରେ ହୋଇପାରିବ ଏବଂ ତା ସହିତ ମାର୍କେଟିଂର ଯେଉଁ ସେନ୍ସିଟାଇଜେସନରେ ତାଙ୍କର କେମିତି ବିକାଶ ହୋଇପାରିବ, ବୃଦ୍ଧି ହୋଇପାରିବ, ସେମାନେ କେମିତି ସଚେତନ ହୋଇପାରିବ, ତାଙ୍କର ପ୍ରଡ଼କ୍ଟ ଏବଂ ତାଙ୍କର ଯେଉଁ ଜିନିଷ ସେମାନେ ରୁରାଲ ପ୍ରଡ଼କ୍ଟ ତିଆରି କରୁଛନ୍ତି ସେଇଟାକୁ କେମିତି ମାର୍କେଟରେ ଠିକ୍ ଭାବରେ ପ୍ୟାକେଜିଂ, ବ୍ରାଣ୍ଡିଂ, ସାର୍ଟିଫିକେସନ୍ କରିକି ଯେଉଁ ଅଛି ଯାହା ବି ପ୍ରୋଟୋକଲ୍ ଅଛି ବ୍ରାଣ୍ଡିଂର ସେମାନଙ୍କୁ ନେଇକି କେମିତି ମାର୍କେଟରୁ ତାକୁ ନେଇପାରିବ, ତାହାର ଉନ୍ନତିକରଣ ପାଇଁ ଏଇ କାର୍ଯ୍ୟ କର୍ମଶାଳା ଅନୁଷ୍ଠିତ କରାଯାଉଛି।
5: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ। ଯୋଜନା ଅନୁସାରେ ଝିଅଙ୍କ ବୟସ 18-35 ବର୍ଷ ଓ ପୁଅଙ୍କ ବୟସ 21-35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 56 ଜଣ ବରକନ୍ୟା ଯୋଡ଼ି ଏ କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ 53 ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ 3 ଯୋଡ଼ି ମୁସଲିମ ସମ୍ପ୍ରଦାୟର ଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 2026 ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସୁଭଦ୍ରା ମା, ପଞ୍ଚାୟତ ସ୍ତରର ଲୋକପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗୀର ଜିଲ୍ଲାର ଗାନ୍ଧୀମାର୍ଗରୁ ଆଭାସୀ ଜରିଆରେ ସିଧା ପ୍ରସାରଣ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଂଶୁଘାତ, ସାପ କାମୁଡ଼ା ଏବଂ ବଜ୍ରପାତ ଉପରେ ସଚେତନତା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଲାଗି ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ବହୁମୁଖୀ ଭୂମିକା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଲୋକେ ତାଙ୍କ ବ୍ୟକ୍ତିଗତ ଓ ସାମୂହିକ ଭାବେ 152 ଅଭିଯୋଗ ଦାଖଲ କରିଥିଲେ। 11 ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ସେହିପରି ବାଲେଶ୍ୱରଠାରେ 167 ଅଭିଯୋଗ ମଧ୍ୟରୁ 13 ତତ୍କାଳ ଫଇସଲା କରାଯାଇଥିଲା। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନସ୍ଥ ଧାମରାସ୍ଥିତ ଏପିଜେ ଅବଦୁଲ କାଲାମ ଉତ୍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟନ୍ତ ଶକ୍ତିଶାଳୀ ଦୂରଗାମୀ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଡିଆର୍ଡିଓ ପକ୍ଷରୁ କରାଯାଇଥିବା ଏହି ପରୀକ୍ଷାରେ ଅଗ୍ନି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ବ୍ୟବସ୍ଥା ସହ ବହୁମୁଖୀ ଲକ୍ଷ୍ୟଭେଦ କରିବାର ଆବଶ୍ୟକତା ପୂରଣ କରିପାରିଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନାନା ପ୍ରକାର କାର୍ଯ୍ୟକ୍ରମ ଜରିଆରେ ମା'ମାନଙ୍କୁ ପୂଜା କରାଯିବା ସହିତ ସମାଜ ଗଠନରେ ମା'ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମନାଥ ସ୍ୱାଭିମାନ ପର୍ବ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୁଜରାତସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।

0: ତାଙ୍କେ ଆମର ଚାଷଟା ପୁରା ଜଡ଼ିତ ହେଇକରି ଅଛେ, ସମ୍ପର୍କଟା ବନେ ଅଛି ନେଇ
1: ପୁରାପୁରି,
0: ବେଲେ ହେନ୍ତା ଅଲଗା ଅଲଗା ରାଜ୍ୟ ଗଲେ ଅଛି, ଆମେ ସେ ସବୁକେ ବି ଜାଣବାର୍ ଦରକାର, କେନ୍ ରାଜ୍ୟ କେନ୍ ସମୟାନ କାଣା ଉତ୍ପାଦନ ହଉଛେ, କେନ୍ ତାଙ୍କର ସଂସ୍କୃତି ସାଙ୍ଗେ କେନ୍ ସମିଆର ଚାଷବାସ ତାଙ୍କର ସଂସ୍କୃତି ସାଙ୍ଗେ ଜଡ଼ିତ ହେଇକରି ଅଛେ, ଏସବୁ ବିଷୟ ଆମେ ସମସ୍ତେ ଜାଣିଲେ କି ନି ବହୁତ ବଢିଆ ହେତା।
1: ସବୁ ଭାବର ଆଦାନ ପ୍ରଦାନ ହବାର ଆମେ ଜାଣିପାରମା, ସେମାନେ କେନ୍ ପ୍ରଣାଳୀରେ ଚାଷ କରୁଛନ୍, ଆମେ କେନ୍ ପ୍ରଣାଳୀରେ ଚାଷ କରୁଛୁ, ଏସବୁ ଜାଣିଲେ ଭାବର ଆଦାନ ପ୍ରଦାନ ବି ହବା, ଆର୍ ଆମର ଚାଷ କାମେ ଆମେ ନୂଆ ନୂଆ କୌଶଲ ବି ଶିଖମା।
0: ହଁ ବେଲେ କାଁ ବୋଲୁଥିଲି କି
1: ହଁ,
0: ଆଏଜ ତ ଇଟା ଗୁଟେ ଆର୍ ଗୁଟେ ଜିନିଷ ଆଏଜ
1: କାଣ ନାନି,
0: ଆ ଦେଖ ବସିଥିଲେ ଯେନ୍ଟାକେ ଟୁକ୍ ଟୁକ୍ ହେସି ମନଟା ବୋଲ ତ, କୁନୁଆ ଜନେ ଆଇଲେ କିଛି ନାଇଁ ଦେ ପଛେ କପଟେ ଧରି
1: ଚାହା କେ ବୋଲୁଛ।
0: ହଁ
1: ଠିକ କହୁଛ ନାନି,
0: ଆଜ କା ହେନ୍ତା ଆନ୍ତର୍ଜାତିକ ଚାହା ଦିବସ ବି ଆଏ।
1: ହଁ ଚାହାଟା ବୋଲୁଛ, ଆମର ତ ଚାଷୀ ଭାଇ କି ଯିଏ ବି ହଉ ଶଙ୍କର ସାଙ୍ଗେ ଯୋଡ଼ି ହେଇଛେ,
0: ତାହେରୁ ଆମର କିତନି କେତେ ଲୋକ ମାନେ ଚାହା ଉପରେ ଗା ତାଙ୍କର ଜୀବିକା ନିର୍ବାହ କରୁଛନ୍, ନେଇ କେ ଜୀବନ ଜୀବିକା
1: ଚାହା ବିକିକିରି
0: ଦେଖ ଷ୍ଟେସନ ମାନକେ ହେଲା କେନ୍ ବଜାର ଘାଟେ ହେଲା ଯେନ ଲୋକ ଭିଡ ମାନେ ହଉଛନ୍, ସେନ ଚାହା ଦୋକାନଟେ କରି କରି ପେଟ ପୋଷୁଛନ୍ ନେଇ କେ, ବେଲେ ଏଇଟା ତ ଆଉ ଚାଷୀ ମାନେ ଗଲେ ଉନ୍ନତି କରୁଛନ୍।
1: ବେଲେ ନାନି ଏଇଟା ଯେନ୍ତା କହିଲ ବୁଝେଇକିରି,
0: ହଁ
1: ଆର ଗୋଟେ କଥା ନାନି
0: କାଣା,
1: ଯେନ୍ତା ଆମର ରାଜ୍ୟର କଥା,
0: ହଁ ହଁ ହଁ
1: ଆମର ରାଜ ଭିନ୍ ଭିନ୍ ଅଞ୍ଚଳ ତି ଅଛି,
0: ହଁ
1: ଆର ଭିନ୍ ଭିନ୍ ଅଞ୍ଚଳ ତି ଭିନ୍ ଭିନ୍ କିସମର ମାଟ ଅଛି ନେଇ କେ, ନେଇ କେ ବେଲେ ହେ ଭିନ୍ ଭିନ୍ କିସମର ମାଟି ଭିନ୍ ଭିନ୍ କିସମର ଚାଷବାସ ବି ହଉଛି, କେନ୍ ମାଟେ କେନ୍ ଚାଷଟା ଭଲ ହଉଛି
0: ବେଲେ
1: ନେଇ କେ,
0: ଇଜେନ୍ ମାଟିର କଥା ନାଇଁ କହିଲୁ କେ,
1: ହେ
0: ହେନ୍ତା ଆଜିର ଆଲୋଚନାର ବିଷୟଟା ଇ ମାଟ ଉପରେ ହିଁ ଅଛି
1: ତ କହୁଛେ ନାନି,
0: ବେଲେ ଇ ମାଟିର ଉପରେ ତ ଅଛି ଆମର ଭଗବତୀ ବହେନ ପଚାରିଛନ୍, ଆମେ ଶୁନୁ ଆଉ ସେ ହିସାବରେ ଫେର ଆଗକେ ବଢ଼ମା ଆଉ
1: ଶୁନୁ ତ ନାନି।
2: ଆମର ବୈଠକିକେ ଆସିଥିବାର ସବୁ ଭାଇ ବୁହେନମାନଙ୍କୁ ଜୁହାର। ଯେନ୍ତାକି ଆମେ ଜାଣିଛୁ ଆମର ଏ ଅଞ୍ଚଳ କୃଷି ପ୍ରଧାନ ଅଞ୍ଚଳ ଆଏ, ଅଧିକାଂଶ ଚାଷୀ ଭାଇ ବୁହେନମାନେ ମାଟି ବାବଦରେ ବେଶୀ କିଛି ନାଇଁ ଜାଣିଥାନ୍, କି କେନ୍ ପ୍ରକାର ମାଟିରେ କେନ୍ ପ୍ରକାର ଚାଷ ହେବାର କଥା, କେନ୍ ପ୍ରକାର ବିହନ ଦେବାର କଥା। ତ ହେଥିର୍ ଲାଗି ଓଡ଼ିଶାର ମୃତ୍ତିକା କିସମ ଓ ଏଥିରେ ଫସଲ ଚାଷ ଇ ବାବଦରେ କହିବା ଲାଗି ଆସିଛନ୍ ପିଙ୍କି ସେଠ, ମୃତ୍ତିକା ବୈଜ୍ଞାନିକ ଆର୍ଆର୍ଟିଟିଏସ୍ ଚିପିଲିମା। ମ୍ୟାଡ଼ମ୍ ନମସ୍କାର।
3: ନମସ୍କାର ସବୁ ଶ୍ରୋତା ଭାଇ ବନ୍ଧୁମାନଙ୍କୁ ମୋର ଜୁହାର।
2: ତ ପହଲା କହୁନ୍ କି ଓଡ଼ିଶାର ମାଟିକେ କେତେ ଭାଗରେ ବିଭକ୍ତ କରାଯାଇଛି?
3: ଓଡ଼ିଶାରେ ଆମର 8 ପ୍ରକାର ମାଟି ଦେଖ୍ବାର୍ ଲାଗି ମିଲ୍ସି।
2: ତ କହିଲେ 8 ପ୍ରକାର ମାଟି ଦେଖ୍ବାର୍ ଲାଗି ମିଲ୍ସି, ତ କେନ୍ କେନ୍ ଜିନିଷ୍କେ ଆଧାର କରି କରି ମାଟିକେ ଭାଗ କରାହେସି?
3: ଆମର ମୁଖ୍ୟତଃ 4 ଜିନିଷ୍କେ ନେଇକିରି ଆମେ ମାଟିକେ ଆଡ଼ଭା କରା ହେସି।
2: ଆଜ୍ଞା।
3: ଫାର୍ଷ୍ଟ ହେଲା ତାର ଗୁଣ, ମାନେ ସେଟା ହାଲକା ହେ କି ମାନେ ସେଟା ଗଭୀର ହେ, ତାପରେ ତାର ରଙ୍ଗ ମାନେ ଲାଲ ହେ କି କଲା ହେ କି ହଲଦିଆ କଲର ହେ, ତାପରେ କେନ୍ତା ଗଠନ ହେଇଛି ମାନେ କେନ୍ ପଥର କେ ଭାର ବିଘଟନ ହେଇକିନା ସେ ମାଟିଟା ତିଆରି ହେଇଛି, ତାପରେ ମାଟିର ଉର୍ବରତା ମାନେ ମାଟିଟା ଉର୍ବର ହେ କି ଅନୁର୍ବର ହେ, ସେଟାକେ ନେଇକିନା ଆମର ମାଟିକେ 8 ଭାଗରେ ବିଭକ୍ତ କରାହେଇଛି।
2: ଆଜ୍ଞା। ମାଟିର କିସମ ମାନଙ୍କ ନାଁ କାଣା କାଣା ମ୍ୟାଡମ?
3: ଯେନ୍ ଆମର 8 ପ୍ରକାର ମାଟ ଯେନ୍ ଓଡ଼ିଶାରେ ଦେଖବାର୍କେ ମିଲ୍ସି, ସେଟା ହେଲା ଲାଲ ମାଟ, ତାପରେ ଆମର ଲେଟେରାଇଟ ମାଟ, ତାପରେ କଲା ମାଟ, ଆଲୁଭିଏଲ ମାଟ, ମିଶ୍ରିତ ଲାଲ ଆଉ କଲା ମାଟ, ଲାଲ ଆଉ ହଲଦିଆ ମାଟ, ତାପରେ ଉପକୂଳ ଲୁଣି ମାଟ, ଆଉ ଗୋଟେ ହେଲା ବନ ଓ ପାହାଡ଼ିଆ ମାଟ।
2: ଆଜ୍ଞା। ତ ଆମର ଏଇ ଅଞ୍ଚଳରେ କେନ୍ କେନ୍ ମାଟି ଦେଖବାର୍କେ ମିଲ୍ସି?
3: ଆମର ଏଇ ଅଞ୍ଚଳଟା ଇତାର ଜଳବାୟୁ ଅନୁସାରେ 3 ପ୍ରକାର ମାଟ ଦେଖବାର୍କେ ମିଲ୍ସି।
2: ଆଜ୍ଞା।
3: ଫାର୍ଷ୍ଟ ହେଲା କି ମିଶ୍ରିତ ଲାଲ ଆଉ ହଲଦିଆ ମାଟ।
2: ଆଜ୍ଞା।
3: ତ ଏଇ ମାଟିଟା କାଣା ହେସି କି ଏଇ ମାଟିରେ ଲୁହାର ଅଂଶରେ 2 ପଦାର୍ଥ ଥିସି, ଗୋଟେ ହେଲା ହେମାଟାଇଟ୍ ଆଉ ଗୋଟେ ହେଲା ଲିମ୍ନୋଲାଇଟ୍।
2: ଆଜ୍ଞା।
3: ଏଥିଲାଗି ଇତାର ରଙ୍ଗଟା ଲାଲ ଆଉ ହଲଦିଆ ହେଇଥିସି। ଇତାର କେତେଟା ବିଶେଷତା ହେଲା, ଏଇ ମାଟିଟା ହାଲକା ଥିସି, ହାଲକା ଥିବାର ଦ୍ୱାରା କାଣା ଇତାର ଜଳଧାରଣ ଶକ୍ତିଟା କମ, ମାନେ ଆପଣ ଯଦି ଆମେ ଯଦି ପାନ୍ ଦଉଛୁ ମାଟିରେ କି ମାନେ ଗଛରେ ଯେନ୍ ପାନ୍ ଦଉଛୁ ମାନେ ସେଟା ଗଛ ପାଇ ନାଇଁ ପାରେ, ସେଟା ମାଟିର ମାନେ ନିମ୍ନ ସ୍ତରକେ ପଲାସି ସେ ପାନ୍ଟା, ତ ହେଥିଲାଗି ଇତାର ଜୈବ ସାର ବି କମ୍ ଥିସି।
2: ଆଜ୍ଞା।
3: ହେଥିର୍ଲାଗି ଜୈବ ସାର କମ୍ ମାନେ ଆମେ ଜାନ୍ମା କି ମାଟିଟା ଟିକେ ହେତ୍କି ଉର୍ବର ନାଇଁନ, ଆଉ ଇ ମାଟିଟା ଟିକେ ଅମ୍ଳ, 5-6 ভিতরে আমার পিএইচ থিসি সমস্তে মানে টিকে এটা কি আমি যদি অম্ল মাইট যদি কহুছু বেলে সেনু আমার ফসফরস যেটা কি চাষি ভাই

0: ମାନେ ଡିଏପି କିମ୍ବା ଏସ୍ଏସ୍ପି ହିସାବରେ ସାର ଦଉଛନ୍ ସେ ଫସ୍ଫରସ୍ ଆଉ ବୋରନ୍ ବୋରନ୍ ବେଲେ ଗୋଟେ ଅନୁସାରେ ସେଟାର ପରିମାଣଟା କମ୍ ଥିସି ମାଟି
1: ଆଜ୍ଞା।
0: ଆଉ ଇନୁ ଆମେ ଯେନ୍ ଫସଲ ମାନେ କରିପାରମା ସେଟା ହେଲା ଧାନ ଚାଷ କରିପାରମା, ତାପରେ ଆମେ ମାଣ୍ଡିଆ ମାଣ୍ଡିଆ ବେଲେ ଆମେ ଯେନ୍ ମିଲେଟ୍ ଏବେ ଚାଲିଛେ ସବୁଆଡେ ସେଟା କରିପାରମା, ମକା ଚାଷ କରିପାରମା, ତାପରେ ଡାଲି ଜାତୀୟ ଫସଲ କରିପାରମା, ଆଉ ପନିପରିବା ଭିତରେ ଟମାଟୋ ପୋଟଲ କରିପାରମା, ଆଉ ବାଇଗନ ଚାଷ କରିପାରମା।
1: ଆଜ୍ଞା ଆଜ୍ଞା।
0: ତାପରେ ଦୁଇ ନମ୍ବର ହେଲା କି କଲାମେଟ, କଲା ବେଲେ ଜାଣୁଥିବେ କି ଇ ମାଟି ରଙ୍ଗ ହେଲା କଲା, ବେଲେ ସେ କଲାଟା କେଁଥି ଲାଗି ହେଇଛେ, ଯେହେତୁ ମାଟିରେ ମାଗ୍ନେସିୟମର ପରିମାଣଟା ଅଧିକା ଥିସି ହେଥିଲାଗି ତା ରଙ୍ଗଟା କଲା। ଆଉ ଇତାର ବିଶେଷତା ହେଲା ଇତାର ଜଳଧାରଣ କ୍ଷମତାଟା ଅଧିକା, ତାପରେ ଦେଖିବେ ସେ ମାଟିଟା ଯେତେବେଳେ ଶୁଖି ଯାଉଛେ ବେଲେ ଫାଟ ହେଇଯାଏସି, ଇ ମାଟିଟା ବହୁତ ଉର୍ବର।
1: ଆଜ୍ଞା।
0: ଆଉ ଗୋଟେ ଅସୁବିଧା ହେସି ଯେତେବେଳେ ଜମିରେ ଠିଆ ପାନ ଥିସି, ତ ଆମର ଚାଷୀ ଭାଇମାନେ ଯଦି ସେ ହଲ କରୁଛନ୍ ବେଲେ ସେ କାଣା ହେସି, ସେ ଯେତେବେଳେ ଲଙ୍ଗଲ ସିଆରରେ କରୁଛନ୍ ବେଲେ କାଦୋଟା ମେଞ୍ଚା ମେଞ୍ଚା ଲାଗିଯାଏସି ସେନୁ, ହେଥିଲାଗି ଚାଷୀ ଭାଇଙ୍କୁ ମୁଇଁ କହିମି କି ମାନେ ଠିକ୍ ପାକ ଦେଖିକିନା ଆମର ଜମିର ହଲ କରବେ। ଆଉ ଇ ମାଟିରେ ଆମେ କପା ଚାଷ ଭଲ ହେଇପାରବା, ଧାନ ଚାଷ, ଆଖୁ, ତାପରେ ଚିନାବାଦାମ, ସୋୟାବିନ, ଆଉ ଆମେ ତିଲ ଚାଷ ବି କରିପାରମା।
1: ଆଜ୍ଞା।
0: ତାପରେ ତିନ ନମ୍ବର ହେଲା ଲାଟେରାଇଟ ମାଟି। ଇ ମାଟିଟା ଯେନୁ ଅତ୍କା ବର୍ଷା ଆଉ ଟିକେ ଜଳବାୟୁଟା ଟିକେ ଉଷ୍ଣ ମାନେ ଟିକେ ଗରମ ଥିସି ସେନୁ ଦେଖବାର୍କେ ମିଲ୍ସି। ଆଉ ଇ ମାଟିରେ ଲୁହା ଆଉ ଆଲୁମିନିୟମ ଅତ୍କା ଥିସି, ହେଥିର୍ଲାଗି ଇତାର ରଙ୍ଗଟା ହେଲା ଲାଲ ଖଇରିଆ। ଆଉ ଇତାର ବିଶେଷତା ହେଲା କି ଜୈବ ସାର ଟିକେ କମ୍ ଥିସି ଆଉ ଜଳଧାରଣ କ୍ଷମତା ବି କମ୍ ଥିସି, କିନ୍ତୁ ଆମେ ଯଦି ଅନୁମୋଦିତ ସାର ଦେଇପାରମା ତ ଭଲ ଫସଲ ହେଇପାରବା। ଆଉ ମ୍ୟାଟ୍ଟା ଟିକେ ଅଧିକା ଅମ୍ଳ, ସେଥିର୍ଲାଗି ଆମେ ସେ ଅମ୍ଳୀୟତାକେ ଦୂର କରିବାର ଲାଗି ଚୁନ୍ ଆଉ ଆମେ ଖତ ତାର ସାଙ୍ଗେ ସାର ଦେଲେ ଭଲ ଅମଳଟେ ମିଳିପାରବା। ଆଉ ଇ ଜମିରେ ମାନେ ଇ ମାଟିର ଜମିରେ ଆମେ ଧାନ, ମାଣ୍ଡିଆ, ନଡ଼ିଆ ଚାଷ, ତାପରେ ଚା, କଫି, ପନିପରିବା, ଆଲୁ ଆଉ ଛୋଟ ଧାନ ଚାଷ କରିପାରବା।
1: ଆଜ୍ଞା। ଏଟା ତ ବହୁତ ବଢିଆ କଥା କହିଲେ କି ଆମର ଇ ଅଞ୍ଚଳରେ କେନ୍ କେନ୍ ମାଟି ଦେଖବାର୍ ଲାଗି ମିଲ୍ସି ଆଉ ଆମେ ତାର ପରିଚାଳନା କେନ୍ତା କରି କର୍ମା। ମ୍ୟାଡମ୍, ତାହେଲେ କହୁଁ ଲାଲ ମାଟି କାଣା ଆଉ ତାର ବିଶେଷତା କାଣା?
0: ଲାଲ ମାଟି ହେଲା ତାର ରଙ୍ଗଟା ଲାଲ ଥିସି, ସେ ଲାଲ ହେବାର ମାନେ ହେଲା କି ସେ ମାଟିରେ ଲୁହାର ଅଂଶଟା ବେଶୀ ଅଛି। ଆଉ ଇ ମାଟିର ବିଶେଷତା ହେଲା ଏଇଟା ମାନେ ବାଲିଆ ମାଟେ ଆଉ ହାଲକା, ଆଉ ମାଟିଟା ପୁରା ଅନୁର୍ବର, ଆଉ ଜୈବ ସାର ବି କମ୍ ଥିସି, ତାପରେ ଜଳଧାରଣ କ୍ଷମତା ବି କମ୍, ଆଉ ମାଟି ବି ଅମ୍ଳୀୟ ମାଟି, କିନ୍ତୁ ଆମେ ଯଦି ସାର ଆଉ ଆମେ ଯଦି ଜଳସେଚନ ଦେଇପାରୁଛୁ ବେଲେ ଭଲ ଚାଷଟେ ହେଇପାରବା। ଇ ମାଟିଟା ଆମର ଓଡ଼ିଶାର ବହୁତ ଉଚ୍ଚଭୂମି ଅଞ୍ଚଳ ଜିଲ୍ଲା ମାନକେ ଦେଖବାର୍କେ ମିଲ୍ସି, ଯେନ୍ଟାକି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ। ଆଉ ଇ ମାଟି ଯେହେତୁ ମୁଇଁ କହିଲି କି ଟିକେ ବାଲିଆ ମାଟେ ଆଉ ଅମ୍ଳୀୟ ଅଂଶ ବି ଥିସି, ତ ସେଥିର୍ଲାଗି ଇନୁ ମାଣ୍ଡିଆ, ବାଜରା, ଜୁଆର, ଆଲୁ, ଅଦା, ହଲଦି ଚାଷ ଚାଷୀ ଭାଇମାନେ କରିପାରିବେ।
1: ବଢିଆ କଥା କହିଲେ କି ଲାଲ ମାଟି କାଣା ଆଉ ତାର ବିଶେଷତା କାଣା। ଇ ଲାଲ ମାଟି ନୁ ଅଧିକ ଅମଲ ଲାଗି ଆମେ କାଣା କାଣା କରବାର୍କେ ପଡ଼ବା?
0: ମୁଇଁ ଆଗରୁ କହିଲି କି ଲାଲ ମାଟିଟା ଯେହେତୁ ଲୁହା ଅଂଶଟା ଅଧିକା ଥିସି ବେଲେ ହେଥିର୍ଲାଗି ମାନେ ଟିକେ ଅମ୍ଳୀୟ ମାଟି ଏ, ଆଉ ଇ ତାର ପିଏଚ୍ଟା ଆମର 4.5-6 ଭିତରେ ଥିସି, ଆଉ ଯେହେତୁ ଜୈବ ଅଂଶ ବି କମ୍ ଥିସି ଲାଲ ମାଟି କେ ବି ଆମକୁ ଉପଚାର କରିକିନା ଚାଷ କରବାର ଅଛେ, ସେଥିର୍ଲାଗି ଏକର ପ୍ରତି ଆମେ 250-300 kg କାଗଜ କଳ ମଇଳା, ଯେନ୍ଟାକି ଆମେ କହୁଛୁ ପେପର ମିଲ୍ ସ୍ଲଜ୍, ସେଟା ପକାମା, ତାର ସାଙ୍ଗେ 2-2.5 କ୍ୱିଣ୍ଟାଲ ଆମେ ଗୋବର ଖତ ପକାମା। କେତେବେଳେ ପକାମା ଏଇଟା? ଯେତେବେଳେ କି ମାନେ ମଞ୍ଜି ବୁନବାର 7-10 ଦିନ ଆଘନୁ ଲଙ୍ଗଲ ସିଆରରେ ଆମେ ଏଇଟା ପକାମା। ଆଉ ଯେତେବେଳେ ମଞ୍ଜି ବୁଣା ହେବା ସେ ଟାଇମ୍ରେ ଆମେ ଯେନ୍ଟା ବି ଆମର ଅନୁମୋଦିତ ଯବକ୍ଷାଯାନ, ଫସ୍ଫରସ୍ ଆଉ ପଟାସ୍ ଆମେ ପ୍ରୟୋଗ କରିକରି ଆମେ ଯଦି ପ୍ରୟୋଗ କରିପାରମା ତାହେଲେ ଆମକୁ ଗୋଟେ ଭଲ ଅମଳଟେ ମିଳିପାରବା।
1: ଆଜ୍ଞା। ବଢିଆ କଥା କହିଲେ କି ଯେନ ଲାଲ ମାଟି ଅଛେ ତାହାକେ ବି ଆମେ କେନ୍ତା ପରିଚାଳନା କରିପାରମା, ନାଇଁ କେଁ? କାହିଁକି କରି ଲାଲ ମାଟି ଅଛେ ବି ତ ଆମେ ସେଥିରୁ ଚେଷ୍ଟା କରମା କି ଲାଲ ମାଟିନୁ ବି ଆମେ କିଛି ଅମଲ କରୁ ବୋଲିକରି। ବହୁତ ସୁନ୍ଦର କଥା। ଆଲୁ ଭେଲ ମାଟି ବେଲେ କାଣା ଏ ଆଉ ତାର ବିଶେଷତା କାଣା ମ୍ୟାଡମ୍, ସେ ବିଷୟ ଟିକେ କହିବେ?
0: ଆମର ଆଲୁଭେଲ ମାଟିକେ ଆମେ ନଦୀ ପଠା ମାଟ ବି କହିପାରମା, ଆଉ ଇଟା ଯେନୁ ଆମର ନଦୀଟା ବାହାରିସି ମାନେ ନଦୀର ଉତ୍ପତ୍ତି ସ୍ଥଳରୁ ଯେନ୍ ଆସି କର୍ଦମ, ତାପରେ କର୍ଦମ ବୋଲେ ଆମର କାଦୋ, ତାପରେ ପଟୁ ଆଉ ବାଲି, ସେଟା ନଦୀର ତଲ ଭାଗେ ସେଟା ଜମା ହେଇକିନା ଏ ମାଟିଟା ତିଆରି ହେସି। ଇ ମାଟିଟା ବହୁତ ଉର୍ବର, ତାର ଉର୍ବରତା ଶକ୍ତି ବହୁତ ଭଲ, ଆଉ ଇ ମାଟି ପଟୁ ଆଉ ସୂକ୍ଷ୍ମ ବାଲିଟା ଇତାର ଅଧିକା। ତାପରେ ମାଟିର ପିଏଚ୍ ହେଲା ମଧ୍ୟମ, ଯେନ୍ଟାକି ଆମେ ଭଲ ପିଏଚ୍ ମାନେ ମଧୁର ପିଏଚ୍, ଯେନ୍କି ଆମର ଗଛଟା ସବୁ ପ୍ରକାର ଖାଦ୍ୟ ଉପାଦାନ ପାଇପାରସି।
1: ଆଜ୍ଞା।
0: ଇ ମାଟିଟା ଆମର ଦେଖା ଦେସି ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ ଆଉ ବୈତରଣୀ ନଦୀର ଉପତ୍ୟକା ଆଉ ଉପକୂଳବର୍ତ୍ତୀ ଅଞ୍ଚଳରେ, ଯେନ୍ଟାକି ଯେନ୍ ଜିଲ୍ଲାମାନେ ଯାଉଛେ କଟକ, ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା। ଇ ମାଟିରେ ଯଦି ବାଲି ଭାଗ ଯଦି ବେଶୀ ରହିବା।

0: ଅଞ୍ଚଳରୁ ଯେନ୍ ମାଟିଟା ମିଳିଛି ସେଥିରେ ବି ଆମେ ବହୁତ କିସମର ଚାଷବାସ କରିପାରମା ନେଇ କେ ମ୍ୟାଡମ୍? ଆଉ କହୁନ୍ ଯେ ବନ ଓ ପାହାଡିଆ ମାଟି ବୋଲେ କାଣା?
1: ବନ ଆଉ ପାହାଡିଆ ମାଟି ହେଲା ସେଟାକି ଆମେ ବାଦାମୀ ଜଙ୍ଗଲ ମାଟି କହିପାରମା, ଯେନ୍ଟାକି ଆମର ଜଙ୍ଗଲ ଜାଗା ମାନକେ ସେଟା ଦେଖବାର୍କେ ମିଲ୍ସି। ମାନେ ଯେନ୍ ଜଙ୍ଗଲର ଜମିରେ ବୃକ୍ଷ ମାନଙ୍କର କି ଗଛ ଲତା ମାନଙ୍କର ଯେନ୍ ପଚିକିରି ଯେନ୍ ତାଙ୍କର ଅବଶିଷ୍ଟାଂଶ ଥିସି, ତାପରେ କେତେବେଳେ ପଶୁପକ୍ଷୀ ବି ମରିକିନା ସେଟା ପଡ଼ିକିରି ହେନ୍ତି ରହିଯାଉଛନ୍, ତ ସେଟା ପଡ଼ିକିରି ଇ ମାଟିଟା ସୃଷ୍ଟି ହେସି। ଇ ମାଟିର କଲର ହେଲା ଧୂସର, ମାନେ ଆମ ଗୁରସ ଚାହା ଯେନ୍ ପିଇସୁ ଯେନ୍ ହେନ୍ତା କଲର ର ବାଦାମୀ ଟାଇପର। ଆଉ ଇ ମାଟିର ଜୈବ ଅଙ୍ଗାର ବି ବଢିଆ ଥିସି, ହେଥିଲାଗି ମାଟି ଉର୍ବର ହେ। ଆଉ ଇନୁ ଇ ମାଟିଟା ଦେଖବାର ଲାଗି ମିଲ୍ସି ଆଦିବାସୀ ଜିଲ୍ଲା, ଯେନ୍ଟାକି ବୌଦ୍ଧ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି
0: ଆଜ୍ଞା।
1: ଆଉ ଇ ଜିଲ୍ଲା ମାନକେ 170,000 ହେକ୍ଟରରେ ଇ ମାଟିଟା ଦେଖବାର୍କେ ମିଲ୍ସି। ଆଉ ଇ ମାଟିର ଜମି ସବୁ ପ୍ରାୟ ଗଡ଼ାଣିଆ ଥିସି, ବେଲେ ଗଡ଼ାଣିଆ ରହିଲା ବେଲେ ଆମେ ଯଦି ବର୍ଷା ଯଦି ହଉଛେ ଉପର ମାଟିଟା ଧୋଇ ହେଇକିନା ନଷ୍ଟ ହେବାର ଗୋଟେ ସମ୍ଭାବନା ଥିସି। ଇ ମାଟି କେ ସମାନ କରିକିନା ପୋଡୁ ଚାଷ କରା ହଉଛେ। ଆଉ ଇ ମାଟି ଆମେ ଅଦା, ହଲଦି, ମକା, ମାଣ୍ଡିଆ, କାନ୍ଦୁଲ ଇ ସବୁ ଚାଷ କଲେ ଚାଷୀ ଭାଇମାନେ ତାଙ୍କର ଭଲ ଫସଲ ଅମଳଟେ ପାଇପାରବେ।
0: ବହୁତ ସୁନ୍ଦର କଥା କି ବନ ଆଉ ପାହାଡିଆ ମାଟିରେ ବି ଆମେ ସବୁ ଚାଷବାସ କରିପାରମା। ଆର୍ ଆମର ପାଖେ ଆମର ଅଞ୍ଚଳରେ ଯେନ୍ ବି ମାଟି ଅଛେ ତାହାକେ ଆମେ ପରିଚାଳନା କେନ୍ତା କରି କରମା, ତାହାକେ ଆମେ ପରିଚାଳନା କରିକରି କେନ୍ତା କରି କୃଷି ଉପଯୋଗୀ କରିପାରମା, ସେଟା ହଉଛେ ମୁଖ୍ୟ ଜିନିଷ। ଆର ଇ ବନ ପାହାଡିଆ ମାଟିକେ ବି ଆମେ ପରିଚାଳନା କରିକରି ଚାଷବାସ କରିପାରମା। ମ୍ୟାଡ଼ାମ୍, ଆମର ଅଞ୍ଚଳ ଯେନ୍ଟାକି ଅଛେ ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ଦେବଗଡ଼, ତ ଇନୁ କେନ୍ କେନ୍ ମାଟି ଦେଖବାର୍କେ ମିଲ୍ସି?
1: ଆମର ଅଞ୍ଚଳରେ ମିଶ୍ରିତ ଲାଲ ଆଉ କଲା ମାଟି ଦେଖବାର୍କେ ମିଲ୍ସି। ଇ ମାଟିରେ କାଣା ହେସି, ଲାଲ ଆଉ କଲା ମାଟି ବେଲେ ଆପଣଙ୍କୁ ଗୋଟେ ଇଟା ହଉଥିବା କି ହଁ, ମାନେ ଲାଲ ମାଟିର ବିଭିନ୍ନ ଜାଗାରେ କଲା ମାଟିଟା ଭାଗ ଭାଗ ହେଇନା ଥିସି
0: ଆଜ୍ଞା,
1: ହେଲା ବେଲେ ଲାଲ ଯେନ୍ ରଙ୍ଗଟା ହଉଛେ ସେଟା ଲୁହା ଅଂଶ ଲାଗି ରହିସି, ଆଉ ଯେନ୍ କଲା ରଙ୍ଗଟା ଯେନ୍ ହଉଛେ ସେଟା ସେନୁ ଚୁନ୍ ଥିସି, ସେଥିର୍ଲାଗି ତାର ମାନେ ରଙ୍ଗଟା କଲା ହେଇଥିସି। ଇ ମାଟିଟା ହେଲା ମଧ୍ୟମ ଉର୍ବର, ଆଉ ମାଟିଟା ଟିକେ ଗଭୀର ଥିସି। ଆଉ ଯଦି ଖାଲ ଜମି ମାନକେ ସେନୁ ଜିଙ୍କ ଜିଙ୍କ ଯେନ୍ ଗୋଟେ ଅନୁସାର ଅଛେ ତା ଟିକେ ଅଭାବ ଦେଖା ଦେସି। ଆଉ ଇ ମାଟିଟା ଆମର ଯେନ୍ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଆଉ ବଲାଙ୍ଗୀର ଜିଲ୍ଲା ମାନକେ 160,000 ହେକ୍ଟରରେ ବିଭିନ୍ନ ସ୍ଥାନରେ ବାଣ୍ଟି ହେଇକିନା ରହିଛି। ଆଉ ଇ ମାଟି ଆମେ ମଧ୍ୟମ କିସମ ଜମିରେ ଆମେ ମଧ୍ୟମ ଧାନ କରିପାରମା, ଆଉ ଗହମ କରିପାରମା, ଆଖୁ, ତାପରେ ମକା କରିପାରମା, ସୂର୍ଯ୍ୟମୁଖୀ କରିପାରମା, ରାଶି, ଚିନାବାଦାମ ଆଉ ବିଭିନ୍ନ ପନିପରିବା ବି କରିପାରମା, ଯେନ୍ଟାକି ବାଇଗନ, ପୁଟଲ ଆଉ ଆମେ ଯେନ୍ ଗୁଆ ସେମି ସେଟା ଭଲ ହେସି। ଆଉ ଯେନ୍ କହିଲି କି ଖାଲ ଜମି ମାନକେ ଜିଙ୍କର ଟିକେ ଅଭାବ ହେସି, ତ ଆମେ ସେ ଖାଲ ଜମି ମାନକେ ଜିଙ୍କଟା 25 KG ପର ହେକ୍ଟର ଜିଙ୍କ ସଲଫେଟ ଆକାରରେ ଯେନ୍ ମିଲ୍ସି ସେ ସାର ପ୍ରୟୋଗ କରିକରି ଆମେ ଧାନ ଚାଷଟା କରିପାରମା।
0: ଏଟା ତ ବଢିଆ କଥା କହିଲେ କି ଆମର ଅଞ୍ଚଳ ମାନକେ ଯେନ୍ ମାଟି ମିଳୁଛେ ତାହାକେ ଆମେ କେନ୍ତା କରି ପରିଚାଳନା କରିପାରମା ଆଉ ସେଥିରେ ଚାଷବାସ କରିପାରମା। ମ୍ୟାଡମ୍, ଆଉ ଗୋଟେ କଥା କହୁନ୍ ଯେ ସମୁଦ୍ର କୂଳିଆ ଅଞ୍ଚଳରୁ କେନ୍ କେନ୍ ମାଟି ଦେଖବାର୍କେ ମିଲ୍ସି ଆଉ ତାର ବିଶେଷତା ମାନେ କାଣା?
1: ସମୁଦ୍ରକୂଳିଆ ଅଞ୍ଚଳରେ ଲୁଣି ମାଟି ଦେଖବାର୍କେ ମିଲ୍ସି, କାରଣ ସେନୁ ଦେଖିବେ ଯେତେବେଳେ ସମୁଦ୍ରର ଜୁଆରଟା ମାରି ହେଇକିନା ଆସି ସେଟା ଜମି ହେଇକିରି ସେଟା ସେ ଲୁଣି ମାଟିଟା ତିଆରି କରସି। ଇ ମାଟିଟା ଦେଖବାର୍କେ ମିଲ୍ସି ପୁରୀ, ଜଗତସିଂହପୁର, ଗଞ୍ଜାମ, ଭଦ୍ରକ, କେନ୍ଦ୍ରାପଡ଼ା, ଯେନ୍ଟାକି ସମୁଦ୍ରକୂଳ ଅଞ୍ଚଳ ହେ। ଆଉ ଟିକେ ଲୁଣର ପରିମାଣଟା ଟିକେ ଅଧିକା ଥିବାର ଲାଗି ଇ ଜମିରେ ଚାଷ କରବାଟା ଟିକେ କଷ୍ଟ ହେ, ତଥାପି ଯଦି ଚାଷ ଜମି ଅଛେ ବେଲେ ତ ମାନେ ଚାଷୀ ଭାଇମାନେ ମାନେ ବସିକି ରହିନାଇ ପାରନ୍, ତ ସେଥିର୍ଲାଗି ଆମେ ଟିକେ ଭଲ ନିଷ୍କାସନ କରମା। ଇ ମାଟିଟା ଯେହେତୁ କ୍ଷାରୀୟ ହେ ଆମେ ଟିକେ ଜିପ୍ସମ ବ୍ୟବହାର କଲେ ଇତାର ଉର୍ବରତା ବଢ଼ସି। ଲୁଣ ଅଂଶଟା ଯେନ୍ ଜମି କିନା ଥିସି ସେ ମାଟି ସେଟା ତାର ଆମେ ଯଦି ଭଲ ପାଣିରେ ସେଟାକେ ଯଦି ଡ୍ରେନେଜ କରମା ସେ ଲୁଣ ଅଂଶଟା ପଲାବା, ଆଉ ତାପରେ ମାନେ ଭଲ ଚାଷଟେ ହେଇପାରବା
0: ଆଜ୍ଞା।
1: ଆଉ ଇ ମାଟିରେ ଆମେ ଦେଖିବେ ହେତିର୍ ଲାଗି ସମୁଦ୍ରକୂଳ ଅଞ୍ଚଳରେ ନଡ଼ିଆଟା ବେଶୀ ହେସି, ଟିକେ ବୈର ବେଶୀ ମିଲ୍ସି ଆଇନୁ ନଡ଼ିଆ, ତାପରେ ଆମେ କୋବି ଜାତୀୟ ଫସଲ କରିପାରମା, ଆମେ ତରଭୁଜ କରିପାରମା, ଆଉ ଖାଲ ଜମିନୁ ଆମେ ବଡ଼ ଧାନଟା ଚାଷଟା କରିପାରମା। ଆଉ ଲୁଣି ମାଟି ବେଲେ ଆମେ ଜାଣବା ଲାଗି ଗୋଟେ କହେସନ୍ ମାଟିର ଲବଣତ୍ଵ, ସେଟାକି କହେସୁ ଆମେ ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି, ହେଲା ମାନେ ସେ ଜିନିଷଟା ଯଦି ଚେୟାରରୁ ଏତକା ଅଛେ ତେବେ ଆମେ ଜାଣମା ଯେ ଆମର ମାଟିଟା ଲୁଣା ମାଟି ହେ
0: ଆଜ୍ଞା।
1: ଆଉ ଇ ମାଟିରେ ଯବକ୍ଷାର ଯାନ ଯେନ୍ଟାକି ୟୁରିଆ ଭାବେ ଦଉଛୁ ସେଟା ମଧ୍ୟମ ପରିମାଣରେ ଥିସି, ଫସ୍ଫେଟଟା ବା ଫସ୍ଫରସଟା କମ୍ ଥିସି, ଆଉ ପଟାସ ପରିମାଣଟା ଟିକେ ଅଧିକା ଥିସି, ଆଉ ତାର ପିଏଚ୍ଟା ହେଲା 7-8 ଭିତରେ, ବେଲେ ତାର ମାଟି ହେଲା କ୍ଷାରୀୟ ମାଟି, କ୍ଷାରୀୟ ମାଟି ବେଲେ ହେଥିଲାଗି ଆମେ ଇନୁ ଜିପ୍ସମ୍ ଦେଇପାରମା ଆଉ ସେଟାକେ ଚାଷ ଉପଯୋଗୀ କରିପାରମା ସେ।

0: ମାଟିକେ?
1: ଆଜ୍ଞା, ଶେଷକେ ଆପଣ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କାଣ ପରାମର୍ଶ ଦେବେ?
0: ମୁଇଁ ଆଜି ଯେନ୍ ଆମର ମାନେ ମାଟିର କିସମ ଟା କହିଲି, ତ ହେତିର୍ ଲାଗି ମୁଇଁ ଚାଷୀ ଭାଇମାନଙ୍କୁ ଅନୁରୋଧ କରୁଛେ ଯେ ସେମାନେ ଫାର୍ଷ୍ଟ ନିଜର ଜମିଟା କେନ୍ କିସମରେ ଆସୁଛି ସେଟା ଫାର୍ଷ୍ଟ ଦେଖିବେ। ଆଉ ଯଦି ଲାଲ ମାଟିରେ ଆସିଲା କି କଲା ମାଟିରେ ଆସିଲା, ତ ସେନୁ ବି କୁହା ହେଇଛି କି ମାନେ ସେନୁ କାଣା କମ ଅଛି, କାଣା ଜହ ଅଛି, କେନ୍ ପ୍ରକାର ଚାଷ କରିପାରମା, ତ ସେଇ ହିସାବେ ଭାବିକିନା ଆମେ ଚାଷ ଯଦି କରୁଛନ୍ ତ ଭଲ ଅମଲ ହେଇପାରବା। ଆଉ ଫାର୍ଷ୍ଟ ନିଜର କିସମ ଜାଣବେ, ତାପରେ ଦୁଇ ନମ୍ବରରେ ମାଟି ପରୀକ୍ଷା କରିକିନା ଅନୁମୋଦିତ ଖତ ଆର ରାସାୟନିକ ସାର ପ୍ରୟୋଗ କଲେ ଆମର ସେ ଜମିରୁ ଦ୍ୱିଗୁଣ ଅମଲ ମିଳିବା। ହେତିର ଲାଗି ଯେତେବେଳେ ଅମ୍ଳୀୟ ମାଟି ବି ହଉଛେ ଆମେ ଚୁନ ଦେମା, ମୁଁ କହିଲି ସେଟା ଲାଲ ମାଟିରେ ସେଟା ଟିକେ ଅମ୍ଳୀୟ ଅଂଶଟା ବେଶୀ ରହୁଛେ, ସେଥିଲାଗି ଆମେ ସେନୁ ଚୁନ ଦେମା। ଆଉ ଯେନ୍ଟା କି କ୍ଷାରୀୟ ମାଟି, କ୍ଷାରୀୟ ମାଟି ହେଲା ତାହାର ଯଦି ଆମେ ମାନେ ଉପଚାର କରମା ବେଲେ ଆମେ ଜିପ୍ସମ ଦେମା ସେନୁ, ଆଉ ଜିପ୍ସମ ଦେଇକିରି ସେ ତାର କ୍ଷାରୀୟ ଅଂଶଟା କମବା ଆଉ ମାଟିଟା ମଧୁର ମାଟିରେ ପରିଣତ ହେବା। ଆଉ ସେନୁ ଚାଷୀ ଭାଇମାନେ ତାପରେ ମାନେ ଭଲ ଚାଷ କରିକିରି ଭଲ ଅମଲଟେ ପାଇବେ।
1: ଅଞ୍ଚଲ କେ ଜାଣିକରି ମାଟ ମାନେ ତ ଭିନ୍ ଭିନ୍ କିସମର ଥିସି, ଆଉ ସେଟାକେ ଯଦି ଆମେ ଠିକ ହିସାବେ ପରିଚାଳନ କରି ପାରଲା ବେଲେ ଆମର ଅମଲଟାକେ ବହୁତ ବଢ଼ିଆ ହେଇପାରବା। ଯା ହଉ ମ୍ୟାଡ଼ାମ, ଆମର ବୈଠକିକେ ଆପଣ ଆସିଲେ, ଆଉର୍ ଏତେଟି କଥା କହିଲେ, ଆମର ଚାଷୀ ଭାଇ ଭଉଣୀଙ୍କୁ ପରାମର୍ଶ ବି ଦେଲେ, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମ୍ୟାଡ଼ାମ ନମସ୍କାର।
0: ଧନ୍ୟବାଦ, ଜୁହାର।
2: ବୈକୁଣ୍ଠ।
3: ହଁ ନାନୀ,
2: ମନ ଧ୍ୟାନ ଦେଇକରି ପୁରା ଶୁଣିଲୁ ବୋଲ ତ?
3: ପୁରା ପୁରା ନାନୀ, କାକରି କହ ତ ନାନୀ, କିଡ଼ି ଓଏନ କଥାଟି ଗଲା ଗଲା ବୋଲେ କହିଲି ଶେଷ ପଡ଼କି।
2: ହଏ, ଇ ଯେନ୍ ମାଟିର ଯାଞ୍ଚ କଥା।
3: ହଁ ଦେଖ ନାନୀ, ଆମେ ଆମର କ୍ଷେତକି ଆମର ଜମିନକି ଆମେ ଚାଷବାସ ତ କରୁଛୁ, କିନ୍ତୁ କେନ୍ କିସମର ଆମର ମାଟିଟା ସେ କ୍ଷେତ ଆଜି
2: ଯାଞ୍ଚ ନାଇଁ କରା
3: ବେଲେ ସେ ମାଟିକେ ଯଦି ଆମେ ଭଲ କରି ପରୀକ୍ଷାଟି କରମା ନାନୀ, ବେଲେ ସେଟା କେନ୍ କିସମର ମାଟିଟା ଆର୍ ସେ ମାଟି କାଁ କାଁ ଚାଷ ଭଲ କରି ହେବା ସେଟା ଆମେ ଭଲ କରି ଜାଣିପାରମା।
2: ତାହେରୁ ଦେଖ, ଇ ଯେନ୍ ଲାଲ ମାଟି ହେଲା ଆଉ ଇ ଯେନ୍ ଆମର ସବୁ ମାଟି ମାନଙ୍କର ବିଷୟ ନ ଯେନ୍ କହିଲେ, ଆଉ କେନ୍ ଜିଲ୍ଲା ନ କେନ୍ କିସମର ମାଟି ଅଛି ଯେ
3: ହଁ
2: ସେ ବିଷୟ ନ ଗଲେ ଜାଣବାକେ ମିଳିଲା। ସେ ଚାଷୀ ଭାଇ ମାନେ ଗଲେ ହେନ୍ତା ସେ ମାଟିର ଉପଯୋଗୀ ଚାଷ ମାନେ ଯଦି କରିବେ ବେଲେ କେତନି କେତେ ଲାଭବାନ ହେଇପାରିବେ, ଉନ୍ନତି ତ ହେବା।
3: ହଁ,
2: ଆଉ ଏନ୍ତା କଥାବାର୍ତ୍ତା ହେଲା ଭିତରେ ବୋଲୁଛୁ, ଇ ଯେନ୍ ଆଜ୍ଞା ମାନେ ଆଏସନ୍ କହିକରି ଯାଏସନ୍ କିନି, ମନଟା ଏଡ଼କି ଖୁସ୍ ଲାଗ୍ସି ଯେ ନାଇଁ କହନ। ଆଉ ଏ ଦେଖ ଏଛନିକା ମୋର ମନଟା ତ ଗୀତ ପଦେ ଆଡ଼କେ ଗଲାନ
3: ଜାଣିନ ନାନୀ, ବେଲେ ଆଜ ବଢ଼ିଆ ଗୀତଟେ ଶୁନମା।
2: ହଁ,
3: ମୁହୁରୀ ବାଜୁଛେ ବୋଲି।
2: ଓହୋ,
3: ଗୀତକେ ଗାଇଛନ୍ ସୂର୍ଯ୍ୟମଣି ସାହୁ ଆଉ ଲେଖିଛନ୍ ପ୍ରମୋଦ କୁମାର ମିଶ୍ର।
2: ବେଲେ ଶୁନୁ
3: ଶୁନୁ ସେନା ନାନୀ।

ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ଼ଲାଇନ୍ସ।

0: ଆକାଶବାଣୀ ସମ୍ବଲପୁର ଏଥିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟା ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି ସ୍ୱାକ୍ଷରିତ, କହିଲେ ଶିଳ୍ପ ଆଉ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକେ ବିଶ୍ୱର ଶୀର୍ଷ ସ୍ଥାନକେ ଉନ୍ନୀତ କରିବା ଲାଗି ଲକ୍ଷ୍ୟ ରଖିଛନ୍ ସରକାର। ନୂଆଦିଲ୍ଲୀଠାରେ ଆଇବା 28 ତାରିଖନୁ ମୂଲ ହେବାକେ ଥିବା 4 ନମ୍ବର ଭାରତ ଆଫ୍ରିକା ଶିଖର ସମ୍ମିଳନୀ ଏହାଦର ଲାଗି ରହିଲା ସ୍ଥଗିତ। ସବୁ ପ୍ରକାରର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ଲାଗି ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଜୋର୍ ଦେଇଛି ଭାରତ। 2027 ମସିହା ତକ୍ ରାଜ୍ୟର ସବୁ ଗାଁକେ ପାଇପ୍ ଯୋଗାଣ କରାଯିବା ପିଇବାର ପାଣି ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ, କହିଲେ ରାଜ୍ୟପାଳ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଦେଲେ ଯୋଗ। ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଆଉ ବ୍ୟବସ୍ଥିତ ଭାବେ ସାରବାରକେ ପୁଲିସ୍ ମହାନିର୍ଦ୍ଦେଶକଙ୍କର ହୋଇଯାଇଛି ଉଚ୍ଚସ୍ତରୀୟ ବୈଠକ। ସମ୍ବଲପୁର, ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆରି ହେବା ମହୁମାଛି କରିଡର। ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା 2026 ଲାଗି ପରୀକ୍ଷା କେନ୍ଦ୍ରମାନଙ୍କେ ଭିଡ଼ କମ୍ କରିବାର ଲକ୍ଷ୍ୟଟି କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର, କାନପୁର ଆଉ ମିରଟଠାରେ 3ଟା ନୂଆ ପରୀକ୍ଷା କେନ୍ଦ୍ର କରିଛି ସ୍ଥାପନା। ଇବୋଲା ପ୍ରଭାବିତ ଦେଶମାନଙ୍କୁ ଯାଆସ କରୁଥିବା ଯାତ୍ରୀମାନଙ୍କ ଲାଗି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଜାରି କରିଛି ପରାମର୍ଶ ବୋଲି। ରାଜ୍ୟ ନାଗରିକମାନଙ୍କର ସୁରକ୍ଷାକେ ନଜରଥି ରଖିକରି କମିଶନରେଟ୍ ପୁଲିସ୍ ତରଫୁ ଶୁଭାରମ୍ଭ କରାଯାଇଛି ୱି କେୟାର ସାଥୀ ଆପ୍। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକେ ତୃପ୍ତି କରିବା ଲକ୍ଷ୍ୟଟି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବ୍ରଜରାଜନଗରଠାରେ ଗୋଟିଏ ଅତ୍ୟାଧୁନିକ ବସ୍ଷାଣ୍ଡର କରିଛନ୍ ଶିଳାନ୍ୟାସ। ଶରୀରର ସୁନ୍ଦରତାକେ ବଢ଼ାବାର ଲାଗି ବ୍ୟବହାର କରାଯାଉଥିବା ଇଞ୍ଜେକ୍ସନ୍କେ ନିଷିଦ୍ଧ ଘୋଷଣା କରିଛନ୍ ସରକାର। ଆତଙ୍କବାଦୀ କାର୍ଯ୍ୟକଳାପର କୁପରିଣାମ ଆଉ ଇ ବାବଦେ ଲୋକ ସଚେତନ କରିବାର ଉଦ୍ଦେଶ୍ୟ ଆଜି ଦେଶେ ପାଳନ କରାଯାଉଛି ଆତଙ୍କବାଦ ନିରୋଧୀ ଦିବସ। ଭାରତ ନ୍ୟୁଜିଲାଣ୍ଡ ଖେଲ ସମ୍ପର୍କର 100 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଇଷ୍ଟାନୁ ମୂଲିଛି 2-ଦିନିଆ ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଆଉ ରାଜ୍ୟ ଜାରି ରହିଛି ଖରାର ପ୍ରକୋପ, ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ହେଉଛି ବହୁତ ଗରମ। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାରୁତ୍ରର ମୁଖ୍ୟ ଖବର ଶୁଣିପାରିବେ ରାତିର 10 ବଜେ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କେତୋଟି ସୁଗମ ସଙ୍ଗୀତ ଶୁଣନ୍ତୁ। ଗୀତଗୁଡ଼ିକ ରଚନା କରୁଛନ୍ତି ଶିରିଶ ଚନ୍ଦ୍ର ପୂଜାରୀ। କାର୍ଯ୍ୟକ୍ରମ ଆରମ୍ଭରେ ଏ ଗୀତ କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏ ଗୀତଟି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ।

0: କେତୋଟି ସୁଗମ ସଙ୍ଗୀତ ଶୁଣିଲେ। ଗୀତଗୁଡ଼ିକୁ ରଚନା କରିଥିଲେ ଶିରିଶ ଚନ୍ଦ୍ର ପୂଜାରୀ। କଣ୍ଠଶିଳ୍ପୀମାନେ ଥିଲେ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଆଲୋଚନା, ବିବିଧତା ଭିତରେ ଏକତା। ଆଲୋଚକ ଜନ୍ମେଜୟ ଛତର।
1: ଭାରତୀୟ ଜୀବନଧାରା ଯେଭଳି ବେଗମୟୀ ସେଭଳି ଭାବମୟୀ ଓ ସୁଦୂର ପ୍ରସାରୀ। ତାର କାୟା ପୁରାଣ ବର୍ଣ୍ଣିତ ଗାନ୍ଧାର ବା କାନ୍ଧାହାର ପର୍ଯ୍ୟନ୍ତ ଏକଦା ସୁବିସ୍ତୃତ ଥିଲାବେଳେ ତତ୍କାଳୀନ ଭାରତବର୍ଷର ବହୁଧା ଜନଜୀବନ ଯେ ଗୋଟିଏ ମାଳରେ ଗୁନ୍ଥି ହୋଇଥିଲା ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ। କହିବା ବାହୁଲ୍ୟ, ବହୁ ଭାବଧାରାର ଭାରତୀୟ ଜନଜୀବନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ଶାନ୍ତିରେ ସହାବସ୍ଥାନ କରି ଆସୁଛନ୍ତି, ଯାହା ବିଶ୍ୱ ଇତିହାସରେ ବିରଳ। ତେଣୁ ସେ ସମୟର ବୈଚିତ୍ର୍ୟମୟ ସହାବସ୍ଥାନର ପ୍ରତିବିମ୍ବ ଆମ ସମ୍ବିଧାନରେ ପ୍ରତିଫଳିତ ଯେ ଆମେ ସବୁରି ଉର୍ଦ୍ଧ୍ୱରେ ବିଶ୍ୱରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ସୃଷ୍ଟିରେ ପ୍ରକୃତି ପୁରୁଷ ଆଦାମ ଇବ୍ ଭଳି ଆଦିମ ଜୀବନ ପରବର୍ତ୍ତୀ ସମୟରେ ଧର୍ମଧାରଣା ଓ ଜୀବନଚର୍ଯ୍ୟାକୁ ନେଇ ଯାଯାବର ଜୀବନରୁ ଗୋଷ୍ଠୀଗତ ଜୀବନକୁ ଆପଣେଇ ନେଲେ ଏବଂ ବିଶ୍ୱରେ ଆବିର୍ଭୂତ ଭିନ୍ନ ଭିନ୍ନ ମହାପୁରୁଷଙ୍କ ବାଣୀ ଓ ଲୋକାଚାରକୁ ନେଇ ନୂଆ ନୂଆ ଧର୍ମଧାରା, ଜୀବନଧାରଣରେ ବିଭିନ୍ନତା ଏବଂ ସର୍ବୋପରି ଲୋକାଚାରର ତାରତମ୍ୟ ପରବର୍ତ୍ତୀ ବଂଶଧରଙ୍କ ମଧ୍ୟରେ ନୂଆ ଜୀବନର ବୀଜ ରୋପଣ କଲା। ବସୁଧୈବ କୁଟୁମ୍ବକମ୍ ବା ସମଗ୍ର ବସୁଧା, ପୃଥିବୀର ଲୋକେ ଏକ କୁଟୁମ୍ବ ବା ଏକ ପରିବାରର ବୋଲି ପ୍ରଚଳିତ ମତବାଦ ବହୁ ପ୍ରାଚୀନ ହେଲେ ମଧ୍ୟ ଏହାର ମୂଲ୍ୟବୋଧ ଏବେ ସୁଦ୍ଧା ଭାରତୀୟ ଜୀବନଧାରାରେ ଉଜ୍ଜୀବିତ। ଏହାର ଜ୍ୱଳନ୍ତ ଉଦାହରଣ ଭାବେ ଏକାନ୍ନବର୍ତ୍ତୀ ପରିବାର ବ୍ୟତୀତ ଆଉ କ'ଣ ବା ହୋଇପାରେ। ପରବର୍ତ୍ତୀ ସମୟରେ ଏହା ବିସ୍ତାର ଲାଭ କରି ଏକ ବିଶାଳ ସାମାଜିକ ଜୀବନର ବଳୟ ସଦୃଶ ପ୍ରତିଭାତ ହୋଇଥିଲା, ଯଦ୍ୱାରା ଏକ ଭେଦଭାବପୂର୍ଣ୍ଣ ଜୀବନର ଉର୍ଦ୍ଧ୍ୱରେ ରହି ମଣିଷ ସମାଜର ଗୋଷ୍ଠୀଗତ ଜୀବନ ସକ୍ରିୟ ହୋଇ ଉଠିଥିଲା। ଏହି କ୍ରମରେ ପ୍ରାଚୀନ ମହେଞ୍ଜୋଦାର, ହରପ୍ପା, ମେସୋପୋଟାମିଆ ଆଦି ଉନ୍ନତ ସଭ୍ୟତାର ସ୍ୱାକ୍ଷର ଇତିହାସର ଛତ୍ରେ ଛତ୍ରେ ଦେଖିବାକୁ ମିଳେ। ତେବେ ସେ ବେଳର ମଣିଷ ଜୀବନକୁ ଧର୍ମତତ୍ତ୍ୱର ଭିନ୍ନ ଭିନ୍ନ ମତବାଦ ଯେତେବେଳେ କୋଳାଗ୍ରତ କଲା, ଅର୍ଥାତ୍ ଭିନ୍ନ ଭିନ୍ନ ଧର୍ମ ସୃଷ୍ଟି ହୋଇ ଧର୍ମଧାରଣା ଏକରୁ ଅନେକ ହେଲା, ତହିଁରୁ ସୃଷ୍ଟି ହେଲା ମଣିଷ ସମାଜରେ ଶ୍ରେଣୀ ବିଭାଗ। ଶ୍ରେଣୀ ଭିତରେ ସବଳ ଦୁର୍ବଳ, ସ୍ତ୍ରୀ ଓ ପୁରୁଷର

0: ତାରତମ୍ୟ ସ୍ରୋତସ୍ୱିନୀ ଜୀବନଧାରାର ଗତି ପଥାରୂଢ଼ କଲା। ଧୀରେ ଧୀରେ ସବଳ ଦୁର୍ବଳ ଉପରେ ପ୍ରଭାବ ବିସ୍ତାର କରି ଅନ୍ୟ ଏକ ସଂଗଠିତ ଜୀବନଯାପନ ପ୍ରଣାଳୀରେ ଲୀନ ହେବାର ପ୍ରକ୍ରିୟା ଆରମ୍ଭ ହେଲା। ତେବେ ଏହାର ପୁନର୍ବିନ୍ୟାସ ଓ ପୁନରୁତ୍ଥାନ ପାଇଁ ବିଭିନ୍ନ ଧର୍ମର ସଂସ୍ଥାପନା ସେ ସମୟର ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କଲା। ସନାତନ ବା ହିନ୍ଦୁ ଧର୍ମରେ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମାମ୍ କଶ୍ଚିତ୍ ଦୁଃଖ ବା ଭବେତ୍ର ମଧୁର ଓ ଅନିର୍ବଚନୀୟ ଅଭିବ୍ୟକ୍ତି ମଣିଷର ପ୍ରାଣତନ୍ତ୍ରୀକୁ ଉଦ୍ବେଳିତ କଲାବେଳେ ମଣିଷର ଅସହାୟତା ପରିପ୍ରେକ୍ଷୀରେ ମହାପୁରୁଷ ବୁଦ୍ଧ, ଯୀଶୁ, ମହମ୍ମଦ ଓ ଗୁରୁ ନାନକଙ୍କ ଅମୃତବାଣୀ ମଣିଷକୁ ନୂତନ ଆଲୋକ ଦେଖାଇଲା। ଅଥଚ ଏହି ଧର୍ମଧାରଣା ସମୟକ୍ରମେ ମଣିଷ ମଣିଷ ମଧ୍ୟରେ ବିଭେଦର ସୂତ୍ରପାତ ଘଟାଇ ମାନବ ସମାଜକୁ କଲା ବହୁଧା ବିଭକ୍ତ। ଅଭିନ୍ନ ମଣିଷ ସମାଜ ଖଣ୍ଡବିଖଣ୍ଡିତ ହୋଇ ପ୍ରାଚୀନ ଜୀବନଧାରା ହେଲା ବହୁମୁଖୀ ବହୁରୂପୀ। ପରବର୍ତ୍ତୀ ସମୟରେ ଯୁଦ୍ଧତର ପୃଥିବୀ ଛଡ଼ାଇ ନେଲା ଶାନ୍ତି ମୈତ୍ରୀ ଓ ସହାବସ୍ଥାନର ପ୍ରାଚୀନ ମୂଳମନ୍ତ୍ର। ହିଂସା ଦ୍ୱେଷ ଓ ଅଶାନ୍ତିର ଅମା ଅନ୍ଧକାର ମଧ୍ୟରେ ମଣିଷ ଦଳି ଚକଟି ହେବାବେଳେ ତାର ଉତ୍ତରଦାୟଦମାନେ ଶଙ୍କା ଆଶଙ୍କାର ଦୋଦୁଲ୍ୟମାନ ସ୍ଥିତିରେ ତ୍ରିଶଙ୍କୁ ଭାବେ ଅଲଜି ରହିଲେ ତଥାକଥିତ ସଭ୍ୟ ସମାଜରେ। ମଣିଷ ସମାଜର ଦୃଢ଼ ସମ୍ପର୍କ ଶିକୁଳି କ୍ରମେ ହୁଗୁଳା ହେବାକୁ ବସିଲା। ଆମେ ଏକବିଂଶ ଶତାବ୍ଦୀର ସ୍ୱପ୍ନାଶ୍ରୟୀ ମଣିଷ। ଜ୍ଞାନ ବିଜ୍ଞାନର କରାମତିରେ ଗତି ଆମର ପ୍ରଖର, ଉର୍ଦ୍ଧ୍ୱରୁ ଆହୁରି ଉର୍ଦ୍ଧ୍ୱକୁ ଉଡ଼ିଯିବାର ଆମର ଅବଦମିତ ଇଚ୍ଛା। ତେବେ ବିଭେଦପୂର୍ଣ୍ଣ ପାରିପାର୍ଶ୍ୱିକ ଅବସ୍ଥା ଓ ଦୁଃସ୍ଥିତି କ୍ରମେ ଆମର ସନ୍ତୁଳିତ ଶୃଙ୍ଖଳିତ ଶାନ୍ତ ପରିବେଶକୁ ନଷ୍ଟଭ୍ରଷ୍ଟ କରି ବିଶ୍ୱରେ ଅଶାନ୍ତିର ବୀଜ ବୁଣି ଦେଇଛି। ତେବେ ଏଥିରୁ ମୁକୁଳିବା ଲାଗି ଓ ଅସହିଷ୍ଣୁ ହିଂସୁକ ପରଶ୍ରୀକାତର ଏବଂ ସ୍ୱାର୍ଥନ୍ୱେଷୀ ମଣିଷଙ୍କୁ ଅସତ୍ପଥରୁ କ୍ଷାନ୍ତ କରିବା ଉଦ୍ଦେଶ୍ୟରେ ସମ୍ପ୍ରତି ବିଶ୍ୱସ୍ତରରେ ନାନା ଉପାୟ ଓ ଅବଲମ୍ବନ ଗ୍ରହଣ କରାଯାଇଥିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାର ସୁସଂଗଠିତ ମାଧ୍ୟମ ହେଉଛି ଜାତିସଂଘ। ଭାରତ ଉପମହାଦେଶ ସର୍ବଧର୍ମର ସମନ୍ୱୟସ୍ଥଳୀ। ଏଠାରେ ସନାତନ ଧର୍ମର ମୂଳମନ୍ତ୍ର ଓଂ ନାଦରେ ବିଶ୍ୱ ଶାନ୍ତିର ପ୍ରୟାସ ହୋଇଥିବା ବେଳେ ବୌଦ୍ଧ, ଜୈନ, ମୁସଲମାନ, ଖ୍ରୀଷ୍ଟିଆନ ଆଦି ଧର୍ମାବଲମ୍ବୀ ସଦ୍ଭାବନା ସଦାଚାର ମନ୍ତ୍ରରେ ଜଗତବାସୀଙ୍କୁ ଉଦ୍ବୁଦ୍ଧ କରି ଆସିଛନ୍ତି। ଧର୍ମଧାରଣାର ଭିନ୍ନ ଭାବଧାରା, ଚଳଣି, ସଂସ୍କୃତି, ପରମ୍ପରା, ଭାଷା ଏବଂ ବେଶ ପୋଷାକରେ ତାରତମ୍ୟ ଥାଇ ସୁଦ୍ଧା ଏଠାରେ ସଭିଏ ଅଖଣ୍ଡ ଭାରତର ପରିକଳ୍ପନା କରି ଆସୁଛୁ। ଭ୍ରାତୃଭାବର ନିଦର୍ଶନ ସ୍ୱରୂପ ଆମେ ଆହ୍ୱାନ ଦେଉଛୁ, ହିନ୍ଦୁ ମୁସଲମାନ ଶିଖ ଇସାଇ ସଭିଏ ଆମେ ଭାଇ ଭାଇ। ଏହି ଭ୍ରାତୃଭାବର ଶକ୍ତ ବନ୍ଧନ ଦେଶର ପ୍ରତିରକ୍ଷା ଓ ଏକତା ପାଇଁ ଅତ୍ୟନ୍ତ ଜରୁରୀ। ଦେଶ ମାତୃକାର ସଙ୍କଟ ସମୟରେ ଏହା ହୃଦୟଙ୍ଗମ କରିହୁଏ। ଦେଶର ଅଖଣ୍ଡତା ଭଳି ବୃହତ୍ ସ୍ୱାର୍ଥର ରକ୍ଷା ଲାଗି ସମସ୍ତ ଭେଦଭାବ ତୁଚ୍ଛ ମଣନ୍ତି ସବୁ ଧର୍ମ, ସବୁ ଜାତି ଓ ସବୁ ବର୍ଣ୍ଣର ଲୋକେ। ବିଶ୍ୱଯୁଦ୍ଧଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ଯେଉଁ ଅଗଣିତ ବୀର, ଯୋଦ୍ଧା ଓ ସଂଗ୍ରାମୀ ନିଜକୁ ଉତ୍ସର୍ଗ କରିଛନ୍ତି ତାହା ବିଶ୍ୱ ଇତିହାସରେ ଅବିସ୍ମରଣୀୟ। ତେବେ ଏହି ଦେଶପ୍ରୀତି ଐକ୍ୟ ମନୋଭାବନାକୁ ଦ୍ୱିଗୁଣିତ କରିପାରିଛି ଗଣମାଧ୍ୟମ। ଜନଗଣ ମନକୁ ଅଧିକ ଏକଜୁଟ କରିଛି ଗଣମାଧ୍ୟମର ଶକ୍ତିଶାଳୀ ଅଙ୍ଗ ଆକାଶବାଣୀ ଓ ସମ୍ବାଦପତ୍ର। ପରବର୍ତ୍ତୀ ସମୟରେ ଦୂରଦର୍ଶନ ଓ ଅନ୍ୟାନ୍ୟ ମାଧ୍ୟମ ଏହି ଭାବନାକୁ ପରିପୁଷ୍ଟ କରି ଲୋକଙ୍କୁ ଅଧିକ ଅନ୍ତରଙ୍ଗ କରିଛନ୍ତି। କହିବା ବାହୁଲ୍ୟ, ଗଣମାଧ୍ୟମ ହିଁ ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶ ଓ ଦଶକୁ ଯୋଡ଼ିବାକୁ ସକ୍ଷମ। ଅପରପକ୍ଷେ ସାଂସ୍କୃତିକ ଅବକ୍ଷୟ ଘଟି ସୁଦ୍ଧା ସବୁ ଧର୍ମର ସବୁ ଜାତିର ଲୋକେ ପାରସ୍ପରିକ ଧାର୍ମିକ ଚେତନାରେ ବନ୍ଧା। ହିନ୍ଦୁ ଧର୍ମ ଦେବତା ଜଗତର ନାଥ ଜଗନ୍ନାଥ ବାହୁ ପ୍ରସାରୀ ସମସ୍ତଙ୍କୁ ମୁକ୍ତି ପ୍ରଦାନ ପାଇଁ ଡାକୁଛନ୍ତି ଯେମିତି, ସେହିଭଳି ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଅବିବେକୀ ମଣିଷ ପ୍ରତି କ୍ଷମା ଯାଚନା ଈଶ୍ୱର ଓ ଆଲ୍ଲାଙ୍କୁ ନେଇ ଏକେଶ୍ୱରବାଦ ଭାରତବର୍ଷର ଗାରିମାକୁ କରିଛି ଅଧିକ ବିସ୍ତୃତ, ଅଧିକ ମହିମା ମଣ୍ଡିତ। ଏହାଫଳରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପରିକଳ୍ପିତ ରାମରାଜ୍ୟରେ ଧର୍ମନିରପେକ୍ଷତାର ଭିତ୍ତିଭୂମି ଅଧିକ ସୁଦୃଢ଼ ହୋଇପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତ ଏକ ଗ୍ରାମବହୁଳ ଦେଶ, ଏହାର ଗଳିକନ୍ଦିରେ ଲୁଚି ରହିଛି ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଜୀବନବୋଧର ଭିନ୍ନ ଭିନ୍ନ ମାଧ୍ୟମ। ଅଥଚ ଏତେ ଫାଟ, ଏତେ ବାଟ, ଏତେ ବୈଷମ୍ୟ ସତ୍ତ୍ୱେ ବିବିଧତା ବା ବିଭିନ୍ନତା ଆମକୁ ଆମର ଜୀବନ ସ୍ରୋତରୁ ବିଚ୍ଛିନ୍ନ କରିପାରିନାହିଁ। ବହୁ ମନୀଷୀଙ୍କ ତ୍ୟାଗ ଓ ବଳିଦାନ ଭାରତବର୍ଷକୁ ଏକ ଶକ୍ତ ରଜ୍ଜୁରେ ଯେମିତି ଧରି ରଖିଛି କାଳ କାଳକୁ, ସେହି ତ୍ୟାଗ ସର୍ବସ୍ୱ ଜୀବନର ବଳିଦାନ କଥା ମନେ ପଡ଼ିଲେ ମନକୁ ସ୍ୱତଃ ଆସେ ସନ୍ଥ କବିଙ୍କର ସେହି ମହତ୍ ବାଣୀ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।
1: ଶୁଣିଲେ ଆଲୋଚନା ବିବିଧତା ଭିତରେ ଏକତା। ଆଲୋଚନା କରିଥିଲେ ଜନ୍ମେଜୟ ଛତର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠସଙ୍ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ଶିଳ୍ପୀ ବିଦୁଷୀ ଶ୍ରୁତି ଷଡ଼ୋଲିକର ଏବଂ ମନକେଶ ମୂଲ୍ୟ ରାଗ ଶ୍ରୀ।

ପ୍ରାର୍ଥୀ ଯାତ୍ରୀମାନଙ୍କୁ ବାଛିଛନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ। ନିର୍ମାଣ ବିଭାଗର 50 କୋଟିରୁ ଅଧିକା ଟଙ୍କାର ପ୍ରକଳ୍ପମାନଙ୍କର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 2027 ମାର୍ଚ୍ଚ ଶେଷ ତକ୍ ସବୁ ଗାଁକେ ପାଇପ୍ ଯୋଗେ ମିଲ୍ବା ପିଇବାର ପାଇଁ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ। ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ କହିଲେ ରାଜ୍ୟପାଳ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଦେଲେ ଯୋଗ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାତି ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ସମ୍ବଲପୁର ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆରି ହେବା ମୁହୁମାଛି କରିଡର। ବ୍ରଜରାଜନଗରଠାରେ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ତିଆରି ଲାଗି ଶିଳାନ୍ୟାସ କରିଛନ୍ ରାଜସ୍ୱ ମନ୍ତ୍ରୀ। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଆଉ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗଥି ରୁଷିଆର ମସ୍କୋଠାରେ ଜୀବନ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କର ମୃତ ଶରୀରକେ ଅଣାଯାଇଛି ଓଡ଼ିଶା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ଆଇବା 30 ତାରିଖ ଅନୁଷ୍ଠିତ ହେବା ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ ପଶ୍ଚିମ ଏସିଆ ଦେଶମାନଙ୍କୁ ଲାଗି ରହିଥିବା ପରିସ୍ଥିତି ଲାଗି ପେଟ୍ରୋଲ୍ ଆଉ ଡିଜେଲ୍ର ବ୍ୟବହାର କମ୍ କରବାର୍କେ ମୁଖ୍ୟ ଶାସନ ସଚିବଙ୍କୁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ ମୁଖ୍ୟମନ୍ତ୍ରୀ। ଏଥିନିର୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାରୁତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଅଦୃଶ୍ୟ ଆତ୍ମାହୁତି, ରଚନା ଗଣେଶ୍ୱର ପ୍ରଧାନ, ପ୍ରେରଣା ଶଶିଭୂଷଣ ଦାସ। ଶୁଣନ୍ତୁ ନାଟକ ଅଦୃଶ୍ୟ ଆତ୍ମାହୁତି।

0: କ୍ଷମା କରିବେ ଅବିନାଶ ବାବୁ, ଅସମୟରେ ଆସି ଆପଣଙ୍କ ଭାବନାରେ ମୁଁ ବ୍ୟାଘାତ ଦେଲି।
1: କି ଓ ଚେଲର ବାବୁ, ନମସ୍କାର ସାର। ଆଜି ଏତେ ସକାଳୁ
0: ଆପଣ ଶୁଣି ନିଶ୍ଚୟ ଖୁସି ହେବେ ଯେ ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଆପଣ ମୁକ୍ତ ହୋଇଯିବେ।
1: ମୁକ୍ତି? ମୁକ୍ତି ପାଇଁ ମୁଁ କ'ଣ କରିବି
0: ଅବିନାଶ ବାବୁ?
1: ହଁ ଚେଲର ବାବୁ, ଏଠୁ ଚାଲିଗଲେ ମୁଁ କେବଳ ଜେଲରୁ ସିନା ମୁକ୍ତି ପାଇଯିବି, କିନ୍ତୁ ଅନ୍ଧ ସମାଜର ପାଶବିକ ଅତ୍ୟାଚାରର କ୍ଷେରରୁ ମୁକ୍ତ ହୋଇପାରିବିନି। ନା ନା, ମୁଁ ଏଠାରୁ ମୁକ୍ତ ହେବାକୁ ଚାହେଁ ନା।
0: ଏ ଆପଣ କ'ଣ କହୁଛନ୍ତି? ଆପଣ ମୁକ୍ତି ଚାହାନ୍ତିନି? ଏ କାରାଗାର ଆପଣଙ୍କୁ ଭଲ ଲାଗୁଛି? ଆଶ୍ଚର୍ଯ୍ୟ!
1: ନିଶ୍ଚୟ ଲାଗିବା କଥା ଜେଲର ବାବୁ, ନିଶ୍ଚୟ ଲାଗିବା କଥା।
0: କାରଣ
1: ଏଠି ଆଉ ସ୍ୱାର୍ଥ ବିଷୟରେ ଚିନ୍ତା କରିବାକୁ ପଡ଼ୁନି, କିନ୍ତୁ ସମାଜ ଭିତରେ ବଞ୍ଚିବାକୁ ହେଲେ ସ୍ୱାର୍ଥକୁ ଶୀର୍ଷସ୍ଥାନ ଦେବାକୁ ପଡ଼ିବ। ଏସବୁକୁ ମୁଁ ଘୃଣା କରେ, ସ୍ୱାର୍ଥପରତାକୁ ମୁଁ ଖୁବ୍ ଘୃଣା କରେ।
0: କିନ୍ତୁ କିନ୍ତୁ ଏଇ ସମାଜକୁ ନେଇ ତ ଆମକୁ ବଞ୍ଚିବାକୁ ହେବ ନା?
1: କିନ୍ତୁ ମୁଁ ଯେ ଜଣେ ଅପରାଧୀ, ମୋ ସ୍ଥାନ କେବଳ ଏଠି।
0: ଆପଣ ଅପରାଧୀ ଥିଲେ ସତ, କିନ୍ତୁ ଆପଣଙ୍କ ସେ ଅପରାଧ ଦଣ୍ଡର ମିଆଦ ସରି ଆସୁଛି, ତାପରେ ଆପଣ ମୁକ୍ତ ହୋଇଛି।
1: ନା ନା, ମୁଁ ଅପରାଧୀ, ଆଉ ଚିରଦିନ ପାଇଁ ଅପରାଧୀ। ମୋ ସ୍ଥାନ ସମାଜରେ ନୁହେଁ, ଏଇ ଜେଲରେ।
0: ଅସମ୍ଭବ।
1: କାହିଁକି?
0: କାରଣ ଆଉ ଅଳ୍ପ ଦିନ ପରେ ଆପଣ ନିର୍ଦ୍ଦୋଷ ହୋଇଯିବେ।
1: ଜଣେ ଅପରାଧୀ କେବେ ନିର୍ଦ୍ଦୋଷ ହୋଇପାରେ ନା ଜେଲର ବାବୁ।
0: ମୁଁ ଆଗରୁ କହିଛି ନା, ଏଇଟା ନ୍ୟାୟ ଅନ୍ୟାୟ ବିଚାର କରିବାର ସ୍ଥାନ ନୁହେଁ, ଏଇଟା ହେଉଛି ଜେଲ।
1: ଅପରାଧୀ ସବୁଦିନ ପାଇଁ ଅପରାଧୀ ସାର୍। ଜଣେ ହତ୍ୟାକାରୀ କିଛି ଦିନ ଜେଲ ଭିତରେ ରହିଗଲେ ତାର ଅପରାଧର ମିଆଦ ସରିଯାଏ ନା, ସେ ନିର୍ଦ୍ଦୋଷ ହୋଇଯାଏ ନା।
0: କିନ୍ତୁ କିନ୍ତୁ କୋର୍ଟ ରାୟ ଦେଇସାରିଛି
1: ମୁଁ ହତ୍ୟାକାରୀ ନୁହେଁ ବୋଲି। ନା, ପ୍ରତ୍ୟକ୍ଷ ଭାବରେ ନହେଲେ ବି ପରୋକ୍ଷ ଭାବରେ ମୁଁ ଯଦି ଜଣେ ବ୍ୟକ୍ତିର ଅକାଳ ମୃତ୍ୟୁର କାରଣ ହୁଏ, ତେବେ ତେବେ ମୁଁ କ'ଣ ଖୁନି ନୁହେଁ?
0: ଅବିନାଶ ବାବୁ, କ'ଣ କହୁଛନ୍ତି ଆପଣ?

0: ଆପଣ ଏଠିକି ନୂଆ ବଦଳି ହୋଇ ଆସିଥିବାରୁ ହୁଏତ ମୋ ବିଷୟରେ କିଛି ଜାଣିନାହାନ୍ତି। ମୋତେ ବିଶ୍ୱାସ କରନ୍ତୁ, ମୋ ପାଇଁ ହିଁ ଜଣେ ମୃତ୍ୟୁବରଣ କରିବାକୁ ବାଧ୍ୟ ହୋଇଥିଲା ଏବଂ ମୁଁ ନିଜେ ହିଁ ତାର ମୃତ୍ୟୁର କାରଣ।
1: କେମିତି
0: ଶୁଣିବେ, କିନ୍ତୁ କହିବାକୁ ମୋର ଧୈର୍ଯ୍ୟ ନାହିଁ, ବର୍ଣ୍ଣନା କରିବାକୁ ମୋର ଶକ୍ତି ନାହିଁ। ମୁଁ ଯେମିତି
1: ତଥାପି ମୁଁ ଶୁଣିବାକୁ ଚାହେଁ।
0: ଶୁଣନ୍ତୁ ତାହେଲେ, ମୁଁ ଏ ସହରର ଜଣେ ପ୍ରତିଷ୍ଠିତ ଡାକ୍ତର ଅବିନାଶ ଚୌଧୁରୀ, ସମସ୍ତଙ୍କର ସୁଖ ଦୁଃଖର ସାଥୀ। ଦିନକର ଘଟଣା, ମଫସଲକୁ ମୁଁ ଗୋଟିଏ କେସ୍ ଦେଖିବାକୁ ଯାଇ ମୋର ଦେଖା ହୁଏ ମା ବାପ ଛେଉଣ୍ଟ ମଧୁଛନ୍ଦା ସାମନ୍ତରାୟଙ୍କ ସହିତ। ତା ବ୍ୟବହାରରେ ପ୍ରୀତ ହୋଇ ମୁଁ ତାକୁ ସାହାଯ୍ୟ କରିବା ପାଇଁ ମୋ କ୍ଲିନିକରେ ନର୍ସ ଭାବରେ ଆପଏଣ୍ଟ କଲି।
1: ତାପରେ
0: ପ୍ରଥମ ଥର ଦେଖାରେ ସେ ଯେମିତି ମୋର ହୃଦୟର ଅଧିକ ସ୍ଥାନକୁ ଅଧିକାର କରି ନେଇଯାଇଥିଲା, ମୁଁ ତାକୁ ଅନ୍ତରର ସହିତ ଭଲ ପାଇ ବସିଲି। ଏକ ବନହରିଣୀ ପରି ସେ ବି ଛନ୍ଦି ହୋଇଗଲା ମୋର ପ୍ରେମର ଜାଲରେ। କ୍ରମେ କ୍ରମେ ଆମର ପ୍ରେମ କାଢ଼ରୁ କାଢ଼ତର ହେଲା, ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ଖୁବ୍ ଅଳ୍ପ। ଦୁହିଁଙ୍କ ସମ୍ପର୍କ ବେଳକୁ ବେଳ ନିବିଡ଼ ହେଲା, ଆଉ ପରିଶେଷରେ ମୁଁ ବିବାହ କରିବାର ନିର୍ଭର ପ୍ରତିଶ୍ରୁତି ଦେଲି। କିନ୍ତୁ ଦିନେ ହଠାତ୍
1: କ'ଣ ହେଲା ଅବିନାଶ ବାବୁ?
0: ଶୁଣନ୍ତୁ,

0: Obi, Obi,
1: ଯାଉଛି ବାପା।
2: ମୋତେ ମୋତେ ଡାକିଲେ ବାପା।
0: ହଁ, କଥା କ'ଣ କି ବାବା? ତୋ ସାଙ୍ଗରେ ମୋର ଗୋଟା କଥା ଥିଲା। ଆ ବାବା, ଏଇଠି ବସ। ଆଚ୍ଛା ଅବିନାଶ, ଏଇ ତପନ ମହାପାତ୍ରଙ୍କୁ ତ ତୁ ଜାଣୁ।
2: ହଁ, ସେଇ ରିଟାୟାର୍ଡ ମାଜିଷ୍ଟ୍ରେଟଙ୍କ କଥା କହୁଛନ୍ତି ତ?
0: ଆରେ ହଁ, ତୋର ତାହେଲେ ଠିକ ମନେ ଅଛି। ଆଉ ତାଙ୍କ ଝିଅ ସୁନନ୍ଦା, ତାରି ସହିତ ତୋର ବାହାଘର ପାଇଁ ମୁଁ ଆଉ ତପନ ବାବୁ ସ୍ଥିର କରିସାରିଛୁ।
2: ପାପା,
0: ତୋ ବୋଉର ବି ଏଇ ଇଚ୍ଛା ଥିଲା ବାବା।
2: କିନ୍ତୁ ବାପା, ମୋତେ ମୋତେ ନ ବୁଝି
0: କ'ଣ କହିଲୁ? ତତେ ବୁଝିଥାନ୍ତି
2: ନା ବାପା, ମୋର କହିବା ଉଦ୍ଦେଶ୍ୟ ସେଇଆ ନୁହେଁ। ଏହା ଏହା ମୋର ଭବିଷ୍ୟତ ଜୀବନ ସହିତ ସଂଶ୍ଳିଷ୍ଟ, ଯେତେବେଳେ ମୋ ମତାମତ ନ ନେଇ ଏ ବାହାଘର ଠିକ୍ କରିବାଟା ଉଚିତ ହେଇନି ବାପା।
0: ଅଭି, ମୁଁ ତୋର ବାପା। ତୋ ବୋଉ ଏ ସଂସାର ଛାଡ଼ି ଚାଲିଗଲା ଦିନଠାରୁ ମୁଁ ତତେ ଉଭୟ ମା ଓ ବାପାର ସ୍ନେହ ଦେଇ ଏଣୁଟିଏ କରିଛି। କିନ୍ତୁ କିନ୍ତୁ ତୁ ଆଜି ମୋ ମୁହଁରେ ଜବାବ ଦେଇପାରିଲୁ।
2: ନା ବାପା, ନା, ମୋତେ ଭୁଲ ବୁଝନ୍ତୁନି। ଆପଣଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ମୋର ଅଭିପ୍ରାୟ ନୁହେଁ। ହେଲେ ବାପା,
0: ମନେ ରଖ ଅବିନାଶ, ସୁନନ୍ଦା ସହିତ ତୋ ବାହାଘର ହବ ହବ, ଆଉ ନିଶ୍ଚୟ ହବ। ତପନ ବାବୁକୁ ଯେତେବେଳେ ମୁଁ କଥା ଦେଇସାରିଛି, ସେତେବେଳେ ଏ ବାହାଘର ନିଶ୍ଚୟ ହବ। ସୋସାଇଟିରେ ମୋର ଯେଉଁ ଷ୍ଟାଟସ, ତାକୁ ଆଖି ଆଗରେ ରଖି ଆଉ ଆଉ ଏ ବିବାହ ଯଦି ନ ହୁଏ, ମୁଁ ସୋସାଇଟିରେ ମୁଁ ଦେଖାଇ ପାରିବି ତ?
2: ମୋତେ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ ବାପା। ମୁଁ ଯେ ଜଣକୁ
0: ୟୁ ମିନ୍ ଲଭ୍ ମ୍ୟାରେଜ? ଓ ନୋ ନୋ ନୋ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତା ହେଇପାରିବନି। ଆଉ ଯଦି ମୁଁ ବଞ୍ଚିବାଟା ଦେଖିବାକୁ ଚାହୁଁ, ତାହେଲେ କେବଳ ମୋରି କଥା ହିଁ ରହିବ
2: ବାପା।
0: ୟେସ୍, ଗୋଟାଏ ପକ୍ଷରେ ମୁଁ ସୁନନ୍ଦା ଆଉ ତୋ ଉଜ୍ଜଳ ଘର ସଂସାର, ଆଉ ଅନ୍ୟ ପକ୍ଷରେ କେବଳ ତୋ ମୁହଁରୁ ନିଃସୃତ ମାତ୍ର ଗୋଟିଏ ଶବ୍ଦ ନା। କହ, ତୁ କ'ଣ ଚାହୁଁ?
2: କିନ୍ତୁ ବାପା, ମୁଁ ଯେ ସୁନନ୍ଦା ବିଷୟରେ ବିନ୍ଦୁ ବିସର୍ଗ ବି ଜାଣେ ନା।
0: ତୋ ବାପା ଉପରେ ତୋର କ'ଣ ବିଶ୍ୱାସ ନାହିଁ?
2: ଅଛି ବାପା, ଅଛି। ଆପଣଙ୍କ ଉପରେ ମୋର ଅଗାଧ ବିଶ୍ୱାସ ରହିଛି ଏବଂ ରହିବ ମଧ୍ୟ।
0: ମୁଁ ଜାଣେ ରେ, ମୁଁ ଜାଣେ ତୁ ମୋର କଥାକୁ ଲଙ୍ଘନ କରିପାରିବୁନି। ତୋ ଉପରେ ମୋର ସେ ଆସ୍ଥା ଅଛି। ଏବେ ଏବେ ତୁ ଆସିପାର। ଯାହା ହେଉ, ମୁଣ୍ଡରୁ ଗୋଟାଏ ବୋଝ ଗଲା। ଏବେ ମୁଁ ଶାନ୍ତିରେ ଟିକେ ନିଶ୍ୱାସ ମାରିପାରିବି।

0: ଆଉ କେତେ ଦିନ ଦୁଃଖ କଷ୍ଟ ଦବ ପ୍ରଭୁ, ଆଉ କେତେ ଦିନ, ଆଉ କେତେ ଦିନ ଏମିତି ପଡ଼ି ରହିବି? କି କଷ୍ଟ! ଅଭି, ଅଭି!
1: ନମସ୍କାର ମଉସା।
0: କିଏ କିଏ? ସୁରେଶ?
1: ହଁ ମଉସା।
0: ବସ ବସ ବାପା ବସ। ଏ ଅଭି କୁଆଡେ ଗଲା?
1: ଏଇ ଯେ ଏଇ ମଉସା, ଡାକ୍ତରବାବୁ ଆପଣଙ୍କ ପାଖରେ ଅଛନ୍ତି।
0: କଣ କରିବି, ମତେ ଯେ ଚତୁର୍ଥିକ ଅନ୍ଧକାର ଦିଶୁଛି। ଏ ପ୍ରାଣଘାତିକା ରୋଗରେ ଆକ୍ରାନ୍ତ ହେଇ ମୁଁ ଆଜି ସ୍ଥାଣୁ ଅଥର୍ବ ପାଲଟି ଯାଇଛି। ଶଯ୍ୟାରେ ଓଲଟ ପାଲଟ ହେବାର ଶକ୍ତି ମୁଁ ହରାଇ ବସିଛି। ବୋଧହୁଏ ମୋର ଶେଷ ସମୟ ପହଞ୍ଚି ଯାଇଛି।
1: ଏମିତି ପରିସ୍ଥିତିରେ ଭାଙ୍ଗି ପଡ଼ିବା ସ୍ୱାଭାବିକ ମଉସା। ଆଉ ତା ଛଡ଼ା ଅବିନାଶ ବାବୁ ତ ଆପଣଙ୍କ ପାଇଁ ଅନେକ କିଛି ବନ୍ଦୋବସ୍ତ କରିବାରେ ଚେଷ୍ଟିତ।
0: ତାର କୌଣସି ପ୍ରଚେଷ୍ଟା ମୋତେ ଶାନ୍ତି ଦେଇପାରିବନି ପୁଅ। ଏମିତିକି ତାର ମୂଲ୍ୟବାନ ଡାକ୍ତରୀ ଡିଗ୍ରୀ ବି ମୋତେ ମୃତ୍ୟୁ ମୁଖରୁ ବଞ୍ଚେଇ ପାରିବନି।
1: ବାପା ବାପା, ଆପଣ ଟିକେ ଶାନ୍ତ ହୁଅନ୍ତୁ, ନଚେତ୍।
0: ଆଉ ଏ ଜୀବନରେ ଶାନ୍ତି କାହିଁରେ ଅଭି? ତୋ ବାପା ବୋହୂର ଏକମାତ୍ର ଅନ୍ତିମ ଇଚ୍ଛା ପୂରଣ କରିବାକୁ ତୁ ଯେତେବେଳେ ମନା କରିଦେଇପାରିଲୁ, ମୁଁ ଆଉ ଶାନ୍ତି ଖୋଜି ପାଇବି କୋଉଠି?
1: ମୋ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ ବାପା। ମୁଁ ମଧୁଛନ୍ଦାକୁ।
0: ମଧୁଛନ୍ଦା? କ'ଣ କହିଲ? ତୁ ସେ ନର୍ସ ମଧୁଛନ୍ଦା? ସିଏ ପୁଣି ହବ ଏଇ ଚୌଧୁରୀ ବଂଶର କୁଳବଧୂ? ସେ କ'ଣ ଏଥିପାଇଁ ଯୋଗ୍ୟ? ଥରେ ଥରେ ଭାବି ଦେଖରେ ବାପା, ମୁଁ ତତେ କ୍ଷମା ଦେଲେ ବି ମୋର ଆତ୍ମା ଯେ ଅତୃପ୍ତ ହେଇ ରହିଯିବ। ଆଉ ଆଉ ତୋର ବୋଉ, ସିଏ ବି
1: ବାପା ବାପା ବାପା, ଦୟାକରି ସେମିତି ଅଭିଶାପ ମୋତେ ଦିଅନ୍ତୁନି।
0: କୌଣସି ବାପା ତା ସନ୍ତାନକୁ ଅଭିଶାପ ଦେଇପାରେ ନା ରେ, ବରଂ ତା ସନ୍ତାନ ଦ୍ୱାରା ଅଭିଶାପରୁ ମୁକ୍ତ ହେଇଥାଏ।
1: ବାପା ଠିକ୍ ଅଛି, ମୁଁ ଆପଣଙ୍କ କଥା ଦେଉଛି, ମୋ ଭବିଷ୍ୟତ ଯାହା ହେଉ ପଛେ ସୁନନ୍ଦା ଆପଣଙ୍କ ଘରକୁ କୁଳବତୀ ହେଇ ଆସିବ, ନିଶ୍ଚୟ ଆସିବ।
0: ଅବିନାଶ,
1: ମଧୁଛନ୍ଦାରେ ଭଲ ପାଇବାର ମାୟାକୁ ମୁଁ ତଣ୍ଟି ଚିପି ମାରିଦେଇପାରିବି ବାପା। ହସି ହସି ମୁଁ ତାର ସମସ୍ତ ସ୍ମୃତିକୁ ମୋର ହୃଦୟରୁ ପୋଛିଦେବି।
2: ଡାକ୍ତର ବାବୁ।
1: ହଁ ସୁରେଶ।
0: ତମେ ଥରେ ଆଖି ଖୋଲି ଦେଖ ଅଭି ବୋହୁ, ଅଭି ତୁମର ଅମାନିଆ ପିଲା ନୁହେଁ, ସେ ତମର ଆଉ ମୋର। ମତେ ପାଣି ଟିକେ ଅବେ ଅବେ
1: ଏ ନିଅନ୍ତୁ ମଉସା ପାଣି।
0: ସୁରେଶ ଦେଖିଲା ସେ ଔଷଧ ବଟିକାରୁ ଗୋଟେ ଦେଲ ବାପା?
1: ହଁ ମଉସା।
0: ସେ ଟେବୁଲ ଉପରେ ଥିବ,
1: ନିଅନ୍ତୁ ମଉସା।
0: ଅଭିବୁ, ତମ ଅଭି ଆଜି ଆମର ଏକମାତ୍ର ଇଚ୍ଛା ପୂରଣ କରିବାର ପ୍ରତିଶ୍ରୁତି ଦେଇଛି। ତମେ ଦେଖିବ ଅଭିବୁ, ସବୁ ଠିକଠାକ ହେଇଯିବ, ସବୁ ଠିକ୍ ଠାକ୍ ହେଇଯିବ। ବାଜିବ ଶୁଭ ଶଙ୍ଖ, ମଙ୍ଗଳ ମହୁରୀ ଉଚ୍ଚାରିତ ହେବ ପଣ୍ଡିତ ମାନଙ୍କ ମୁଖରୁ ବ୍ରହ୍ମ ମନ୍ତ୍ରର ଓଙ୍କାର। ଆଉ ସୁନନ୍ଦ ଆସିବ ଏ ଘରକୁ ତୁମର ବୋହୂ, ତମେ ସେମାନଙ୍କୁ ଆଶୀର୍ବାଦ ଦେବାକୁ ଆସିବ ନା? ଆସିବ ତ ଅଭିବୋ, ଅଭିବୋ ତମେ କ'ଣ ମୋ କଥା ଶୁଣିପାରୁଛ କି ନା? କିନ୍ତୁ କିନ୍ତୁ ତମେ ନିରବ ରହୁଛ କାହିଁକି? ତମେ କାହିଁକି ନିରବ ରହୁଛ ଅଭିବୋ, ଅଭିବୋ, ଅଭିବୋ?

0: મધુ છંદા,
1: તમે
0: મતે ખૂબ ભલ પાઓ ના?
1: એથર અવિશ્વાસ કરિવાર કોણ અછે? મોઠાર સે પરીક્ષા જે બહુ દિન પૂર્વરુ ની સારી છ,
0: મોર ગોટે દોષ પઈ મતે ક્ષમા કરી પારિબ?
1: નિશ્ચય, જદી ક્ષમણીય હોઈ થાય
0: આઉ જદી અક્ષમણીય હોઈ થાય?
1: તુમર સબુતક પ્રહસન મતે બેસ જણા અછે, કોણ કહિબ એબે કુહ?
0: ના મતે છંદા, કથાટાકુ તમે જેતે સહજ ભાવુછ સેતેટા સહજ નુહે, ખૂબ ગુરુતર।
1: માને
0: મુ જાણતરી મો બાપા બહુ રિટાયર્ડ મેજિસ્ટ્રેટ તપન મહાપાત્રક ઝિઅ સુનંદા સહિત મોર બાહાઘર પૈ કથા દે સારિછંતિ।
1: તુમે તુમે જાહ સબ કહુછ કોણ સત? તો તુમે મતે નર્ભસ કરિવા પૈ કહુન ત?
0: ମୋର ପୌର ବି କୁଆଡ଼େ ଏଇ ଇଚ୍ଛା ଥିଲା। ଆଉ ବ୍ୟାଧିଗ୍ରସ୍ତ ବାପା ଶଯ୍ୟାଶୟୀ ଅବସ୍ଥାରେ କେବଳ ଗୋଟାଏ ପ୍ରଶ୍ନ ପଚାରି ଚାଲିଥିଲେ ଯେ ମୁଁ ତାଙ୍କ ଦେଇଥିବା କଥାକୁ ରଖିବି କି ନା।
1: ଡାକ୍ତର ବାବୁ,
0: ମୋତେ ମୋତେ କ୍ଷମା କରିଦିଅ ମୋତେ ଛନ୍ଦା, ମୁଁ ନିରୁପାୟ।
1: ତାହେଲେ ଏତେ ବଡ଼ ଭୁଲ କରିବା ପୂର୍ବରୁ ଥରେ ହେଲେ ଏହାର ପରିଣତି ବିଷୟରେ କାହିଁକି ଚିନ୍ତା କଲନି ଡାକ୍ତର ବାବୁ?
0: ସବୁ କଥା ଚିନ୍ତା କରି ସାରିବା ପରେ ମୁଁ ତୁମକୁ କଥା ଦେଇଥିଲି ମଧୁଛନ୍ଦା, ହେଲେ
1: କୁହ କାହିଁକି ମୋ ଯୌବନ ପସରାକୁ ଏକ ଘାଇଲା ବାଘ ପରି ଦଳି ଚକଟି କିନ୍ଭିନ୍ କରିଦେଲ? ମୋତେ ଏକ ମଉଳା ବନଫୁଲ ପରି ହତାଦର ଗଲ କାହିଁକି?
2: ଦୂରରୁ ଥାଇ ମୁଁ ସବୁ କଥା ଶୁଣିସାରିଛି ଛନ୍ଦା।
1: ସୁରେଶ ବାବୁ,
2: ତମେ ଖୁବ୍ ଭାବପ୍ରବଣ ହେଇଯାଉଛ ଛନ୍ଦା। ତମ ଭାବନାର କର୍ଦ୍ଦମାକ୍ତ ପରିସର ଭିତରୁ ବାହାରି ଆସି ପ୍ରକୃତ ଦୁନିଆରେ ଖୋଜି ଦେଖ। ତମକୁ ସମବେଦନା ଜଣେଇ ତମ ଦୁଃଖରେ ଦୁଃଖୀ ହେବାର ମଣିଷ ଅଛନ୍ତି କି ନା? ଅନ୍ତତଃ ମୁଁ
0: ହଁ ମଧୁଛନ୍ଦା, ସୁରେଶ ଠିକ କହିଛନ୍ତି, ମୁଁ ବି ଚାହୁଁଛି ତୁମେ ତାଙ୍କୁ।
1: ଓ ଷ୍ଟପ୍ ଇଟ୍, ଷ୍ଟପ୍ ଇଟ୍! ତୁମେମାନେ ମୋତେ କ'ଣ ବୋଲି ଭାବୁଛ
2: ଛନ୍ଦା?
0: କିନ୍ତୁ ମଧୁଛନ୍ଦା, ମୋ ବଂଶର
1: ତୁମ ଆଭିଜାତ୍ୟର ଦୁଆହି ଦେଇ ଯେତେ ଦୂରକୁ ଚାଲିଗଲେ ବି ଏ ସରଳା ମଧୁଛନ୍ଦାର ଲୁହ ଲହୁବରା ସ୍ମୃତିର ପାଚେରୀକୁ ଭେଦ କରିପାରିବନି ଡାକ୍ତର ବାବୁ। ସେ ପାଚେରୀ ସାମ୍ନାରେ ତୁମର ଆଭିଜାତ୍ୟ, ବଂଶ ମର୍ଯ୍ୟାଦା, ପ୍ରତିଷ୍ଠା ସବୁକିଛି ଚୁର୍ମାର ହେଇଯିବ। ସେତେବେଳେ ତୁମେ ଜାଣିବ ତୁମ ବଂଶ ମର୍ଯ୍ୟାଦା ଠାରୁ ମୋର ସ୍ମୃତି ମମତାର ସ୍ତମ୍ଭ ଗରିଆନ କି ନା।
0: ମୁଁ ଚାହୁନି କିଛି ଗୋଟେ ଅଘଟଣ ଘଟୁ ବୋଲି। ତା ଛଡ଼ା ମୁଁ ତୁମର ଉଜ୍ଜଳ ଭବିଷ୍ୟତ ପାଇଁ ଅଜସ୍ର ଟଙ୍କାର ସ୍ରୋତ ବୋହି ଦେଇ କିଛି ଗୋଟେ ଥଇଥାନ କରିଦେବି, ସେଥିରେ ତୁମର ଓ ମୋର ଉଭୟଙ୍କର ମଙ୍ଗଳ।
1: କଣ କହିଲ, ଟଙ୍କା? ଟଙ୍କା ବଳରେ ବଜାରରୁ ପଣ୍ୟ ଦ୍ରବ୍ୟର ସଉଦା କରିହୁଏ ଡାକ୍ତର ବାବୁ, କିନ୍ତୁ ନାରୀ ହୃଦୟକୁ ମୂଲ୍ୟାଙ୍କନ କରିବା ପାଇଁ ଏ ସଂସାରରେ କୌଣସି ମାପକ ନାହିଁ କି କୌଣସି ଟଙ୍କାର ଭଣ୍ଡାର ବି ନାହିଁ।
0: ଦେଖ ମଧୁଛନ୍ଦା, ତୁମେ ଆଜି ଯେଉଁ ସ୍ତରକୁ ପହଞ୍ଚିଛ ତାହା କେବଳ ମୋରି ପାଇଁ।
1: ଗୋଟିଏ ଅସହାୟର ସରଳତାର ସୁଯୋଗ ନେଇ ତାକୁ ପ୍ରତାରିତ କରିବା କଣ ଜଣେ ଉଚ୍ଚ ଶିକ୍ଷିତର ଧର୍ମ?
0: ମୋ ଡାକ୍ତର ଜୀବନରେ ମୁଁ ତ ଅନେକ ଲୋକଙ୍କୁ ସାହାଯ୍ୟ କରିଛି, କଣ ସମସ୍ତଙ୍କଠୁ ମୁଁ ମୋର ଉଚିତ ପ୍ରାପ୍ୟ ପାଇଛି?
1: ଏକ ଡାକ୍ତରୀ ଡିଗ୍ରୀ ହାସଲ କରି ଯଦି ନିଜଠାରେ ଏକ ନରହନ୍ତାର ପ୍ରକୃତି ପୂରି ରହିଥାଏ ତେବେ ସେ ଡିଗ୍ରୀର ମୂଲ୍ୟ କ'ଣ? ଡାକ୍ତରର ତ ପ୍ରକୃତ ଧର୍ମ ହେଲା ମନରେ ଛୋଟ ବଡ଼ କୌଣସି ବାଛ ବିଚାର ନ ରଖି ସମାଜର ଅସହାୟମାନଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିବା, ତୁମ ପରି ମୃତ୍ୟୁମୁଖକୁ ଠେଲି ଦେବାକୁ ନୁହେଁ।
2: ତମେ ଠିକ କହିଛ।

0: ତମେ ମୋର ଆଖି ଖୋଲି ଦେଇଛ।
1: ମୋର ଭୁଲ ପାଇଁ ମୋତେ କ୍ଷମା କରିଦିଅନ୍ତା।
2: ସୁରେଶ ବାବୁ
1: ମନେ ରଖ ଛନ୍ଦା, ତମେ ଯେତେ ମୁଣ୍ଡ ବାଡ଼େଇଲେ ବି ଡାକ୍ତର ବାବୁ ତମକୁ ବୁଝିପାରିବେ। ଦେହର ପ୍ରତ୍ୟେକ ତନ୍ତୀରେ ସମ୍ଭ୍ରାନ୍ତ ବଂଶର ରକ୍ତ ନେଇ ସେ ଯେ ଆଭିଜାତ୍ୟର ଅହମିକାରେ ବୁଡ଼ି ଯାଇଛନ୍ତି, ଏଠି ତୁମେ ହନ୍ତସନ୍ତ ହେବାର କୌଣସି ସୁଫଳ ହେବନି। କୌଣସି ମୂଲ୍ୟ ନାହିଁ ତମର ସେ ମହତ୍ ଚିନ୍ତାଧାରା, ତମ ନିଷ୍ଠାର, ତମ ତ୍ୟାଗର, ତମ ସଚିତ୍ର।
2: ସୁରେଶ ବାବୁ, ସୁରେଶ ବାବୁ,
3: ସୁରେଶ ତୁମେ କଣ କହିବାକୁ ଚାହୁଁ? ମୁଁ ଭାବିନଥିଲି ତମେ
1: ମୋତେ କ୍ଷମା କରିଦିଅନ୍ତୁ ଡାକ୍ତର ବାବୁ, ମୋତେ କହିବାକୁ ଦିଅନ୍ତୁ। କେବଳ ମାତ୍ର ମୋର ଗୋଟିଏ ଅନୁରୋଧ ଛନ୍ତା, ଯେତେ ଶୀଘ୍ର ପାର ଏଇଠୁ ଚାଲିଯା।
2: ମୁଁ ହାରି ଯାଇଛି ସୁରେଶ ବାବୁ, ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବା ପୂର୍ବରୁ ମୁଁ ଥକି ଯାଇଛି।
1: ଏହା କେବଳ ତୁମରି ନୁହେଁ ଛନ୍ଦା, ଏହା ସମଗ୍ର ନାରୀ ଜାତିର ଏ ପ୍ରତିଯୋଗିତା ଧନୀ ଏବଂ ଗରିବମାନଙ୍କ ମଧ୍ୟରେ, ଏ ଅତ୍ୟାଚାର ଦୁର୍ବଳ ଉପରେ ସବଳର, ନାରୀ ଉପରେ ପୁରୁଷର ଏବଂ ଏବଂ ଏ ଅନ୍ୟାୟ ସମଗ୍ର ମାନବ ଜାତିର।
2: ସୁରେଶ ବାବୁ,
1: ହଁ ମଧୁଛନ୍ଦ, ଯିବା ପୂର୍ବରୁ ତମକୁ ମୋର ଗୋଟାଏ କଥା କହିବାର ଅଛି, ମନେ ରଖିବାକୁ ଚେଷ୍ଟା କରିବ। ଏ ଭଦ୍ର ଏବଂ ବଡ଼ ପଣ୍ଡାମାନଙ୍କର ମୁଖା ଖୋଲି ଦେଇ ତାଙ୍କର ଅସଲ ରୂପ ଲୋକଲୋଚନକୁ ଆଣିବାକୁ ସମଗ୍ର ନାରୀ ଜାତିକୁ ସଚେତନ କରିବାକୁ ପଡ଼ିବ, ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡ଼ିବ। ଆଉ ପରିଶେଷରେ ତମକୁ ମୋର ଅନୁରୋଧ, ଭାବ ପ୍ରବଣତାର ଶିକାର ହେଇ ଯେମିତି କୌଣସି ଭୁଲ କରି ନବସ, ଯାଉଛନ୍ତି
2: ତମେ ଠିକ କହିଛ ସୁରେଶ ବାବୁ, ମୁଁ ଚାଲିଯାଉଛି। ଆଉ ଯିବା ପୂର୍ବରୁ ଡାକ୍ତର ବାବୁ ତୁମକୁ ଗୋଟିଏ ମାତ୍ର ପ୍ରାର୍ଥନା।
3: କୁହ ମଧୁଛନ୍ଦା, କୁହ।
2: ଏ ଜୀବନରେ ତ ମୁଁ ଶ୍ରୀମନ୍ତିନୀ ହୋଇପାରିଲିନି, ହେଲେ ଶେଷ ଥର ପାଇଁ ତୁମ ଚରଣର ଧୂଳି ଟିକେ ବୋଳି ହେବାର ଅଧିକାର ମୋତେ ଦେଲେ ମୁଁ ଜାଣିବି ମୋ ଜୀବନ ସାର୍ଥକ ହୋଇଛି।
3: ମଧୁଛନ୍ତା, ମଧୁଛନ୍ତା,
2: ସେଇଥିରେ ମୋର ଶାନ୍ତି, ସେଇଥିରେ ହିଁ ମୋର ମୁକ୍ତି। ଡାକ୍ତର ବାବୁ, ମୁଁ କଥା ଦେଉଛି ତୁମକୁ ଅଶାନ୍ତି ଦେବାକୁ ଜୀବନରେ କେବେ ଆସିବିନି, କେବେ ଆସିବିନି।

0: ଆପଣ କିନ୍ତୁ ବଡ଼ ଭୁଲ କରୁଛନ୍ତି। ଆପଣଙ୍କ ଆତ୍ମାକୁ ସଞ୍ଜୀବନୀ ଦେବାକୁ ପଡ଼ିବ, ପୁଣି ଥରେ ସମାଜକୁ ଫେରିଯିବାକୁ ହେବ। ଅବିନାଶ ବାବୁ,
1: ସେଠି ମୋର କି ଆବଶ୍ୟକତା ରହିଛି ସାର୍?
0: ଆବଶ୍ୟକତା ରହିଛି, କାରଣ ଏ ସମାଜର ସମସ୍ତ ଅନ୍ୟାୟ ଅତ୍ୟାଚାରକୁ ଆପଣଙ୍କୁ ହିଁ ପ୍ରତିରୋଧ କରିବା ପାଇଁ ପଡ଼ିବ। ନାରୀ ନିର୍ଯାତନାକୁ ରୋକିବା ପାଇଁ ଆପଣଙ୍କୁ ବିପ୍ଳବ କରିବା ପାଇଁ ପଡ଼ିବ।
1: ଜେଲର ବାବୁ,
0: ଏହା ଏହା ଆପଣ କରିପାରିଲେ ହିଁ ମଧୁଛନ୍ଦାର ପବିତ୍ର ପ୍ରେମର ମୂଲ୍ୟ ଦେଇପାରିବେ।
1: ଆପଣ ଠିକ୍ କହିଛନ୍ତି ଜେଲର ବାବୁ, ଆପଣ ଠିକ୍ କହିଛନ୍ତି। ମୁଁ ସମାଜରେ ରହି ଏସବୁ କାର୍ଯ୍ୟ କରିବି, ସମାଜର କୁସଂସ୍କାର ଗୁଡ଼ିକ ଦୂର କରିବାକୁ ସଂଗ୍ରାମ କରିବି, ନାରୀମାନଙ୍କୁ ପୁରୁଷର ଅତ୍ୟାଚାରର ଶୃଙ୍ଖଳରୁ ମୁକ୍ତ କରିବି। ଏହା ହିଁ ମୋର

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କିଶୋର କୁମାରଙ୍କ କଣ୍ଠରେ ଏ ଗୀତଟି। କଥାଚିତ୍ର କଳାକାର, ସଙ୍ଗୀତ ବାପି ଲେହେରୀ, ଗୀତଟିକୁ ରଚନା କରିଛନ୍ତି ଇନ୍ଦିବାର।

0: ରୋଜ କଥାଚିତ୍ରର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍ ରେହମାନ୍, ଗୀତିକାର ପିକେ ମିଶ୍ର, ଗୀତରୁ ଗାଇଛନ୍ତି ଏସ୍ପି ବାଲାସୁବ୍ରମଣ୍ୟମ ଏବଂ ଚିତ୍ରା।
1: खाली सेती किनु हाँ पा, सौरशक्ति व्यवहार कले परिवेश भी सुरक्षित रहिबो।
2: आज्ञा हाँ, पीएम सूर्य घर योजना रे केंद्र और राज्य सरकार मोट 138,000 टंका पर्यंत सब्सिडी देउछंती। pmsurjaghara.gov

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି, ସିଲସିଲା କଥାଚିତ୍ରର ସଙ୍ଗୀତ ଶିଭାରୀ, ଗୀତିକାର ଜାଭେଦ ଅଖତର, ଗୀତଟିକୁ ଗାଇଛନ୍ତି ଅମିତାଭ ବଚ୍ଚନ।

0: This is Akashvani, the news read by Navanita Adhikari Srivastav. Union Commerce and Industry Minister and BJP leader Piyush Goyal today said that the world is looking towards India as a trusted partner. Addressing a press conference in New Delhi on Prime Minister Narendra Modi's five-nation visit, Mr. Goyal said that the visit guarantees advantages for every segment.
1: आकाशवाणी संबलपुर शुणंतु संबलपुरी न्यूज हेडलाइंस
2: आकाशवाणी संबलपुर एचनिर मुख्य खबर संगे मुई कृतांजलि त्रिपाठी प्रधानमंत्री पंचराष्ट्रीय यूरोप गस्त द्वारा सारा विश्व न भारत सम्मान बढ़िचे बोली कहिछन वरिष्ठ बीजेपी नेता पीयूष गोयल। देशर ऑटोमोबाइल शिल्प क्षेत्र के विश्व सबुठान ऊपर के नेबार लागि लक्ष्य रखिछन सरकार। ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଅନୁଷ୍ଠିତ ହୋଇଛି ବିଭାଗୀୟ କ୍ଷେତ୍ରୀୟ ଅଧିକାରୀମାନଙ୍କର ଗୋଟିଏ ଉଚ୍ଚସ୍ତରୀୟ ସୁରକ୍ଷା ବାବଦ ସମୀକ୍ଷା ବୈଠକ। ଆବା 28 ତାରିଖରୁ ନୂଆଦିଲ୍ଲୀଠାରେ ମୂଲ ହେବାକେ ଥିବା 4 ନମ୍ବର ଭାରତ ଆଫ୍ରିକା ଶିଖର ସମ୍ମିଳନୀ ଏହାଦଲ ଲାଗି ରହିଲା ସ୍ଥଗିତ। ପଶ୍ଚିମ ଏସିଆ ଦେଶମାନଙ୍କୁ ଲାଗି ରହିଥିବାର ପରିସ୍ଥିତିକେ ନେଇକରି ପେଟ୍ରୋଲ ଆଉ ଡିଜେଲର ବ୍ୟବହାର କମ୍ କରବାରକେ ମୁଖ୍ୟ ଶାସନ ସଚିବଙ୍କୁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ ମୁଖ୍ୟମନ୍ତ୍ରୀ।

0: ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ଆଇବା 30 ତାରିଖ ଅନୁଷ୍ଠିତ ହେବା ସ୍ୱତନ୍ତ୍ର ଅପିଲ କେମ୍ପ କୋର୍ଟ ନିର୍ମାଣ ବିଭାଗର 50 କୋଟିରୁ ଅଧିକା ଟଙ୍କାର ପ୍ରକଳ୍ପମାନଙ୍କର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସମାଜର ସେବା ହେଉଛି ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ କହିଲେ ରାଜ୍ୟପାଳ। ରାଜ୍ୟ 2027 ମାର୍ଚ୍ଚ ଶେଷ ତକ ସବୁ ଗାଁକେ ପାଇପ୍ଥି ମିଲ୍ବା ପିଇବାର ପାଇଁ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ବ୍ରଜରାଜନଗରଠାରେ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ତିଆରି ଲାଗି ଶିଳାନ୍ୟାସ କଲେ ରାଜସ୍ୱ ମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶମାନଙ୍କୁ ଜାହାଜ କରୁଥିବା ଯାତ୍ରୀମାନଙ୍କ ଲାଗି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଜାରି କରିଛି ପରାମର୍ଶ ବୋଲି। ରାଜ୍ୟ ନାଗରିକମାନଙ୍କର ସୁରକ୍ଷାକେ ନଜରଥି ରଖିକରି କମିଶନରେଟ୍ ପୁଲିସ୍ ତରଫ ଶୁଭାରମ୍ଭ କରାଯାଇଛି ୟୁଇ କେୟାର ସାଥୀ ଆପ୍। ଆତଙ୍କବାଦୀ କାର୍ଯ୍ୟକଳାପର କୁପରିଣାମ ଆଉ ଇ ବାବଦେ ଲୋକଙ୍କୁ ସଚେତନ କରିବା ଲାଗି ଆଜି ଦେଶରେ ପାଳନ କରାଯାଉଛି ଆତଙ୍କବାଦ ନିରୋଧୀ ଦିବସ। ମିଶନ ଶକ୍ତି ବିଭାଗ ତରଫ ପ୍ରକାଶିତ 2025-26 ଆର୍ଥିକ ବର୍ଷର ରିପୋର୍ଟ ଅନୁସାରେ ଏସ୍ଏଚ୍ଜି ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମଟି ରାଜ୍ୟ ନୂଆପଡ଼ା ଜିଲ୍ଲା ପାଇଛି ପହିଲା ଠାନ୍। ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଛି ଯଶୋଦା ଯୋଜନା ହିତାଧିକାରୀମାନଙ୍କ ପରାମର୍ଶ ଶିବିର ଆଉ ସହାୟତା ପ୍ରଦାନ କାର୍ଯ୍ୟକ୍ରମ। ଆଉ ଆଇବା 25 ତାରିଖ ତକ ସମ୍ବଲପୁର ଆଉ ବଲାଙ୍ଗୀର ଜିଲ୍ଲାକେ ଗରମ ତାତି ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜିର ମୁଖ୍ୟ ଖବର ଇନୁ ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭବନ ଉପସ୍ଥାପନ ସୌଭାଗ୍ୟ କୁମାର ରଥ। 6:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। 6:30 ପରିବେଶ ସୂଚନା, ଏଥିରେ ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାବିକା ଦାସ। 6:35 ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ, କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ, ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। 6:50 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ମନୋଜ କୁମାର ବୁଢ଼ା, 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଆରତୀ ମିଶ୍ର ଓ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର। 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ମମତା ପାଇକରାୟ, ମଧୁମିତା ଭୂୟାଁ ଓ ରୁମା ସରକାର। 11:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଶ୍ରୀରାମ ଲୁହୁରା, ମୁରଲୀଧର ପତି ଓ କାହ୍ନୁକେଶ ବୈଧାର। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। 5:00 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ପ୍ରମୋଦ କୁମାର ଓ ସ୍ମିତା ତ୍ରିପାଠୀ। 20:20 ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଝାଉ ମାରିବାର କାରଣ ଓ ପ୍ରତିକାର ସମ୍ପର୍କରେ ଜ୍ୟୋତ୍ସ୍ନାମୟୀ ମହାରଣାଙ୍କ ସହିତ କଥାବାର୍ତ୍ତା। 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ମାସର କାର୍ଯ୍ୟକ୍ରମ ମାକା ପପୁ ଝକାଝକା। ଏଥିରେ ଶୁଣିବେ ଟିକାକରଣର ଆବଶ୍ୟକତା ସମ୍ପର୍କରେ କନ୍ଧବାଗଙ୍କ ସହିତ କଥାବାର୍ତ୍ତା, ଉପସ୍ଥାପନା ସନ୍ତୋଷ ପେଙ୍ଗ। 3:30 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଆଗାମୀକାଲି 4:02 ନାଟକ ରୂପକୋଷ, ରଚନା ଶ୍ରୀ ବିଷ୍ଣୁଚରଣ ସାହୁ, ପ୍ରଯୋଜନା ଶଶିଭୂଷଣ ଦାସ। ଏ ଦିନ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ରାତି 11:10 ଏଇଟି ଶେଷ ହେଲା ଚଳିତ ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ 5:55। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।